ଆକାଶବାଣୀ ଭବାନୀପାଟଣା, ଆଜି ରବିବାର 1948 ଶତାବ୍ଦ ଆଶ୍ୱିନ 19 ଦିନ 2026 ମସିହା ଅକ୍ଟୋବର ମାସର 11 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମିଡିୟା ମୁଭିର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଘାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58।

ଜୀବନରେ କେବେ ବି ଅହଙ୍କାରୀ ହେବା ଉଚିତ ନୁହେଁ, କାରଣ ଅହଙ୍କାରର ବୃକ୍ଷରେ ସର୍ବଦା ବିନାଶର ଫଳ ହିଁ ଫଳିଥାଏ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀ।

ଶୁଣିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆରମ୍ଭରେ ଶୁଣନ୍ତୁ ଡକ୍ଟର ଋଷିକେଶ ପଣ୍ଡାଙ୍କ ରଚନାରୁ ଏହି ଭକ୍ତି ଗୀତଟି, ରଘୁନାଥ ପାତ୍ରଙ୍କ କଣ୍ଠରେ।

ଏଥର ଶୁଣନ୍ତୁ ନବକିଶୋର ଭଦ୍ରାଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଗୀତରଚନାରୁ ଏହି ଭକ୍ତି ଗୀତଟି।

ଏଇ ଭକ୍ତି ଗୀତଟି ଶୁଣୁଛନ୍ତି ରମାରାଣୀ ବାରିକ ଗାଇଥିବା ରମାରାଣୀ ବାରିକଙ୍କ କଣ୍ଠରେ ସୁଭଦ୍ରା କାମିଲାଙ୍କ ରଚନାରୁ।

ଏଇଠି ଶେଷ ହେଲା ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ରଘୁନାଥ ପାତ୍ର, ଶିଶିରା ଦାସ, ନବକିଶୋର ଭତ୍ରା, ରମାରାଣୀ ବାରିକ ଏବଂ ସତ୍ୟନାରାୟଣ ଅଧିକାରୀ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ଭାଗୀରଥୀ ମିଶ୍ର।

ଦିନେ ଜଣେ ସାଧୁ ନଈକୁ ଗାଧେଇବାକୁ ଯାଇଥିଲେ। ସେଠି ସେ ପାଣିରେ ଛଟପଟ ହେଉଥିବା କଙ୍କଡ଼ା ବିଛାଟିଏ ଦେଖିଲେ। କଙ୍କଡ଼ା ବିଛା ତ ପହଁରିପାରେ ନାହିଁ, ସାଧୁ ଯଦି ତାକୁ ନ ବଞ୍ଚାନ୍ତି ତେବେ ସେ ପାଣିରେ ଭାସି ବୁଡ଼ି ମରିବ। ସନ୍ନ୍ୟାସୀ ବିଛାଟିକୁ ଯତ୍ନର ସହିତ ହାତରେ ଉଠେଇ ଭୂଇଁରେ ଥୋଇବାକୁ ଯାଉଛନ୍ତି, ବିଛାଟି ତାଙ୍କୁ ଦଂଶନ କଲା। ସନ୍ନ୍ୟାସୀ ହାତ ଛିଞ୍ଚାଡ଼ି ଦେଲେ, ବିଛାଟି ପୁଣି ପାଣିରେ ଯାଇ ପଡ଼ିଲା। ସାଧୁ ପୁଣି ତାକୁ ପାଣିରୁ ଉଠେଇ ଆଣି ଭୂଇଁରେ ଥୋଇବାକୁ ଚେଷ୍ଟା କରୁଥାନ୍ତି। କଙ୍କଡ଼ା ବିଛା ସାଧୁଙ୍କୁ କାମୁଡ଼ି ଦେଉଥାଏ ଆଉ ସେ ହାତ ଛିଞ୍ଚାଡ଼ି ଦେଉଥାନ୍ତି। ବିଛାଟି ପୁଣି ଯାଇ ପାଣିରେ ପଡ଼ୁଥାଏ, ସାଧୁ ପୁଣି ତାକୁ ଉଠାଉଥାନ୍ତି। ଏମିତି ଚାଲିଥାଏ। ଅନତି ଦୂରରେ ଜଣେ ଶିକାରୀ ଏ ଦୃଶ୍ୟଟି ଦେଖୁଥାଏ। ସେ ବୁଝିପାରୁନଥାଏ, ବାରମ୍ବାର କାମୁଡ଼ା ଖାଇବା ସତ୍ତ୍ୱେ ସନ୍ନ୍ୟାସୀ ଜଣକ କାହିଁକି କଙ୍କଡ଼ା ବିଛାକୁ ପାଣିରୁ ଉଠେଇ ଭୂଇଁରେ ରଖିବାକୁ ଚେଷ୍ଟା କରୁଥାନ୍ତି। ସେ ଆଉ ସମ୍ଭାଳି ପାରିଲା ନାହିଁ। ସେ ସାଧୁଙ୍କ ନିକଟକୁ ଯାଇ କହିଲା, ମହାରାଜ କ୍ଷମା କରିବେ, ଢେର ବେଳ ହେଲାଣି ମୁଁ ଆପଣଙ୍କୁ ଦେଖୁଛି। ଆପଣ କଙ୍କଡ଼ା ବିଛାକୁ ରକ୍ଷା କରିବାକୁ ଚାହାନ୍ତି, ସେ କିନ୍ତୁ ପ୍ରତି ଥର ଆପଣଙ୍କୁ ଦଂଶି ଦେଉଛି। କେତେ କଷ୍ଟ ହେଉନଥିବ ସତେ, ତାକୁ ତା ବାଟରେ ବୁଡ଼ି ମରିବାକୁ ଦେଇ ଆପଣ ନିଜ କାମରେ ଯାଉନାହାନ୍ତି କାହିଁକି? ସାଧୁ କହିଲେ, ବତ୍ସ, କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ବିଛାଟି ମୋତେ କାମୁଡ଼ୁନାହିଁ। ଯେମିତି ପାଣିର ଧର୍ମ ହେଉଛି ଆମକୁ ଓଦା କରିବା, ଠିକ୍ ସେମିତି ବିଛାର ଧର୍ମ ହେଉଛି କାମୁଡ଼ିବା। ମୁଁ ତାକୁ ନିରାପଦ ସ୍ଥାନକୁ ନେଇଯାଉଛି ବୋଲି ସେ ଜାଣିବ କେମିତି? ସେସବୁ ତାର ବୁଝିବା କ୍ଷମତା ବାହାରେ। କିନ୍ତୁ ଯେମିତି ବିଛାର ସ୍ୱଭାବ ହେଉଛି ଦଂଶନ କରିବା, ମୋର ଧର୍ମ ହେଉଛି ତାକୁ ରକ୍ଷା କରିବା। ସେ ଯେତେବେଳେ ତାର ସ୍ୱଭାବ ଛାଡ଼ିପାରୁନାହିଁ, ମୁଁ ବା କାହିଁକି ମୋର ସ୍ୱଭାବ ଛାଡ଼ିବି? ଏଇ ଛୋଟ କଥାଟିର ମର୍ମ ବୁଝି ହେଉଛି ତ? ପଶୁ ପକ୍ଷୀ ଜୀବଜନ୍ତୁ ନିଜ ନିଜ ସ୍ୱଭାବ ଛାଡ଼ିପାରନ୍ତି ନାହିଁ, ଠିକ୍ ସେଭଳି ସାଧାରଣ ମଣିଷ ବି ବେଳେବେଳେ ନିଜ ସ୍ୱଭାବ ଛାଡ଼ିପାରେ ନାହିଁ। ତେଣୁ ପରା କୁହାଯାଇଛି, ଭୋପ୍ରଭୁ ସର୍ପକଲୁ।

ସମସ୍ତେ ସ୍ୱଭାବ ଛାଡ଼ିବି କେମନ୍ତେ। ଆମ ନୀତିଦିନିଆ ଜୀବନରେ ଆମେ ଏମିତି ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁ ଯେଉଁମାନେ ଅକାରଣେ ଆମକୁ ଅପମାନ ଦିଅନ୍ତି, ଆମର କ୍ଷତି କରିବା ପାଇଁ ଷଡ଼ଯନ୍ତ୍ର କରନ୍ତି, ଯୋଜନାବଦ୍ଧ ଭାବରେ ଆମ ବିରୁଦ୍ଧରେ ନାନା କଥା କରନ୍ତି। ସେସବୁର ପ୍ରଭାବ ଆମ ଉପରେ ପଡ଼େ, ପ୍ରତିକ୍ରିୟା ସ୍ୱରୂପ ଆମ ମନ ମଧ୍ୟ କଳୁଷିତ ହୁଏ। ଯେସାକୁ ତେସା ନ୍ୟାୟରେ ଆମେ ମଧ୍ୟ ଅନ୍ୟର କ୍ଷତି କରିବାକୁ ଆଗେଇ ଯାଉ। କିନ୍ତୁ ଆମକୁ ବୁଝିବାକୁ ହେବ ଯେ ଯାହାର ଯେମନ୍ତ ସ୍ୱଭାବ ଗୁରୁ କହିଲେ କିସ ହେବ। ଯିବେ ଦୟା, ସାଧୁତା, ସମ୍ବେଦନା, ସହଭାଗିତା, କରୁଣା, ବିଶୁଦ୍ଧ ଆଚରଣ କରିବା ହେଉଛି ମଣିଷର ଧର୍ମ। କିନ୍ତୁ ଅଜ୍ଞତାବଶତଃ ଆମେ ସେସବୁକୁ ଭୁଲି ନାନା କୁକାର୍ଯ୍ୟରେ ଲିପ୍ତ ରହୁ, ଫଳରେ ଆମ ହୃଦୟ ଓ ମନରେ ଅନ୍ଧକାର ଭରିଯାଏ। ଆମର ସ୍ୱାଭାବିକ ଧର୍ମ ପାଳନ ନକଲେ ଆଲୋକର ସ୍ପର୍ଶ ମଧ୍ୟ ସେ ଅନ୍ଧାରକୁ ଦୂର କରିପାରେ ନାହିଁ।

ଶୁଣିଲେ ଚେତନ ଚିନ୍ତନ ନିବେଦନ କରିଥିଲେ ଭାଗୀରଥୀ ମିଶ୍ର ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛି ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଶୁକମୁନି କହିଲେ, ତପ୍ତ ବୈତରଣୀ ନଦୀରେ ପଡ଼ି ଜୀବ ଛଟପଟ ହୋଇ କଷ୍ଟ ଭୋଗିବାର କଥା। ଜୀବନସାରା କରିଥିବା କର୍ମ ଅନୁସାରେ ତହିଁରେ ଫଳ ମିଳେ। ସଂସାରରୁ ତରିବା ପାଇଁ ଘୋର ତମନାଶକାରୀ ହରିଙ୍କୁ ସ୍ମରଣ କର। ସେ ଶ୍ୟାମସୁନ୍ଦର, ଶଙ୍ଖ ଚକ୍ର ଗଦାପଦ୍ମଧାରୀ ଚତୁର୍ଭୁଜ, ସ୍ଥିର ଆସନରେ ବସି ଯୋଗରେ ତାଙ୍କର ଗୋଟିଏ ଗୋଟିଏ ଅବୟବକୁ ଧ୍ୟାନ କରିବ, କର୍ମକୁ ତ୍ୟାଗ କରିବ। ଏହିପରି କଲେ ଜୀବର ନିସ୍ତାର ହେବ, ଆଉ କାଳ ଦଣ୍ଡିପାରିବ ନାହିଁ, ବ୍ରହ୍ମର ବ୍ରହ୍ମଲୋକରେ ସ୍ଥିତି ହେବ। ସଂସାରକର୍ତ୍ତା ବ୍ରହ୍ମା ବ୍ରହ୍ମଲୋକରେ ଥାନ୍ତି, ସେଠାରେ ଦୁଃଖ ଶୋକ ଜରା ମରଣ କି ଉଦ୍ବେଗ କିଛି ନାହିଁ।

ଶୁଣୁଥିଲେ ଶ୍ରୀମତୀ ଭାଗବତ। କଣ୍ଠଶିଳ୍ପୀମାନେ ଥିଲେ ଲକ୍ଷ୍ମୀକାନ୍ତ ପାଲି, ସୁବାସ ଦାସ, ନନ୍ଦିତା ଭଞ୍ଜ ଓ ସେବାରାଣୀ ମହାପାତ୍ର। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ଭୟଙ୍କର ଭିଡ଼ ହେଇଛେ। ମନ୍ଦିର ଭିତରେ ଆର୍ ବାହାରେ ଆଜି ପହପହନୁ ଲୋକମାନେ ଧାଡ଼ିଥି ଯାଇକିରି ମାଙ୍କର ଦର୍ଶନ କରୁଛନ୍। ଆଇବାକାଲି ଦୁଇପହର 12 ବଜେ ତକ ମା ଧବଲମୁଖୀ ବେଶତୀ ଭକ୍ତମାନଙ୍କୁ ଦର୍ଶନ ଦେବେ। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପୁଲିସ ପ୍ରଶାସନ ତରଫ ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ଓଡ଼ିଶା ସୂଚନା ସେବା ସଂଘ ଓଆଇଏସ୍ଏର ବାର୍ଷିକ ଉତ୍ସବ ଭୁବନେଶ୍ୱର ଭାରତୀୟ ବିଦ୍ୟାଭବନ ପରିସରନ ଗଲାକାଲି ହୋଇଯାଇଛି। ଏଥି ରାଜ୍ୟର ଭିନ୍ ଭିନ୍ ଜିଲ୍ଲା ରାଜ୍ୟ ମୁଖ୍ୟାଳୟ ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ବିଭାଗନ କାମ କରୁଥିବା ଓଡ଼ିଶା ସୂଚନା ସେବା ବର୍ଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏ ଅବସରରେ ଡିଜିଟାଲ ଯୁକ୍ତି ଜନସମ୍ପର୍କ ଲୋକସମ୍ପର୍କ ଅଧିକାରୀମାନଙ୍କର ଲାଗି ବଦଳୁଥିବା ଦାୟିତ୍ୱ ଆହ୍ୱାନ ଆଉ ସମ୍ଭାବନା ଶୀର୍ଷ ଗୋଟିଏ ଆଲୋଚନାଚକ୍ର ହୋଇଥିଲା। ପୁରୀ ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ଲାଗି ନୂଆ ମାର୍ଗଦର୍ଶିକା ଆସ୍ବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଦର୍ଶନ ଲାଗି ବିଭାଗ ଆଉ ମନ୍ଦିର ପ୍ରଶାସନ ଦୁହେଁ ମିଳିତ ଭାବେ ଏତାକେ କାର୍ଯ୍ୟକାରୀ କରିବେ। ଏ ନୂଆ ନିୟମକେ ନେଇକରି ଆଇନ ବିଭାଗ ତରଫ କାମ ଜାରି ରହିଛି ଆଉ ଖୁବ୍ ଜଲ୍ଦି ଏ ବାବଦ ନିଷ୍ପତ୍ତି ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜୟନ୍ତୀ ଆଉ ଶହୀଦ ବାଜି ରାଉତଙ୍କର ଆଜି ହେଉଛି ଶ୍ରାଦ୍ଧ ଦିବସ। ଏ ଅବସରରେ ରାଜ୍ୟ ସରକାରଙ୍କ ତରଫ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକନ ଥିବା ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବା। ଏତାର ଉତ୍ତରୁ ବିଧାନସଭା ଗେଟ୍ ନମ୍ବର 1 ପାଖେ ଥିବା ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ବାଚସ୍ପତି ମନ୍ତ୍ରୀ ଆଉ ବିଧାୟକମାନେ ରହିକରି ମାଲ୍ୟାର୍ପଣ କରିବେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଫିସ ପରିସନ୍ନ ହୋଇଥିବା ବିକଶିତ ଭାରତ ସଂକଳ୍ପ ସଭାତି ଗଲାକାଲି ଯୋଗ ଦେଇଥିଲେ। ଜନସେବା ସ୍ୱଚ୍ଛତା ଆଉ ଗାଁ ଇଲାକାର ସର୍ବାଙ୍ଗୀନ ବିକାଶ ଲାଗି ସରକାରଙ୍କ ନିରନ୍ତର ଚେଷ୍ଟା ଜାରି ରହିବା ବୋଲି ଶ୍ରୀ ସିଂହଦେଓ ଏ ଅବସରରେ କହିଛନ୍। ସମ୍ବଲପୁର ଚିଡ଼ିଆଖାନାର 72 ନମ୍ବର ବନ୍ୟପ୍ରାଣୀ ଦିବସ ଗଲାକାଲି ପାଳିତ ହୋଇଯାଇଛି। ଚିଡ଼ିଆଖାନା ତରଫ ହୋଇଥିବା ଏହି କାର୍ଯ୍ୟକ୍ରମଟି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ 7 ନମ୍ବର ୱାର୍ଡ ଲାଲସାହେବ ପଡ଼ାନ ଥିବା ଅବୈଧ ନିର୍ମାଣକେ ଉଚ୍ଛେଦ କରବାର ମୂଲ ହୋଇଛେ। ସେଆଡ଼େ ନିଜର ଉଦ୍ୟମତି ଜବରଦଖଲକେ ଭାଙ୍ଗବାର ଲାଗି ସମ୍ପୃକ୍ତ ଦଖଲକାରୀ ଲିଖିତ ଭାବେ ସମୟ ମାଗିଥିଲେ। ଏତାକେ ଆଧାର କରିକି ବେଆଇନ ନିର୍ମାଣ ଉଚ୍ଛେଦ କରବାର ଲାଗି ସମୟ ଦିଆଯାଇଛି। ଭାରତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପରିଚାଳିତ UGC ନେଟ୍ 2026 ପରୀକ୍ଷା ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛେ। ଏ ମାସର 28 ତାରିଖ ତକ ଅନ୍ଲାଇନ୍ ଜରି ଆବେଦନର ସୁଯୋଗ ରହିଛି। December 14-19 ଭିତରେ ପରୀକ୍ଷା ହେବା ବୋଲି ଏନ୍ଟିଏ ତରଫ ବିଜ୍ଞପ୍ତି ବାହାରିଛି। ଏ ବାବଦ ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ UGCNET.NTA.NIC.IN ଅଧିକା ସୂଚନା ପାଇପାରିବେ। ବାଲ୍ୟ ବିବାହ ବନ୍ଦ କରୁନ୍ ଆଉ ଟୁକେଲ ଛୁଆମାନଙ୍କର ଅଧିକାରୀ ନିବେଶ କରୁନ୍ ବାର୍ତ୍ତା ନେଇକରି ଆଜି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କରାଯାଉଛି। ଲିଙ୍ଗଗତ ସମାନତା ଆଉ ଟୁକେଲ ଛୁଆମାନଙ୍କର ସମାନ ସୁଯୋଗ ଦେବାରକେ ଏ ଦିନ ପାଳନ କରାଯାଉଛି। 2011 December 19 ଦିନ ମିଳିତ ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଲାଗି ପ୍ରସ୍ତାବ ପାରିତ ହେବାର ଉତ୍ତରୁ 2012 ଫି ବଛର October 11 ଅନ୍ତର୍ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଉଛି। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଆଇବା ମଙ୍ଗଳବାର ତକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଆଉ ତାକେ ଲାଗିଥିବା ଇଲାକାନ ଗୁନିବଲୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ତରଫ ସୂଚନା ମିଳିଛି। ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 13 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।

0: विभागेन ह्यः प्रातः चतुर्वादनात् अपराह्णे द्विवादन पर्यन्तं नई दिल्ली हजरत निजामुद्दीन रेलस्थानकयोः आगन्तव्यानि मेल एक्सप्रेस रेलयानानि निरस्तानि कर्तुं निर्णयः गृहीतः आसीत्। विश्वस्य दीर्घतमेषु नृत्योत्सवेषु अन्यतमः नवरात्र महोत्सवः अद्य गुजरात राज्ये महता उत्साहेन भक्तिभावेन च प्रारभते। नवदिनात्मकः अयं महोत्सवः दुर्गादेव्याः नवानां स्वरूपाणाम् आराधनायै समर्पितः अस्ति। शारदीय नवरात्रस्य प्रथमदिने अनेके श्रद्धालवः गुजरातस्य प्रसिद्धेषु देवी मन्दिरेषु दर्शनार्थं गच्छन्ति। महोत्सवकाले सुरक्षां सुनिश्चेतुं गुजरात आरक्षिदलेन राज्यस्य 22,000+ गरबास्थलेषु व्यापकाः सुरक्षा व्यवस्थाः कृताः सन्ति। भवद्भ्यः सर्वेभ्यः नवरात्र महोत्सवस्य हार्दिक्यः शुभकामनाः इति वार्ताः।
1: କାର୍ଯ୍ୟକ୍ରମ ରିଲିକରି ଶୁଣିଲୁ ଆକାଶବାଣୀ ସମ୍ବଲପୁର ଏବଂ ପରେ ପରେ ଶୁଣିଲେ ସଂସ୍କୃତିରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। କୁନି କୁନି ପିଲାଙ୍କ ପାଇଁ ସରଗଫଳ ପ୍ରଚାର କରିବୁ 7:25, 8:30 ଶୁଣିବେ ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମା, ଏଥିରେ ରହିଛି ମା ବିରଜା ପୀଠ ସମ୍ପର୍କରେ। ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଯୋଜନ କରିଛନ୍ତି ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଭକ୍ତିଗୀତ ଶୁଣିବେ 8:45, 9:00 ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଚରକା। ଦିନ 12:30 ରହିଛି ସୁଗମ ସଙ୍ଗୀତ ଚାଷର କଥା। ଦିନ 1:10 ଓଡ଼ିଆ ଆଲବମ୍ ଗୀତ ଶୁଣିବେ 1:20। ଦିନ 2:45 ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ଯୁବବାଣୀ, ଏଥିରେ ମନୋରଞ୍ଜନୀ ଶୁଣିବେ 5:30। ଆଦିବାସୀ ଗୀତ କ୍ରମରେ ପ୍ରଚାର କରିବୁ କୋୟା ସମ୍ପ୍ରଦାୟର ଗୀତ 6:30। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନିମାପଡ଼ା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ଚାଷବାସ କାର୍ଯ୍ୟକ୍ରମ 7:30। 8:00 ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିବେ 8:15। 8:30 ସ୍ପୋର୍ଟସ୍ ସ୍କାନ୍, 9:15 ରହିଛି ସ୍ପଟ୍ଲାଇଟ୍ ଏବଂ 9:30 ଶୁଣିବେ ଅଖିଳ ଭାରତୀୟ ଇଂରାଜୀ ରୂପକ ଓ 10:00 ରବିବାସରୀ ସଙ୍ଗୀତ ସଭା। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆମ କେନ୍ଦ୍ରରୁ ଆଜି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା ଶ୍ରୋତବନ୍ଧୁ, ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ। ପ୍ରଥମେ ଆଞ୍ଚଳିକ ସମ୍ବାଦ ଅମରୀ ସ୍ୱାସ୍ଥ୍ୟ, ପରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରସାର କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତବର୍ଷ ଅକ୍ଟୋବର ମାସ 11 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 100 ଆକାଂକ୍ଷୀ ଜିଲ୍ଲାରେ କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଅନୁଯାୟୀ ଯୋଜନାର ଅବଧିକୁ 6 ଧାର୍ଯ୍ୟ କରାଯାଇଛି। ଜିଲ୍ଲାସ୍ତରରେ କୃଷିକ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ସମ୍ପୃକ୍ତ ରାଜ୍ୟ, ଘରୋଇ କ୍ଷେତ୍ର, 11 ମନ୍ତ୍ରଣାଳୟ ଓ ବିଭାଗର 36 ଅନ୍ୟ ଯୋଜନାକୁ ସମନ୍ୱିତ କରି ଧନଧାନ୍ୟ କୃଷି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟର 347 କଲେଜ ଓ 13 ବିଶ୍ୱବିଦ୍ୟାଳୟର 6649 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଗତକାଲି ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଯାଞ୍ଚ ବେଳେ 1245 ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ 439 ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଆସନ୍ତା 15 ତାରିଖରେ ଭୋଟ୍ ଗ୍ରହଣ କରାଯିବା ସହ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦୃଷ୍ଟିରୁ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଖଣିଗୁଡ଼ିକର ବିଭିନ୍ନ ସାମାଜିକ କାର୍ଯ୍ୟ ନେଇ ଗତକାଲି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମ୍ପାନୀଗୁଡ଼ିକ ପକ୍ଷରୁ ବାର୍ଷିକ ସିଏସ୍ଆର୍ ପାଣ୍ଠି ଉପଯୋଗ ଏବଂ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମ ନେଇ ବିବରଣୀ ଉପସ୍ଥାପନ କରାଯାଇଛି। ରାଜ୍ୟର 1476 ପଞ୍ଚାୟତକୁ ଗତବର୍ଷ ସୁଦ୍ଧା ଯକ୍ଷ୍ମାମୁକ୍ତ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମ ଅଧୀନରେ ଏହି ସୂଚନା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 390 ପଞ୍ଚାୟତକୁ ରୌପ୍ୟ ଏବଂ 115 ପଞ୍ଚାୟତକୁ ସ୍ୱର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଏବଂ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ସେମାନଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ଆଜି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୂର୍ବାହ୍ନରେ ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ଜୟପ୍ରକାଶ ନାରାୟଣ ଏବଂ ୟୁନିଟ୍ 8 ସ୍ଥିତ ଡିଏଭି ଛକସ୍ଥିତ ଶହୀଦ ବାଜିରାଉତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଓଡ଼ିଶା ବିଧାନସଭାର 1 ଗେଟ୍ରେ ଥିବା ଶହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କଟକ ସହରରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଗଣେଶ ଭସାଣ ଅନୁଷ୍ଠିତ ହେବ। ପ୍ରତିମା ବିସର୍ଜନ ନେଇ ଆବେଦନ କରିଥିବା କ୍ଲବ ଏବଂ ପୂଜା କମିଟିଗୁଡ଼ିକୁ ପୁଲିସ୍ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ଆଜିଠାରୁ 8 ବ୍ୟାପୀ ଗୁପ୍ତଗୁଣ୍ଡିଚା ଯାତ୍ରା ଆରମ୍ଭ ହେବ। ଏଥିରେ ଶ୍ରୀଜଗନ୍ନାଥ, ମହାଲକ୍ଷ୍ମୀ, ସ୍ୱରୂପା ମା' ଦୁର୍ଗାଙ୍କୁ ସାଙ୍ଗରେ ନେଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ। ସକାଳୁ ଧୂପନୀତି ଶେଷ ହେବା ପରେ ଠାକୁରଙ୍କର ଏହି ଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟ ଆଇନସେବା ପକ୍ଷରୁ ଭଦ୍ରକ ଜିଲ୍ଲା ଗେଲପୁରଠାରେ ଦିବ୍ୟାଙ୍ଗଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ଆଇନ ଏବଂ ନାଲସା ଯୋଜନା ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ

0: ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଯୁଗରେ ଜନସମ୍ପର୍କ ଲୋକସମ୍ପର୍କ ଅଧିକାରୀଙ୍କ ବଦଳୁଥିବା ଦାୟିତ୍ୱ ଆହ୍ୱାନ ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଓଡ଼ିଶା ସୂଚନା ସେବା ବର୍ଗର କର୍ମକର୍ତ୍ତା ଯୋଗଦେଇ ମତ ବିନିମୟ କରିଥିଲେ। ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନକୁ ସମାନ ସୁଯୋଗ ଦେବା ନେଇ ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାଙ୍କ ଭେଦଭାବର ଶିକାର ନ ହେବା ନେଇ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ବାଲ୍ୟ ବିବାହ ବନ୍ଦ କରିବା ଏବଂ କନ୍ୟା ସନ୍ତାନକୁ ସହଯୋଗ ପ୍ରଦାନ କରିବା। 2012 ମସିହାଠାରୁ ବିଶ୍ୱସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଓଡ଼ିଶା ଗୁଜରାଟ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ପ୍ରଥମ ଶ୍ରେଣୀ ଘରୋଇ ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ୍ ଆଜି ଖେଳାଯିବ। ପାଣିପାଗ। ଥାଇଲାଣ୍ଡ ଉପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଆଣ୍ଡାମାନ ସାଗର ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 13 ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ବାଳିକାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଆରତୀ ମଲ୍ଲିକ।
2: କଥାରେ ଅଛି ବୃକ୍ଷାନୁଯାୟୀ ଫଳ, ଅର୍ଥାତ୍ ଯେପରି ବୃକ୍ଷ ସେପରି ଫଳ। ଯେଉଁ ଭୂମିଟି ଉର୍ବର ସେହି ଭୂମିରେ ବୃକ୍ଷଟିଏ ବଢ଼ି ସରସ ଓ ସୁନ୍ଦର ହୋଇଥାଏ। ସେହିଭଳି ଭାବରେ ଏକ ବାଳିକା ବା ଶିଶୁକନ୍ୟା ବା ନାରୀ ବା ମାଆଙ୍କର ଭୂମିକା ସଂସାର ପ୍ରତି ଏକ ଉର୍ବର ଭୂମି ସଦୃଶ। ଏକ ସୁସ୍ଥ, ସବଳ ଏବଂ ସୁନ୍ଦର ଶିଶୁକନ୍ୟାଟି ହିଁ ଏକ ଆଦର୍ଶ ମାତୃତ୍ୱର କାର୍ଯ୍ୟ ସମ୍ପାଦନ କରିପାରିବ ଏବଂ ତାଠୁ ଜାତ ସନ୍ତାନମାନେ ସ୍ୱାସ୍ଥ୍ୟବାନ ଏବଂ ନିରୋଗ ହୋଇପାରିବେ। ଏକ ପ୍ରକାର କହିବାକୁ ଗଲେ ଆମେମାନେ ଯଦି ଭବିଷ୍ୟତରେ ଏକ ସୁନ୍ଦର, ସ୍ୱାସ୍ଥ୍ୟବାନ, ସୁଖୀ ସମାଜର ଆଶା କରିବା ଆମକୁ ଆଜିଠାରୁ ଶିଶୁକନ୍ୟାମାନଙ୍କର ଯତ୍ନ ନେବାକୁ ପଡ଼ିବ। ଶିଶୁକନ୍ୟାଟେ ସର୍ବୋକୃଷ୍ଟ ପୁଷ୍ଟିସାର ଖାଦ୍ୟ ଖାଇବାକୁ ପାଇବା ଅତି ଗୁରୁତ୍ୱପୂର୍ଣ୍ଣ, ଫଳରେ ସେମାନେ ଠିକ୍ ରୂପରେ ବଢ଼ିପାରିବେ ଏବଂ ଅସୁସ୍ଥ ହେବେ ନାହିଁ। ପ୍ରଥମ 6 ମାସ କେବଳ ମା କ୍ଷୀର ହିଁ ଖୁଆନ୍ତୁ ଏବଂ ଅନ୍ୟ କିଛି ଖାଦ୍ୟ ଦିଅନ୍ତୁ ନାହିଁ। 6 ମାସରୁ 1 ବର୍ଷ ମଧ୍ୟରେ ମା କ୍ଷୀର ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଯଥା ଚକଟା ବିନ୍ସ, ଅଣ୍ଡା, ଫଳ, ସିଝା ପରିବା, ଆଳୁ ଚକଟା, କ୍ଷୀରି, ଛତୁଆ ଇତ୍ୟାଦି ଖାଦ୍ୟ ଅଳ୍ପ ଅଳ୍ପ କରି ବାରମ୍ବାର ଖୁଆନ୍ତୁ। 1 ବର୍ଷରୁ ଅଧିକ ବୟସର ପିଲାଙ୍କୁ ପ୍ରତ୍ୟେକ ଭୋଜନରେ ଶରୀର ଗଠନକାରୀ ଖାଦ୍ୟ ଓ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ ଦେବା ଉଚିତ, ବିଶେଷ କରି ଦୁଧ ଓ ଦୁଧରୁ ତିଆରି ଖାଦ୍ୟ, ଅଣ୍ଡା, କୁକୁଡ଼ା ମାଂସ, ମାଛ, ବାଦାମ ଜାତୀୟ ଖାଦ୍ୟ, ଭାତ, ରୁଟି, ଆଳୁ ଏବଂ କନ୍ଦମୂଳ ଆଦି ଦେବା ଦରକାର। ଅଳ୍ପ ଅଳ୍ପ କରି ଦିନକୁ 5-6 ଥର ପିଲାକୁ ଖାଇବାକୁ ଦିଅନ୍ତୁ। ପିଲା ଖାଦ୍ୟରେ ମସଲା ମିଶାନ୍ତୁ ନାହିଁ, ଖାଦ୍ୟରେ ଘିଅ ବା ଲହୁଣୀ ମିଶାଇଲେ ଭଲ। ସବୁ ପିତାମାତା ସେମାନଙ୍କର ପିଲାଙ୍କଠାରେ ପୁଷ୍ଟିହୀନତାର ଲକ୍ଷଣ ପାଇଁ ନଜର ରଖିବା ଦରକାର। ଶିଶୁ କନ୍ୟାଟିକୁ ପରିଷ୍କାର ପରିଚ୍ଛନ୍ନ ରଖିଲେ ଏବଂ ପରିବେଶଟିକୁ ନିର୍ମଳ ରଖିଲେ ଶିଶୁଟିର ସୁସ୍ଥ ରହିବାର ସମ୍ଭାବନା ବୃଦ୍ଧି ପାଏ। ଶିଶୁଙ୍କୁ ସକାଳେ ବିଛଣାରୁ ଉଠି ଝାଡ଼ାଯିବା ପରେ ଏବଂ ଖାଦ୍ୟ ପଦାର୍ଥ ଧରିବା ପୂର୍ବରୁ ନିଶ୍ଚିନ୍ତ ରୂପେ ହାତ ଧୋଇବା ପାଇଁ ପ୍ରବର୍ତ୍ତନ୍ତୁ। ପାଇଖାନା ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରନ୍ତୁ। ଖାଲି ପାଦରେ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ ଓ ଚପଲ ବା ଜୋତା ବ୍ୟବହାର କରନ୍ତୁ। ଅନ୍ତତଃ 2 ଥର ଦାନ୍ତ ଘଷିବାକୁ ପିଲାଙ୍କୁ ଶିଖାନ୍ତୁ। ଆଙ୍ଗୁଳିର ନଖ ଛୋଟ ରଖନ୍ତୁ। ସହଜ ବ୍ୟାପିଲା ଭଳି ରୋଗ ଯଥା କାଛୁ, କୁଣ୍ଡିଆ, ଯାଦୁ, କୁର୍ମି ଇତ୍ୟାଦି ରୋଗର ଶୀଘ୍ର ଚିକିତ୍ସା କରନ୍ତୁ। ପିଇବା ପାଇଁ ଫୁଟା ପାଣି ବା ସମ୍ପୂର୍ଣ୍ଣ ରୂପେ ସଫା ପାଣି ବ୍ୟବହାର କରନ୍ତୁ। ପିଲାଦିନେ ସବୁଠାରୁ ବିପଜ୍ଜନକ ରୋଗଗୁଡ଼ିକ ହେଲା ହୁପିଂ କାଶ, ଡିପ୍ଥେରିଆ, ଧନୁଷ୍ଟଙ୍କାର, ପୋଲିଓ, ମିଳିମିଳା, ଯକ୍ଷ୍ମା ଆଦି ରୋଗ। ସେଗୁଡ଼ିକ କବଳରୁ ରକ୍ଷା କରିବାକୁ ହେଲେ ସାରଣୀ ଅନୁଯାୟୀ ପିଲାକୁ ପ୍ରତିଷେଧକ ଟିକା ଦେବା ନିହାତି ଆବଶ୍ୟକ। କିଶୋରୀ ଅବସ୍ଥା 10 ବର୍ଷରୁ 19 ବର୍ଷ ମଧ୍ୟରେ ଆସିଥାଏ। ଏହା ଜୀବନର ଏକ ମୁଖ୍ୟ ସୋପାନ ଯେଉଁଠି ସ୍ୱାସ୍ଥ୍ୟ, ବ୍ୟବହାର, ପ୍ରକୃତି ଓ ଜୀବନଶୈଳୀର ନିର୍ମାଣ ହୁଏ। ଏହି ସମୟରେ ଶାରୀରିକ, ମାନସିକ, ଯୌନାଙ୍ଗ ଏବଂ ଶରୀରର ବିଭିନ୍ନ ପ୍ରକ୍ରିୟାର ବୃଦ୍ଧି ଘଟେ। ବାଳିକାମାନଙ୍କର ପ୍ରଥମ ଋତୁସ୍ରାବ ଏହି ଅବସ୍ଥାରେ

0: ହୋଇଥାଏ। ଏହି ସମୟରେ ଖାଦ୍ୟର ପରିମାଣ ଓ ଆବଶ୍ୟକତା ବହୁଳ ମାତ୍ରାରେ ବଢ଼ିଯାଏ। ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଯଥା ବକ୍ଷ ବୃଦ୍ଧି ହେବା, ଋତୁସ୍ରାବ ହେବା, ଯୌନାଙ୍ଗରେ ବିଭିନ୍ନ ପ୍ରକାର ପରିବର୍ତ୍ତନ କିଶୋରୀଙ୍କ ମନରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ଏହି ସମୟରେ ମା ଓ ବାପା ଉଭୟ ଏକ କିଶୋରୀ ପ୍ରତି ଘନିଷ୍ଠ ହେବା ଜରୁରୀ। କିଶୋରୀଟି ମଧ୍ୟରେ ଯୌନାଙ୍ଗ ସମ୍ପର୍କୀୟ ଜ୍ଞାନ, ଯୌନ କ୍ରିୟା ଏବଂ ଯୌନ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଦରକାର। କିଶୋରୀ ଅବସ୍ଥାରେ ଝିଅମାନେ ସେମାନଙ୍କର ଶାରୀରିକ କ୍ରିୟାତନ୍ତ୍ରରେ ଥିବା ବିବିଧତା ବିଷୟରେ ଅବଗତ ହୋଇଥାନ୍ତି। ଉପଯୁକ୍ତ ଖାଦ୍ୟ, ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ଆଣିବା ଏବଂ ଏହି ବୟସରେ ଆବଶ୍ୟକ ଟିକାଗୁଡ଼ିକ କିଶୋରୀକୁ ଦେବା ଦରକାର। କିଶୋରୀ ଅବସ୍ଥାରେ ଆଇରନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ର ଆବଶ୍ୟକତା ଅଧିକ ହୋଇଥାଏ, ତେଣୁ ତା ଖାଦ୍ୟରେ ଏହି ତତ୍ତ୍ୱ ଥିବା ପଦାର୍ଥଗୁଡ଼ିକ ମିଶାଇବା ଜରୁରୀ। ତେଣୁ ଆଜିର ଶିଶୁକନ୍ୟା ହିଁ ଆଗାମୀକାଲିର ଉଜ୍ଜଳ ଭବିଷ୍ୟତର ବୀଜ। ସେଥିପାଇଁ ଆମ ଭାରତ ସରକାର କ୍ରମଶଃ ଶିଶୁକନ୍ୟାର ଯତ୍ନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାଳିକାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଆରତୀ ମଲ୍ଲିକ।

0: ବା ପଦାର୍ଥ ଗୁଡ଼ିକ ମିଶାଇବା ଜରୁରୀ। ତେଣୁ ଆଜିର ଶିଶୁକନ୍ୟା ହିଁ ଆଗାମୀ କାଲିର ଉଜ୍ଜଳ ଭବିଷ୍ୟତର ବୀଜ। ସେଥିପାଇଁ ଆମ ଭାରତ ସରକାର କ୍ରମଶଃ ଶିଶୁକନ୍ୟାର ଯତ୍ନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାଳିକାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ଆରତୀ ମଲ୍ଲିକ। ଆକାଶବାଣୀ କଟକ, ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚେନ୍ନାଇ ଗସ୍ତ କରି ଆଜି 13,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୂରଣ ହୋଇଛି 1 ବର୍ଷ। 100ଟି ଆକାଂକ୍ଷୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ବିକାଶମୂଳକ ଯୋଜନା। ବାରାଣାସୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆଜି ଅନୁଷ୍ଠିତ ହେଉଛି ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲର 94ତମ ସଂସ୍କରଣ। ଦିଲ୍ଲୀ ଘଟଣାକୁ ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ଉଦ୍ବେଗକୁ ଅନାବଶ୍ୟକ ବୋଲି କହିଲା ଭାରତ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଅନୁଷ୍ଠିତ ହେବ T20 ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇରେ 13,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଏଥିରେ ମେଟ୍ରୋ ରେଳ, ରେଳବାଇ, ଜାତୀୟ ରାଜପଥ, ବନ୍ଦର ଭିତ୍ତିଭୂମି ଓ ବୈଜ୍ଞାନିକ ଗବେଷଣା ସମ୍ପର୍କିତ ପ୍ରକଳ୍ପ ସାମିଲ ରହିଛି। ଚେନ୍ନାଇରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ 4,900 କୋଟି ଟଙ୍କା ବ୍ୟୟରେ ନିର୍ମିତ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ସେବା ଉଦ୍ଘାଟନ କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ 750 କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳବାଇ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏହାସହ ପ୍ରଧାନମନ୍ତ୍ରୀ ସାଲେମ, ମଦୁରାଇ, ନାଗପଟ୍ଟିନମ୍ରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଉଦ୍ଘାଟନ କରିବେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ IIT ମାଡ୍ରାସ୍ରେ ସୁଧା ଗୋପାଳକୃଷ୍ଣନ୍ ବ୍ରେନ୍ ସେଣ୍ଟରକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଚେନ୍ନାଇ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ପୁରୀର ହ୍ରଦ ନିକଟସ୍ଥ ଜଳକଣ୍ଠେଶ୍ୱର ମନ୍ଦିରରେ ଦର୍ଶନ ଓ ପୂଜା କରିବେ। ପରେ ସେ ଚେନ୍ନାଇର ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି 1 ବର୍ଷ ପୂରଣ ହୋଇଛି। ଦେଶର 100ଟି ଆକାଂକ୍ଷୀ କୃଷି ଜିଲ୍ଲାରେ କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗତବର୍ଷ 11 ଅକ୍ଟୋବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରି କହିଥିଲେ,
3: ପହଲେ ହର ସରକାରୀ ବିଭାଗ ଅଲଗ ଅଲଗ ଯୋଜନା ଜିଲ୍ଲେ କେ ହର ନାଗରିକ ସବକୋ ଯୋଡୋ ଫିର ସବକା ପ୍ରୟାସ କେ ଭାବ ସେ କାମ କରୋ ଔର ଉସକେ ବାଦ ବାକି ଜିଲ୍ଲୋଁ କେ ସାଥ ସ୍ୱସ୍ଥ ସ୍ପର୍ଦ୍ଧା କରୋ।
2: ଛଅ ବର୍ଷିଆ ଏହି ଯୋଜନାରେ 11ଟି ମନ୍ତ୍ରଣାଳୟ ଓ ବିଭାଗର 36ଟି କେନ୍ଦ୍ରୀୟ ଯୋଜନାକୁ ସମନ୍ୱିତ କରାଯାଇଛି। ରାଜ୍ୟ ସରକାରଙ୍କ ଯୋଜନା ସହ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଜିଲ୍ଲାଭିତ୍ତିକ କୃଷି ଆବଶ୍ୟକତା ଅନୁସାରେ ବିକାଶମୂଳକ ପଦକ୍ଷେପ ଗ୍ରହଣ ଏହାର ଉଦ୍ଦେଶ୍ୟ। କୃଷି ଉତ୍ପାଦକତା ବୃଦ୍ଧି, ଜଳସେଚନ ସୁବିଧାର ସମ୍ପ୍ରସାରଣ, କୃଷି ଋଣର ସୁଲଭ ଉପଲବ୍ଧତା ଏବଂ ଅମଳ ପରବର୍ତ୍ତୀ ଭିତ୍ତିଭୂମିର ବିକାଶ ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ତ୍ରିସ୍ତରୀୟ ବ୍ୟବସ୍ଥା ମାଧ୍ୟମରେ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ତଦାରଖ କରାଯାଉଛି। ଏଥିପାଇଁ 36ଟି କେନ୍ଦ୍ରୀୟ ଯୋଜନା ଅଧୀନରେ 121ଟି ସୂଚକାଙ୍କ ଆଧାରରେ ଅଗ୍ରଗତି ନିରୀକ୍ଷଣ କରାଯାଉଛି। ଯୋଜନାର ପ୍ରଥମ ବର୍ଷରେ ସମସ୍ତ 100ଟି ଆକାଂକ୍ଷୀ ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀ ହୋଇଛି। ଜିଲ୍ଲାଗୁଡ଼ିକର ହାରାହାରି ପ୍ରଦର୍ଶନ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା 18.85% ଥିବାବେଳେ ଅଗଷ୍ଟରେ ଏହା ବୃଦ୍ଧି ପାଇ 46.89%ରେ ପହଞ୍ଚିଛି। ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲର 94ତମ ସଂସ୍କରଣ ଆଜି ବାରାଣାସୀରେ ଅନୁଷ୍ଠିତ ହେଉଛି। ସକାଳ 6ଟାରୁ ନମୋ ଘାଟରୁ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟର ଦୀକ୍ଷା ମଣ୍ଡପ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଆୟୋଜନ କରାଯାଇଛି। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବପିଢ଼ି, ସାଇକେଲ ଚାଳକ, ଫିଟ୍ନେସ୍ ପ୍ରେମୀ ଓ କ୍ରୀଡ଼ାବିତ୍ମାନେ ଯୋଗ ଦେଇଛନ୍ତି। ଯୁବପିଢ଼ିଙ୍କୁ ନିଶା ସେବନଠାରୁ ଦୂରେଇ ରଖିବା ସହ ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ଉତ୍ସାହିତ କରିବା ଏହାର ଉଦ୍ଦେଶ୍ୟ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ରାହଗିରି ଫାଉଣ୍ଡେସନ୍ ଓ ମାଇ ଭାରତ ସହଯୋଗରେ ଏହି ଅଭିଯାନ ଆୟୋଜନ କରାଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଆଞ୍ଚଳିକ କେନ୍ଦ୍ର, ଜାତୀୟ ଉତ୍କର୍ଷ କେନ୍ଦ୍ର, ପ୍ରଶିକ୍ଷଣ କେନ୍ଦ୍ର ଏବଂ ଖେଲୋ ଇଣ୍ଡିଆ କେନ୍ଦ୍ରଗୁଡ଼ିକରେ ମଧ୍ୟ ଏକକାଳୀନ ସାଇକେଲ ଯାତ୍ରା ଆୟୋଜନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: ଦିଲ୍ଲୀରେ ଗତକାଲି ଘଟିଥିବା ଘଟଣାକୁ ନେଇ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ଉଦ୍ବେଗକୁ ଭାରତ ଯଥାର୍ଥ ନୁହେଁ ବୋଲି କହିବା ସହ ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି କହିଛି। ଜେନେଭାସ୍ଥିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ନିରପେକ୍ଷତା ଓ ପକ୍ଷପାତ ଶୂନ୍ୟତାର ନିଜସ୍ୱ ନୀତି ଅନୁଯାୟୀ ଅନ୍ୟ ସ୍ଥାନରେ ହେଉଥିବା ବ୍ୟାପକ ବିକ୍ଷୋଭ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ। ଦେଶର ସମ୍ବିଧାନ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ସୁନିଶ୍ଚିତ କରିଛି ବୋଲି ମିଶନ ପକ୍ଷରୁ କୁହାଯାଇଛି। ଅନ୍ୟ ଗଣତନ୍ତ୍ରଗୁଡ଼ିକ ଭଳି ଭାରତରେ ମଧ୍ୟ ଜନସାଧାରଣ ସାର୍ବଜନୀନ ଶାନ୍ତି ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ଲାଗୁ ହୋଇଥିବା ଯୁକ୍ତିଯୁକ୍ତ କଟକଣା ଅଧୀନରେ ଏ ଅଧିକାରର ପ୍ରୟୋଗ କରୁଛନ୍ତି। କର୍ତ୍ତୃପକ୍ଷ ଆଇନ ଅନୁଯାୟୀ କାର୍ଯ୍ୟ କରୁଥିବା ବେଳେ ଅଭିଯୋଗର ପ୍ରତିକାର ପାଇଁ ନ୍ୟାୟାଳୟର ଦ୍ୱାରା ସମସ୍ତଙ୍କ ପାଇଁ ଖୋଲା ରହିଛି ବୋଲି ବିବୃତ୍ତିରେ କୁହାଯାଇଛି। ସାଉଦି ଆରବର ରାଜଧାନୀ ରିୟାଦରେ ଥିବା ବିମାନ ବନ୍ଦର ଉପରେ ପୁଣି ଆକ୍ରମଣ ହୋଇଛି। କ୍ଷେପଣାସ୍ତ୍ର ଆକ୍ରମଣରେ ବିମାନ ବନ୍ଦରର ଘରୋଇ ବିମାନ ଚଳାଚଳ ପାଇଁ ଉଦ୍ଦିଷ୍ଟ ଟର୍ମିନାଲ 3 ଓ 4 ଥିବା କୋଠା ପରିସର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପଡ଼ୋଶୀ ୟେମେନ୍ରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ବିରୋଧରେ ସାଉଦି ଆରବର ଆକ୍ରମଣରେ ଆମେରିକା ସାମିଲ ହେବ କି ନାହିଁ ସେ ନେଇ ବିଚାର କରାଯାଉଛି। ହୁତି ବିଦ୍ରୋହୀମାନେ ଚଳିତ ସପ୍ତାହରେ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ସାଉଦି ଆରବର ଅନ୍ୟ ବିମାନ ବନ୍ଦର, ସାମରିକ ପ୍ରତିଷ୍ଠାନ ଓ ତୈଳ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ଗତ ସପ୍ତାହରେ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ହୁତି ବିଦ୍ରୋହୀଙ୍କ ବିରୋଧରେ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିବା ପରଠାରୁ ଆକ୍ରମଣ ବୃଦ୍ଧି ପାଇଛି। ବିଶ୍ୱର ସର୍ବବୃହତ ତୈଳ ରପ୍ତାନୀକାରୀ ଦେଶ ସାଉଦି ଆରବର ବିମାନ ବନ୍ଦର, ସାମରିକ ପ୍ରତିଷ୍ଠାନ ଓ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଗୁଁ ଆଞ୍ଚଳିକ ସୁରକ୍ଷା ସହ ବିଶ୍ୱ ବଜାରରେ ମଧ୍ୟ ଅସ୍ଥିରତା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆତ୍ମନିର୍ଭର ଭାରତ ସମ୍ପର୍କରେ ସୂଚନା ଦେଉଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନା ଦେଶକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହ ବିଶ୍ୱ ଉତ୍ପାଦନ କ୍ଷେତ୍ରରେ ଭାରତର ଭାଗିଦାରିତା ବୃଦ୍ଧି କରିଛି। ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଏବଂ ଦେଶୀୟ ଶିଳ୍ପର ବିକାଶ ଭଳି ପଦକ୍ଷେପ ନେଇଛନ୍ତି। ଆତ୍ମନିର୍ଭରତାର ଅର୍ଥ ବିଶ୍ୱଠାରୁ ଦୂରେଇ ରହିବା ନୁହେଁ, ବରଂ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସକ୍ଷମ ହେବା। ପ୍ରତିରକ୍ଷା, ଔଷଧ ଉତ୍ପାଦନ, ସେମିକଣ୍ଡକ୍ଟର, ସୌରଶକ୍ତି ଓ ଇଲେକ୍ଟ୍ରୋନିକ୍ସ ଭଳି ରଣନୈତିକ କ୍ଷେତ୍ରରେ ଦେଶୀୟ ଉତ୍ପାଦନକୁ ଏହି ଅଭିଯାନରେ ପ୍ରାଥମିକତା ଦିଆଯାଇଛି। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା PLI ଜରିଆରେ ଶିଳ୍ପ ସଂସ୍ଥାଗୁଡ଼ିକୁ ଉତ୍ପାଦନ ବୃଦ୍ଧି ଆଧାରରେ ପ୍ରୋତ୍ସାହନ ଦିଆଯାଉଛି। ସରକାରୀ ତଥ୍ୟ ଅନୁଯାୟୀ ଗତବର୍ଷ December 31 ସୁଦ୍ଧା ଏହି ଯୋଜନାରେ 216,000 କୋଟି ଟଙ୍କାରୁ ଅଧିକ ନିବେଶ ହୋଇଥିବା ବେଳେ ଉତ୍ପାଦନ ଓ ବିକ୍ରିରେ 2,41,000 କୋଟି ଟଙ୍କାରୁ ଅଧିକ ଅଭିବୃଦ୍ଧି ରେକର୍ଡ କରାଯାଇଛି। ଏହି ଯୋଜନା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 14,39,000 ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସ୍ୱଦେଶୀ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ମୋବାଇଲ୍ ଫୋନ୍ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନରେ ଦେଶୀୟ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋକାଲ୍ ଫର୍ ଲୋକାଲ୍ ଆହ୍ୱାନ ଜରିଆରେ ସ୍ୱଦେଶୀ ଉତ୍ପାଦ କିଣିବା ଓ ବ୍ୟବହାର କରିବାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହା ଦେଶର କ୍ଷୁଦ୍ର ଉଦ୍ୟୋଗ, ଉଦ୍ୟୋଗୀ ଓ ସ୍ଥାନୀୟ ଉତ୍ପାଦକଙ୍କୁ ପ୍ରୋତ୍ସାହିତ କରିବାର ଏକ ଉଦ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି।
1: हमें अब दूसरे देशों पर निर्भर रह करके नहीं जी, हमें आत्मनिर्भर बनना चाहिए। दुनिया में बहुत कुछ मिलता है, सस्ता मिलता है, जल्दी मिल सकता है, लेकिन उससे हमारा सामर्थ्य तैयार नहीं होता, न हमारे सामर्थ्य की कसौटी होती, और इसलिए हमें भी अपनी क्षमताओं को बढ़ाना है, अपने हितों की सुरक्षा हमें खुद को करनी है, और इसलिए आत्मनिर्भर भारत का संकल्प ବହୁତ ଦୃଢ଼ତା କେ ସାଥ ହମ ଲେକର କେ ଆଗେ ବଢ଼ ରହେ ହୈଁ।
0: T20 ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ରେ ଆଜି ତୃତୀୟ ମ୍ୟାଚ୍ ଇନ୍ଦୋର ହୋଲକର ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା 7 ଆରମ୍ଭ ହେବ। 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 6 ପରାସ୍ତ କରିଥିବାବେଳେ ପ୍ରଥମ ମ୍ୟାଚ୍ରେ ଭାରତ 8 ବିଜୟୀ ହୋଇଥିଲା। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ବେଙ୍ଗାଲୁରୁ ଫୁଟବଲ କ୍ଲବ 3-2 ସ୍ପୋର୍ଟିଂ କ୍ଲବ ଦିଲ୍ଲୀକୁ ପରାସ୍ତ କରିଛି। ବେଙ୍ଗାଲୁରୁର ଶ୍ରୀ କାନ୍ତିରବା ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ FC ଗୋଆ ଓ ଚେନ୍ନାଇ ଫୁଟବଲ କ୍ଲବ ମଧ୍ୟରେ 1-1

0: ଗୋଲେ ଖେଳ ଅମୀମାଂସିତ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଚେନ୍ନାଇ ଗସ୍ତ କରି ଆଜି 13,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୂରଣ ହୋଇଛି 1 ବର୍ଷ। 100 ଆକାଂକ୍ଷୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ବିକାଶମୂଳକ ଯୋଜନା। ବାରାଣସୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆଜି ଅନୁଷ୍ଠିତ ହେଉଛି ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲର 94ତମ ସଂସ୍କରଣ। ଦିଲ୍ଲୀ ଘଟଣାକୁ ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ଉଦ୍ବେଗକୁ ଅନାବଶ୍ୟକ ବୋଲି କହିଲା ଭାରତ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଅନୁଷ୍ଠିତ ହେବ T20 ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୁନି କୁନି ପିଲାଙ୍କ ପାଇଁ ସରଗଫୁଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନା ମନୀଷା କାଲେସ।

ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ଧ୍ୱଜା ଉଡ଼ାଇବା ପାଇଁ ଦୁର୍ଗା ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ଆବିର୍ଭୂତ ହୋଇଛନ୍ତି। ଏହି ଶାରଦୀୟ ଦୁର୍ଗା ପୂଜା ଅବସରରେ ମୋର ଅଗଣିତ କୁନି କୁନି ଭାଇ ଭଉଣୀମାନଙ୍କୁ ଏହି ସରଗଫୁଲ କାର୍ଯ୍ୟକ୍ରମରେ ଶୁଭେଚ୍ଛା ଓ ସ୍ୱାଗତ। ଆଜିର ଉପସ୍ଥାପନାରେ ତୁମମାନଙ୍କର ମନୀଷା ଆପା, ନମସ୍କାର।

ପିଲାମାନେ ଆଜିଠାରୁ ନବରାତ୍ରି ପାଳନ ହେବ। ତୁମାନେ ସବୁ ଦଶହରା ପୂଜା ପାଇଁ ପ୍ରସ୍ତୁତ ହେଉଛ ନା? ଅଳ୍ପ ଦିନ ଭିତରେ ପୂଜା ଛୁଟି ମଧ୍ୟ ହେବ ଓ ତୁମାନେ ଖୁବ୍ ମଜା କରିବ। ଦୁର୍ଗା ଦେଖିଯିବ, ବିଭିନ୍ନ ମେଢ଼ ମଧ୍ୟ ବୁଲି ବୁଲି ଦେଖିବ, କିନ୍ତୁ ଏସବୁ ବେଳେ ସ୍ୱଚ୍ଛତାକୁ ମଧ୍ୟ ପ୍ରାଧାନ୍ୟ ଦେବ। ଯେମିତିକି କିଛି ଖାଦ୍ୟ ଖାଇକି ଇଆଡ଼େ ସିଆଡ଼େ ନ ଫୋପାଡ଼ି ପାଖରେ ଥିବା ଡଷ୍ଟବିନ୍ ୟୁଜ୍ କରିବ। ଏଇ ତ ଗଲା ସ୍ୱଚ୍ଛତାର ବିଷୟ। ଆଜି ଆମେ ଜାଣିବା ନବରାତ୍ରି କାହିଁକି ପାଳନ କରାଯାଏ। ନବରାତ୍ରିରେ ନଅ ଦିନ ଦୁର୍ଗାଙ୍କୁ ପୂଜା କରାଯାଏ। ମହିଷାସୁର ରାକ୍ଷସକୁ ତ ଜାଣିଛ ତୁମେ? ହଁ, ସେହି ମହିଷାସୁର ରାକ୍ଷସ ନିଜର କଠିନ ତପସ୍ୟାରେ ବ୍ରହ୍ମଦେବକୁ ପ୍ରସନ୍ନ କରି ବରଦାନ ମାଗିଥିଲେ। ସେ ବରଦାନ ମାଗିଲେ ଯେ ବ୍ରହ୍ମଦେବ ମୋତେ ଏମିତି ଏକ ବର ଦିଅନ୍ତୁ ଯେ ତିନି ଲୋକରେ ମୋତେ କିଏ ବି ମାରିପାରିବେ ନାହିଁ। ବ୍ରହ୍ମଦେବ ତଥାସ୍ତୁ କହି ଚାଲିଗଲେ। ମହିଷାସୁର ବରଦାନ ପାଇ ତିନି ଲୋକରେ ହାହାକାର ମଚାଇଲେ। ସ୍ୱର୍ଗ ଲୋକଙ୍କୁ ଆକ୍ରମଣ କରି ଇନ୍ଦ୍ର ଲୋକଙ୍କୁ ନେଇଗଲେ। ଏସବୁ ଦେଖି ଦେବୀ ଦେବତା ମିଶି ତ୍ରିଦେବ ପାଖକୁ ଆସିଲେ ଓ ଏହାର ପ୍ରତିକାର କରିବା ପାଇଁ କହିଲେ। ଏହା ଶୁଣିଲା ପରେ ତ୍ରିଦେବ ନିଜର ସମସ୍ତ ଶକ୍ତିକୁ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ କଲେ ଓ ସେଠାରୁ ଜଣେ ସୁନ୍ଦର ଦେବୀଙ୍କର ଆବିର୍ଭାବ ହେଲା। ସେହି ଦେବୀଙ୍କର ନାମ ରଖାଗଲା ଦୁର୍ଗା। ଦୁର୍ଗାଙ୍କୁ ବ୍ରହ୍ମଦେବଙ୍କର କରମଣ୍ଡଳ, ବିଷ୍ଣୁଙ୍କର ସୁଦର୍ଶନ ଚକ୍ର ଓ ଶିବ ତାଙ୍କର ତ୍ରିଶୂଳ ଦେଇ ସବୁ ଦେବୀ ଦେବତା ତାଙ୍କର ସମସ୍ତ ଅସ୍ତ୍ର ପ୍ରଦାନ କଲେ। ଦୁର୍ଗା ସମସ୍ତ ଅସ୍ତ୍ରଶସ୍ତ୍ର ପରିଧାନ କରି ମହିଷାସୁରଙ୍କୁ ବଧ କରିବା ପାଇଁ ସେଠାରୁ ଚାଲିଗଲେ। ମହିଷାସୁର ଓ ଦୁର୍ଗାଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା। ଏହି ଯୁଦ୍ଧ ଦଶ ଦିନ ଯାଏଁ ଚାଲିଲା। ଏହାର ଅନ୍ତରେ ଦଶମ ଦିନରେ ଦୁର୍ଗା ମହିଷାସୁରଙ୍କୁ ବଧ କରିଥିଲେ ଓ ତିନି ଲୋକଙ୍କୁ ମହିଷାସୁରଙ୍କ ଠାରୁ ରକ୍ଷା କରିଥିଲେ। ଏହି

ଦିବସକୁ ବିଜୟ ଦଶମୀ ନାମରେ ମନାଗଲା। 9 ଦିନ 9 ରାତି ଲଢ଼େଇ କରିଥିବା କାରଣରୁ ଏହାକୁ ବିଜୟ ଦଶମୀ ବା ନବରାତ୍ରି ମଧ୍ୟ କୁହାଯାଏ।

0: ପିଲାମାନେ ଦଶହରା ତ ଆରମ୍ଭ ହୋଇଗଲାଣି, ଖୁବ୍ ମଜା କରିବ ନୁହଁ କି?
1: ଆଜି ଆମ ସହିତ ଅଛନ୍ତି ରୂପଶ୍ରୀ ଗୁରୁ, ଯିଏ ବିମଲା କନଭେଣ୍ଟ ସ୍କୁଲରେ 9th କ୍ଲାସରେ ପାଠ ପଢ଼ନ୍ତି। ପିଲାମାନେ ଆମେ ଆଜି ତାଙ୍କ ସହିତ କିଛି କଥାବାର୍ତ୍ତା ହେବା, ତାଙ୍କ ବିଷୟରେ କିଛି ଜାଣିବା, ତାଙ୍କ ସହିତ ଆମେ କିଛି ନୂଆ ବିଷୟ ଶିଖିବା। ରୂପଶ୍ରୀ, ତୁମକୁ ଏଇ ସରଗ ଫୁଲ କାର୍ଯ୍ୟକ୍ରମରେ ଶୁଭେଚ୍ଛା ଆଉ ସ୍ୱାଗତ।
2: ଧନ୍ୟବାଦ ଅପା।
1: ରୂପଶ୍ରୀ ନାଁରେ ହିଁ ସୌନ୍ଦର୍ଯ୍ୟର ମହକ ଜଣାପଡୁଛି। ତୁମର ନାଁ ଅଛି, ତାର ଅର୍ଥ କହିପାରିବ?
2: ମୋ ନାଁର ଅର୍ଥ ସୌନ୍ଦର୍ଯ୍ୟ।
1: ସୌନ୍ଦର୍ଯ୍ୟ କିଏ ନାମ ଦେଲେ, ବାପା ଦେଲେ ନା ମା ଦେଲେ?
2: ନା, ଏ ନାମଟି ମତେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦେଓଘର ଧାମରୁ ପ୍ରାପ୍ତ ହେଇଛି। ଆମ ଠାକୁର ଅଛନ୍ତି ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର, ତାଙ୍କଠୁ ଆମେ ଦୀକ୍ଷା ନେଇଛୁ, ଆଉ ଦେଓଘରରେ ତାଙ୍କ ଧାମ ଅଛି, ତ ସେଠୁ ଏକା ମତେ ନାଁ ମିଳିଥିଲା। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବେ ନାଁ ଦେଇଥିଲେ ମତେ।
1: ଆଚ୍ଛା, ଏତେ ସୁନ୍ଦର ନାଁ ରୂପଶ୍ରୀ। ରୂପଶ୍ରୀ ମାନେ ପୁରା ସୌନ୍ଦର୍ଯ୍ୟ। ଆଚ୍ଛା, ଘରେ ସବୁ କିଏ କିଏ ଅଛନ୍ତି କହିଲ?

0: ଜେଜେ ମା ବଡ ମା ବଡ ବାପା ତାଙ୍କେ ଅଲଗା ରୁହନ୍ତି।
1: ଏତେ ବଡ ଫ୍ୟାମିଲି
0: ହଁ
1: ଘରେ ଯଦି ଏତେ ଜଣ ଅଛନ୍ତି, ମାଙ୍କୁ ସାହାଯ୍ୟ କରୁଛ ଘର କାମରେ?
0: ହଁ ହଁ
1: କି କି କାମ କାମରେ ସାହାଯ୍ୟ କରୁଛ?
0: ଏମିତି ପାଠରୁ ଟିକେ ଫୁରସତ ମିଳିଗଲେ ଛୋଟ ମୋଟ କାମରେ ସାହାଯ୍ୟ କରିଦିଏ, ଫିର ଚା କଫି ବଗେରା ବନେଇବାଟା।
1: ତମେ କାହାର ଲାଡ୍ଲି, ମାର ଲାଡ୍ଲି ପ୍ରିୟ କେହ୍ଲା ନା ବାପାଙ୍କର?
0: ଦୁଇ ଜଣଙ୍କ, ଗୋଟେ ନା ଛୁଆ, ତ ଦୁଇ ଜଣଙ୍କ।
1: ଆଉ ତମର କଜିନ ବ୍ରଦର କିମ୍ବା ଭଉଣୀ ଅଛନ୍ତି?
0: ଅଛନ୍ତି ବଟ ତାଙ୍କେ ବି ନାଇଁ ନା, ମାନେ ସବୁ ଅଲଗା ଅଲଗା ରୁହନ୍ତି, କିଏ ଜବ୍ କରନ୍ତି ଆଉ ଦିଦି ପଢୁଛନ୍ତି।
1: ଏବେ ତ ମାମା ତମର 9th କ୍ଲାସ ହେଲା, ନେକ୍ସଟ ଇୟର ତମର 10th କ୍ଲାସ ହବ, ପାଠ ପଢା କେମିତି ଚାଲିଛି?
0: ଭଲ ଚାଲିଛି।
1: ଟ୍ୟୁସନ କରୁଛ?
0: ହଁ
1: କୋଉ କୋଉ ସବଜେକ୍ଟରେ କରୁଛ?
0: ସାଇନ୍ସ ଆଉ ଇଂଲିଶ।
1: ଏ ଯୋଉ ସାଇନ୍ସ ଆଉ ଇଂଲିଶ କରୁଛ କିମ୍ବା ଏତେ ସବଜେକ୍ଟ ଗୁଡାକ ଅଛି, କୋଉ ସବଜେକ୍ଟ ତୁମକୁ ବହୁତ ଭଲ ଲାଗେ? ମାନେ କୋଉ କ୍ଲାସଟା ସ୍କୁଲକୁ ଗଲେ କୋଉ କ୍ଲାସଟା କରିବାକୁ ବହୁତ ଭଲ ଲାଗେ?
0: ମେନଲି ସାଇନ୍ସ ର କ୍ଲାସ ମାନେ ଯେମିତି ବାୟୋ କେମିଷ୍ଟ୍ରି ବଗେରା।
1: କୋଉ ଟିଚର ତୁମକୁ ବହୁତ ଭଲ ଲାଗନ୍ତି?
0: ସେମିତି ତ କି ଜଣେ ନାଇଁ, ବହୁତ ଗୁଡା ଟିଚର ଅଛନ୍ତି।
1: ପାର୍ଟିକୁଲାର ସେମିତି କିଛି ଟିଚର ନାହାନ୍ତି?
0: ହଁ
1: ଆଚ୍ଛା, ଆମେ ଶୁଣିଛୁ ତମେ ବହୁତ ସୁନ୍ଦର ଗୀତ ଗାଅ କହିକି, ଆମେ ଗୀତଟି ଶୁଣିବା? ହଉ ପିଲାମାନେ, ରୂପଶ୍ରୀ ଦିଦିଙ୍କ ଠାରୁ ଗୋଟେ ଗୀତ ଶୁଣିବା।

0: ସୁନ୍ଦର ଗୀତ ଗାଇଲ ମାମା, ସଙ୍ଗୀତଟା ଶିଖୁଛ ତମେ?
1: ହଁ, ମୁଁ ସାନ ଥିଲା ବେଳେ ଶିଖିଥିଲି 3 କ୍ଲାସ ତକ, ଏବେ ତ 4th 5th ରେ ଲକଡାଉନ ହେଇଗଲା ତ ସେଥିପାଇଁ ଛାଡି ହେଇଗଲା। ତାପରେ
0: କୋଉଠୁ ଶିଖୁଛ ଏଇଟା?
1: ମୁଁ ସଙ୍ଗୀତ ସୁଧାରେ ଶିଖୁଥିଲି ସଚିକାନ୍ତ ରଥ ସାର ପାଖେ।
0: ଆଚ୍ଛା, ଏତେ ସୁନ୍ଦର ଗାଉଛ, ତୁମର ଲୟ, ତୁମର ସ୍ୱର ବହୁତ ବହୁତ ସୁନ୍ଦର। ଆଉ ପ୍ରଭୁ ତମକୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆଚ୍ଛା, ଏଇ ଯୋଉ ସଙ୍ଗୀତ ଶିଖୁଛ, ନିଶ୍ଚିତ ଭାବରେ ତମେ କୋଉ ପ୍ରୋଗ୍ରାମରେ ପାର୍ଟିସିପେଟ କରୁଥିବ, ସେ ବିଷୟରେ କିଛି କୁହ।
1: ମୁଁ ସାନ ବେଳୁ କେମିତି ଷ୍ଟେଜ ବଗେରାରେ ପରଫର୍ମ କରୁଛି, ଅଲ୍ ଇଣ୍ଡିଆ ରେଡିଓରେ ବି ଗୋଟେ ଦୁଇଟା ଗାନା ଗାଇଥିଲି ଗ୍ରୁପରେ, ସେ ସାର୍ ପାଖେ ଶିଖିଲା ବେଳେ ଏକା। ଫେର ଏବେ ବି ଲାଇକ ବହୁତ ଗୁଡ଼ା ଏମିତି ଷ୍ଟେଜରେ ପରଫର୍ମ କରେ, ଫେର ସ୍କୁଲରେ ବି ପ୍ରାଇଜେସ ବଗେରା ମିଳେ। ଏବେ ରିସେଣ୍ଟଲି ଡିଷ୍ଟ୍ରିକ୍ଟ ଲେଭେଲରେ ଫାର୍ଷ୍ଟ ପ୍ରାଇଜ ମିଳିଥିଲା।
0: କଂଗ୍ରାଚୁଲେସନ,
1: ଥ୍ୟାଙ୍କ ୟୁ।
0: ତମର ସଙ୍ଗୀତ ପ୍ରତି ଇଚ୍ଛା ବି ଅଛି, ତମେ ଆଗକୁ ଏ ସଙ୍ଗୀତରେ କଣ କରିବାକୁ, ମାଷ୍ଟର ଡିଗ୍ରୀ କରିବାକୁ ନିଶ୍ଚିତ ଭାବରେ ଇଚ୍ଛା ଥିବ ତ?
1: ଆକ୍ଚୁଆଲି ଏଟା ହେମିତି ହବି ହିସାବରେ କଣ୍ଟିନ୍ୟୁ କରିଥିଲି, କରୁ କରୁ ଏତେ ଆଚିଭମେଣ୍ଟସ ମାନେ ହିଁ ଗଲା, ବଟ ଷ୍ଟିଲ ଏବେ ବି ଲାଇକ ହବି ହିସାବରେ ଏକା ଅଛି। ଆଉ ମୋ ହିସାବରେ ସଙ୍ଗୀତ ଏମିତି ଜିନିଷ କି ମାନେ ଏଜ୍ ମ୍ୟାଟର କରେ ନା, କୋଉ ଏଜ୍ ପରସ୍ୟୁ କରିହବ, ସେଥିଲାଗି ଏବେ ଟିକେ ମେନଲି କ୍ୟାରିୟର ଉପରେ ଚାଲିଛି ପାଠ ପଢା ଏଣ୍ଡ ଅଲ, ଫିର୍ ଟିକେ ଭଲସେ ସେଟଲ ହେଲା ପରେ ଗାନାରେ ଧ୍ୟାନ ଦେବି।
0: ବହୁତ ସୁନ୍ଦର କଥା ମାମା। ଆଚ୍ଛା, ଏବେ ତ ଦୁର୍ଗା ପୂଜା ଆରମ୍ଭ ହବ, ଆଜି ତ ନବରାତ୍ରି, ଦୁର୍ଗା ପୂଜା କିମ୍ବା ନବରାତ୍ରି ବିଷୟରେ କିଛି ଜାଣିଛ? ଯଦି ଜାଣିଛ କିଛି କହିବ।
1: ହଁ, ବେଶୀ ତ ଜାଣିନି, ଏତେ ଜାଣିଛି କି ଦୁର୍ଗା ପୂଜାରେ ମା ଦୁର୍ଗାଙ୍କ ପୂଜା ହୁଏ, ତାଙ୍କେ ମହିଷାସୁର ର ବଧ କରିଥିଲେ, ସେ 9 ଦିନ ଯାଏ ପାଳନ କରାଯାଏ ତାଙ୍କ 9ଟି ରୂପ। ଆଉ ନବମୀ ଦିନରେ ମାନେ ଲାଷ୍ଟ ଦିନରେ 9ଟା ଝିଅଙ୍କୁ ଡାକିକି ପୂଜା କରନ୍ତି।
0: ଆଉ ଆମେ ଦୁର୍ଗା ପୂଜାକୁ ବହୁତ ଧୁମଧାମ ଭାବରେ ପାଳନ ମଧ୍ୟ କରିଥାଉ। ଏ ଦୁର୍ଗା ପୂଜାର ତୁମର କେମିତି ପ୍ରସ୍ତୁତି ଚାଲିଛି?
1: ଏବେ ତ ହେମିତି କିଛି ପ୍ରସ୍ତୁତି ନାହିଁ ନା, ଏତେ ଭାବିଛୁ କି ଟିକେ ଯିବୁ ବଲାଙ୍ଗୀର ନ, ସେଠି ଆସିବେ କଜିନ୍ସ ତ ସେଠି ସେଲିବ୍ରେଟ କରିବ ଭାବିଛୁ।
0: ଭ୍ୟାକେସନ ରେ ବଲାଙ୍ଗୀର ଯିବାର ଖାଲି ପ୍ଲାନ ଅଛି, କଜିନ ଗୁଡାକ ଆସିଲେ ସେଠି ସମସ୍ତେ ମିଶିକି ମଜା କରିବ। ଆଚ୍ଛା ମାମା, କହିଲ ବର୍ତ୍ତମାନ ସମୟ ହଉଛି AI ର ସମୟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ସମୟ, ଆଚ୍ଛା ଏ ବିଷୟରେ ତମର ମତ କଣ?
1: ମୋ ମତ ହିସାବରେ ତ AI ବହୁତ ସହଯୋଗ କରିଛି ସମସ୍ତଙ୍କୁ କରିବି, କିନ୍ତୁ କୌଣସି ଜିନିଷକୁ ଆମେ ଯଦି ଭୁଲ ଭାବେ ପ୍ରୟୋଗ କରିବା ତାହେଲେ ସେଟା
0: ହାର୍ମଫୁଲ ଏକା ହବ।
1: ଆଉ ଏଇଟା ବି କି ବହୁତ ଲୋକ ନିଜେ ଚିନ୍ତା ବିଚାର ନ କରିକି ସବୁ କାମରେ AI ର ସାହାଯ୍ୟ ନିଅନ୍ତି, ସେଟା ବି ଠିକ ନୁହେଁ ମୋ ହିସାବରେ, କାହିଁକି ସେଟା ଆମ ମନୋବୃଦ୍ଧିକୁ କମ କରିଥାଏ, ଫିର ନିଜ ଚିନ୍ତା କରିବା କ୍ୟାପାବିଲିଟି କୁ ବି କମ କରେ।
0: ତମର ଓପିନିଅନ ଶୁଣିକି ବହୁତ ଭଲ ଲାଗିଲା ମାମା। ଆଚ୍ଛା, ଫ୍ୟୁଚର ରେ କଣ ହେବାକୁ ଇଚ୍ଛା ଅଛି ତମର?
1: ଏବେ ତ ଡକ୍ଟର ଲାଗି ଭାବିଛି।
0: ୱାଓ, ଭେରି ଗୁଡ୍। ଡକ୍ଟର ହେବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିବ ନା? ଯାହା ତମର ଇଚ୍ଛା ପୂରଣ ହେଉ ମାମା, ପ୍ରଭୁ ତମକୁ ବହୁତ ଆଶୀର୍ବାଦ କରନ୍ତୁ, ଆଉ ସବୁ ବିଷୟରେ ସଫଳ ମଧ୍ୟ କରନ୍ତୁ, ତମର ଜୀବନଟା ସୁଖମୟ ହଉ, ମଙ୍ଗଳମୟ ହଉ। ଆଉ ତୁମର ଗୀତ ଶୁଣିକି ମୁଁ ତ ବହୁତ ଖୁସି ହେଲି, ତା ସହିତ ମୋର ଶୁଣୁଥିବା କୁନି କୁନି ଭାଇ ଭଉଣୀ ମାନେ ମଧ୍ୟ ନିଶ୍ଚିତ ଭାବରେ ଖୁସି ହେଇଥିବେ, ଆନନ୍ଦିତ ମଧ୍ୟ ହେଇଥିବେ। ଏଇ କାର୍ଯ୍ୟକ୍ରମରେ ତମେ ସମୟ ଦେଇଥିବାରୁ ତୁମକୁ ଧନ୍ୟବାଦ। ଆଉ ଗୋଟେ ଗୀତ ଶୁଣିବାକୁ ମୁଁ ଅନୁରୋଧ କରିବି।
1: ଧନ୍ୟବାଦ ଅପା ମତେ ସରଗ ଫୁଲ କାର୍ଯ୍ୟକ୍ରମରେ ସୁଯୋଗ ଦେଇଥିବାରୁ।

ଶୁଣିଲ ତ ପିଲାମାନେ ନବରାତ୍ରି ପାଳନ କରିବାର ଉଦ୍ଦେଶ୍ୟ, ପୁଣି ଭଉଣୀ ରୂପଶ୍ରୀଙ୍କ ସହିତ କିଛି ଜାଣିବାର ବିଷୟ। କଥା ହେଉ ହେଉ ସମୟ ସରିଗଲାଣି, ଜଣାପଡ଼ିଲା ନାହିଁ କାର୍ଯ୍ୟକ୍ରମ କେମିତି ଲାଗିଲା। ପତ୍ର ମାଧ୍ୟମରେ ଯୋଗାଯୋଗ କରିବ ଆମ ସହିତ, ତୁମମାନେ ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବ। ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895994143। ଆଉ ଥରେ କହିଦେଉଛି, ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଦୁର୍ଗାପୂଜାର ଶୁଭେଚ୍ଛା ଓ କାମନା ସହ ବିଦାୟ ନେବି ତୁମମାନଙ୍କର ମନୀଷା ଅପା। ନମସ୍କାର।

ପ୍ରେସର୍ କଲୁ କୁନି କୁନି ପିଲାଙ୍କ ପାଇଁ ସର୍ଗଫଲ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଉପସ୍ଥାପନାରେ ଥିଲେ ମନୀଷା କଲେଜ। ଶ୍ରୋତବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମେଡ଼ିମ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶୁଣନ୍ତୁ ସୂଚନା, ଶାରଦୀୟ ଦୁର୍ଗାପୂଜା ଅବସରରେ ଅକ୍ଟୋବର ମାସର 3 ତାରିଖରୁ ଅକ୍ଟୋବର ମାସ 21 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ପୀଠ ପରିକ୍ରମା ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆଜି ଆପଣମାନେ ଶୁଣିବେ ମା ବିରଜାପୀଠ ସମ୍ପର୍କରେ। ପ୍ରଯୋଜନା

କରିଛନ୍ତି ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଉ ଏକ ଶୁଣନ୍ତୁ ସୂଚନା। ଶାରଦୀୟ ଦୁର୍ଗା ପୂଜା 2024 ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମରେ ଶୁଣିବେ ଶୁକ୍ରବାର ରାତି 16 ଅକ୍ଟୋବର 2024 ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ। 17 ତାରିଖ ଶନିବାର ରାତି 3:30 ଶୁଣିବେ ଗୀତିନାଟ୍ୟ ମହିଷାସୁର ପଥ, ରଚନା କଣବ ବୈଷ୍ଣବପାଣି, ପ୍ରଯୋଜନା ରମାପଦ ନନ୍ଦ ଏବଂ ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। 18 ତାରିଖ ଦିନ ରବିବାର 3:30 ପ୍ରସାର କରିବୁ ନାଟକ ଦଶଭୁଜ, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ ଏବଂ ପ୍ରଯୋଜନା ନରସିଂହ ମହାପାତ୍ର। 19 ତାରିଖ ଦିନ 3:30 ଶୁଣିବେ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତଚନ୍ଦ୍ର ମୂଲିଆ, ପ୍ରଯୋଜନା ଗୌର ପଟ୍ଟନାୟକ ଏବଂ ସଙ୍ଗୀତ ରାଖାଳ ଚନ୍ଦ୍ର ମହାନ୍ତି। 20 ତାରିଖ ମଙ୍ଗଳବାର ଦିନ 3:30 ଶୁଣିବେ ନାଟକ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ ଏବଂ ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଶୁଣିଥିଲେ ଶାରଦୀୟ ଦୁର୍ଗାପୂଜା 2026 ଉପଲକ୍ଷେ ନାଟକର ବିଶେଷ ପ୍ରସାରଣର ସୂଚନା। ଶ୍ରୋତବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ବ୍ରହ୍ମ ଅବ୍ୟକ୍ତ ହେଲେ ମଧ୍ୟ ସତ୍, ଚିତ୍, ଆନନ୍ଦ ଏହି ତିନି ସ୍ୱରୂପରେ ପ୍ରତିଭାତ। ଏହି ତିନି ସ୍ୱରୂପ ଏବଂ ତ୍ରିଗୁଣ ଯଥାକ୍ରମେ ସତ୍ତ୍ୱ, ରଜ ଏବଂ ତମ ହେଲେ ମଧ୍ୟ ସାମଗ୍ରିକ ଭାବରେ ଜନନୀ, ଶକ୍ତି ଓ ପରା ପ୍ରକୃତି। ଏହାକୁ ଯୋଗୀମାନେ ଅଘଟନ ଘଟନ, ପଟିଅସି, ମହାମାୟା ବୋଲି କହିଥାନ୍ତି। ସୂକ୍ଷ୍ମ ରୂପରେ ଏହି ସାମଗ୍ରିକ ସତ୍ତା ହିଁ ମା ମହାମାୟା, ମାହେଶ୍ୱରୀ, ଦେବୀ ଦୁର୍ଗା। ଆଦ୍ୟାଶକ୍ତି ତାଙ୍କ ସୃଷ୍ଟିର ପ୍ରୟୋଜନରେ ଯେତେବେଳେ ଯେଉଁ ରୂପରେ ପ୍ରତିଭାତ ହୋଇଛନ୍ତି, ସେହି ରୂପକୁ ସ୍ମୃତି ଓ ପରମ୍ପରାରେ ସାଇତି ରଖି ଶାକ୍ତ ଯୋଗୀମାନେ ସେହି ଆକାରେ ଓ ପ୍ରକାରେ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରରେ ଚିନ୍ମୟୀ ଦେବୀଙ୍କୁ ଧ୍ୟାନ କରି ପୂଜା କରିଆସିଛନ୍ତି।

0: ଓଡ଼ିଶାର ଇତିହାସକୁ ଅନୁଧ୍ୟାନ କରି ଶାସ୍ତ୍ରଜ୍ଞମାନେ କୁହନ୍ତି ଯେ ଷଷ୍ଠ ଶତାବ୍ଦୀରେ ଗୁପ୍ତ ରାଜବଂଶର ଶାସନ ପୂର୍ବରୁ ବୌଦ୍ଧ ଧର୍ମର ପ୍ରଭାବ ବଳବତ୍ତର ଥିଲା। ତେଣୁ ତତ୍କାଳୀନ କଳିଙ୍ଗ ସମ୍ରାଟ ବୌଦ୍ଧ ଧର୍ମର ଅନୁଗାମୀ ଥିଲେ। କିନ୍ତୁ ଏହି ସମୟରେ ଯାଜପୁରଠାରେ ଆବିର୍ଭୂତ ମା ବିରଜା ଓ ତାଙ୍କର ପୀଠ ବ୍ରାହ୍ମଣ୍ୟ ତନ୍ତ୍ରର ସର୍ବପ୍ରାଚୀନ ଦେବୀ ରୂପରେ ପ୍ରସିଦ୍ଧି ଲାଭ କରିଥିଲେ। ଶ୍ରୋତାବନ୍ଧୁ, ଆଦିପୀଠ ଭାବରେ ପରିଚିତ ମା ବିରଜାଙ୍କର ମାହାତ୍ମ୍ୟ, ଆବିର୍ଭାବ ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ବିରଜା ମନ୍ଦିରର ପୁରୋଧା ଡକ୍ଟର ଜ୍ଞାନରଞ୍ଜନ ପତି।
1: ବିରଜା କ୍ଷେତ୍ର ଯାଜପୁର ଅଧୀଶ୍ୱରୀ ମା ବିରଜା ସର୍ବଭାରତୀୟ ସ୍ତରରେ ଆଦିଶକ୍ତି ଭାବରେ ସ୍ୱୀକୃତା। ବିରଜାପୀଠର ଏକ ଅନନ୍ୟ ପରମ୍ପରା ରହିଛି। ଦକ୍ଷଯଜ୍ଞ କାଳିକା ପୁରାଣର ଦକ୍ଷଯଜ୍ଞ ବିଧ୍ୱଂସନ ପ୍ରକରଣରେ ବର୍ଣ୍ଣିତ 51 ଗୋଟି ଶକ୍ତିପୀଠ ମଧ୍ୟରେ ଏଠାରେ ସତୀଙ୍କର ନାଭିପତିତ ହୋଇଥିବାରୁ ଇଏ ନାଭିପୀଠ ଭାବରେ ତାନ୍ତ୍ରିକ ତଥା ଶାକ୍ତ ଧର୍ମାବଲମ୍ବୀ ଆଚାର୍ଯ୍ୟମାନଙ୍କର ଏକ ଅଭୀଷ୍ଟ ସାଧନାର ସ୍ଥଳୀ ଭାବରେ କାହିଁକି ସ୍ମରଣାତୀତ କାଳରୁ ଇଏ ପ୍ରସିଦ୍ଧି ଅର୍ଜନ କରିଛି। ଆଉ ଇଏ ବିରଜାପୀଠର ମା ବିରଜାଙ୍କର ଅନବଦ୍ୟ ପରମ୍ପରା ହେଉଛି ଯେ ବିରଜାଙ୍କ ମାଧ୍ୟମରେ ହିଁ ଶାକ୍ତ ସଂସ୍କୃତିର ଓଡ଼ିଶାର ବିକାଶ ଘଟିଥିଲା। ଖ୍ରୀଷ୍ଟପୂର୍ବ 4th ଶତାବ୍ଦୀରୁ ଏବଂ ବଙ୍ଗ ରାଜତ୍ୱ ପର୍ଯ୍ୟନ୍ତ 12th ଶତକ ପର୍ଯ୍ୟନ୍ତ ମା ବିରଜାଙ୍କ ପାଇଁ ବିଭିନ୍ନ ରାଜାମାନଙ୍କର ଶାସନ କେନ୍ଦ୍ରର ପ୍ରଧାନ ଅଭୀଷ୍ଟ ଦେବୀ ଭାବରେ ବିରଜା ମାନ୍ୟତା ଅର୍ଜନ କରିଛନ୍ତି। ଏ ମାଟିକୁ କୃତାର୍ଥ କରିଛନ୍ତି ଏବଂ ବିରଜାଙ୍କ ପାଇଁ ବରାହ ବିରଜା ବେଦା ବିପ୍ରା ବୈତରଣୀ ନଦୀ ବସନ୍ତେ କ୍ଷେତ୍ର ରାଜେସ୍ମିନ ପଞ୍ଚାରା ବକାରା ପଞ୍ଚ ଦୁର୍ଲଭା ପାଞ୍ଚ ବର ସମନ୍ୱୟ ହେଉଛି ବରାହ ବିରଜା ଏବଂ ବୈତରଣୀ ଗଙ୍ଗା ସ୍ୱରୂପିଣୀ ଏବଂ ବେଦ ବେଦଜ୍ଞ ବ୍ରାହ୍ମଣ ଏବଂ ବିପ୍ର ବେଦ ବିପ୍ର ଏ ପାଞ୍ଚ ବକାରର ସୁସମନ୍ୱୟ ଘଟିଥିବାରୁ ଭାରତୀୟ ତୀର୍ଥ ପରମ୍ପରାରେ ଯାଜପୁର ବିରଜା କ୍ଷେତ୍ର କେବଳ ଶାକ୍ତ ଧର୍ମ ପାଇଁ ନୁହେଁ ବ୍ରାହ୍ମଣ୍ୟ ସଂସ୍କୃତି ପାଇଁ ପିତୃତର୍ପଣ ପାଇଁ ଏକ ପ୍ରଶସ୍ତ କ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନି।
0: ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ମା ବିରଜାଙ୍କ ମନ୍ଦିରର ପୂଜକ ଶ୍ରୀ ନାଗେନ୍ଦ୍ର ଭୂଷଣ କର।
2: ମାଙ୍କ ନାମ ହେଉଛି ବିରଜା, ବିରଜା, ବି ମାନେ ବିରଞ୍ଚି, ର ମାନେ ଅଗ୍ନି, ଯା ମାନେ ଜାତ। ବ୍ରହ୍ମାଙ୍କ ଅଗ୍ନି ଜାତ ହୋଇଥିବାରୁ ତାଙ୍କ ନାମ ହେଉଛି ବିରଜା।

0: ପୁରାତନ ଗାଁରୁ ଦେବୀ ଗାଁ ଏଇଠାରେ ଅବସ୍ଥାପନ କରିଥିଲେ। ଏଠାରେ ଶକ୍ତିର ନାଭି ଏଠାରେ ପଡ଼ିଥିଲା, ଏଠି ନାଭି କ୍ଷେତ୍ର ଏବଂ ଗୟାସୁର ନାଭି ପଡ଼ିଥିବାରୁ ଏଠି ନାଭି ଗୟା ପାଇଁ ପରିଚିତ। ଏବଂ ଗୟାସୁରର ତିନୋଟି ଅଂଶ ପଡ଼ିଥିଲା, ପାଦ ଗୟା, ଶିର ଗୟା, ନାଭି ଗୟା।
1: ବିରଜାଙ୍କର ଧ୍ୟାନରେ ତାଙ୍କୁ ବାମ ହାତରେ ମହିଷର ଲାଙ୍ଗୁଳ ଧରିଥିବା ଓ ଦକ୍ଷିଣ ହସ୍ତରେ ମହିଷର ବକ୍ଷରେ ଶୂଳ ନିକ୍ଷେପ କରୁଥିବାର ବର୍ଣ୍ଣନା ଅଛି। ଦେବୀଙ୍କର ଦକ୍ଷିଣ ପାଦ ମହିଷର ମସ୍ତକ ଉପରେ ବିଦ୍ୟମାନ। କେହି କେହି ମାଙ୍କୁ ଦଶାଶ୍ୱମେଧ ଯଜ୍ଞର ଅଗ୍ନିରୁ ଆବିର୍ଭୂତ ବୋଲି କହିଥାନ୍ତି। ଯଜ୍ଞ ମୂର୍ତ୍ତି ସର୍ବଦା ବସ୍ତ୍ରାବୃତା। ଏହି ଦଶାଶ୍ୱମେଧ ଘାଟଠାରେ ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣନା କରାଯାଇଥିବା ଶ୍ରୀଚଣ୍ଡୀଙ୍କର ସପ୍ତ ମାତୃକା ଧ୍ୟାନର ଅନୁରୂପ ସବାରୂଢ଼ା ଚାମୁଣ୍ଡା, ମହିଷାରୂଢ଼ା ବରାହୀ, ଗଜାରୂଢ଼ା ଇନ୍ଦ୍ରାଣୀ, ଗରୁଡ଼ାରୂଢ଼ା ବୈଷ୍ଣବୀ, ବୃକ୍ଷରୂଢ଼ା ମାହେଶ୍ୱରୀ, ମୟୂରାସିନା କୌମାରୀ ଓ ଯମ ମାତୃକାରୂପୀ ଶିବଦୂତୀଙ୍କର ମୂର୍ତ୍ତି ରହିଛି। ସ୍ଥାନୀୟ ପୂଜକମାନେ ଏହାଙ୍କୁ ସାତ ଭଉଣୀ ଭାବରେ ପରିଚିତ କରାଇଥାନ୍ତି।
2: ମା ବିରଜା ହେଉଛନ୍ତି ଦ୍ୱିଭୁଜା। ସମଗ୍ର ଭାରତବର୍ଷରେ ଐତିହାସିକମାନେ ତାଙ୍କ ପ୍ରତ୍ନତାତ୍ତ୍ୱିକ ମୂର୍ତ୍ତିତାତ୍ତ୍ୱିକ ଗଠନକୁ ଅନୁସରଣ କରି ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ଯେ ଭାରତର ସର୍ବପ୍ରାଚୀନ ଦ୍ୱିଭୁଜା ଶାକ୍ତମୂର୍ତ୍ତି ଭାବରେ ବିରଜା ପ୍ରାଗ ଐତିହାସିକ ଯୁଗରୁ ପୂଜିତ ହେଉଛନ୍ତି ଏବଂ ସେ ଗୁପ୍ତ ଯୁଗରେ ତାଙ୍କର ମୂର୍ତ୍ତି ଗଠନ କରାଯାଇଥିଲା ବୋଲି ପ୍ରସିଦ୍ଧ ପ୍ରତ୍ନତାତ୍ତ୍ୱିକ ଡକ୍ଟର ରମାପ୍ରସାଦ ଚାନ୍ଦ ମତ ଦେଇଛନ୍ତି।

0: ବିରଜାଙ୍କ ଦୈନିକ ପୂଜା ଦୁର୍ଗାଙ୍କ ମନ୍ତ୍ରରେ କରାଯାଏ। ଜନ୍ମାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବନ ଦୁର୍ଗାଙ୍କ ମନ୍ତ୍ରରେ ଓ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଏ। କିନ୍ତୁ ଶାକ୍ତମାନେ ତାଙ୍କୁ ନବାନ୍ନ ମନ୍ତ୍ରରେ ମଧ୍ୟ ପୂଜା କରିଥାନ୍ତି। ତ୍ରିବେଣୀ ଅମାବାସ୍ୟା ଦିନ ସ୍ୱନକ୍ଷେତ୍ର ପାଇଁ ମା ବିରଜାଙ୍କୁ ସାବିତ୍ରୀ ବେଶ କରାଯାଏ ଓ ସାବିତ୍ରୀ ବା ଗାୟତ୍ରୀଙ୍କ ସ୍ୱରୂପରେ ଉପାସନା କରାଯାଇଥାଏ।
1: ମାଙ୍କର ସାବିତ୍ରୀ ଅମାବାସ୍ୟା ଯେଉଁ ତ୍ରିବେଣୀ ଅମାବାସ୍ୟା ମାଙ୍କ ସରସ୍ୱତୀ ବେଶରେ ସାବିତ୍ରୀ ମନ୍ତ୍ରରେ ପୂଜା କରାଯାଏ। ମାଙ୍କର ଦୁର୍ଗା ଯେଉଁ ଦୁର୍ଗୋତ୍ସବ ଆମର ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ଅନ୍ୟାନ୍ୟ ମାନଙ୍କରେ ମାଙ୍କର ମୂଳ ମନ୍ତ୍ରରେ ପୂଜା କରାଯାଏ। ସାବିତ୍ରୀ ମାସ ସାବିତ୍ରୀ ବେଶ କରାଯାଏ ଆଉ ଷୋଡ଼ଶ ପୂଜା ସମୟରେ ଆମ ଦଶ ମହାବିଦ୍ୟାଙ୍କ ବେଶ କରାଯାଏ ଆଉ ଏବଂ ଷୋହଳ ଦିନ ଷୋହଳଟା ବେଶ କରାଯାଏ। ମୋ ବର୍ଷ ସାରା ଯେଉଁ ପର୍ବପର୍ବାଣି ଅଛି ସେଥିପାଇଁ ପ୍ରଥମ ଆମର ପଡ଼େ ମକର ସଂକ୍ରାନ୍ତି। ସେ ଯେଉଁ ମକର ଚାଉଳ ହୁଏ ଆମର ମକର ଚାଉଳ ଭୋଗ ଲାଗି ବେଢ଼ା ପରିକ୍ରମା କରାଯାଏ। ତାପରେ ମାଙ୍କର ଆମର ଦୋଳ ପୂର୍ଣ୍ଣିମା ହୁଏ, ଏଠି ପାଞ୍ଜି ପଠନ କରାଯାଏ। ତେଣୁକରି ଏଇ ବିରଜା ପଞ୍ଜିକା ଯେଉଁ ଆମର ପଢ଼ାଯାଏ ଏ ଦୋଳ ପୂର୍ଣ୍ଣିମା ଦିନ ମା ବିଜେପତି ମା ଆସି ଦୋଳ ମଣ୍ଡପକୁ ଆସନ୍ତି ଏବଂ ସେଠି ପାଞ୍ଜି ପଠନ କରାଯାଏ। ଆମର ଷୋଡ଼ଶ ପୂଜା ତାମିରେ ଦ୍ୱିତୀୟ ଅଷ୍ଟମୀଠୁ ଦଶହରା ପର୍ଯ୍ୟନ୍ତ ଷୋହଳ ଦିନ ପୂଜା କରାଯାଏ। ମାଙ୍କର ବ୍ରହ୍ମାକୁଣ୍ଡ ଉପରେ ଥିବା ବ୍ରହ୍ମାକୁଣ୍ଡ ସେଇଠୁ ମାଙ୍କର ଘଟ ବିସର୍ଜନ ପାଣି ଆସେ, ଆସି ମାଙ୍କ ମନ୍ଦିର ଗର୍ଭଗୃହ ମଧ୍ୟରେ ଆମର ଯେଉଁ ନବରତ୍ନ ଅଛି ନବରତ୍ନ ମଧ୍ୟରେ କଳସ ବସି ଆମର ଦଶ କଳସ ବସି ପୂଜା ଆରମ୍ଭ କରାଯାଏ। ପ୍ରତ୍ୟେକ ଦିନ ସକାଳ ସମୟରେ ମାଙ୍କର ମାଜନା ତର୍ପଣ ସ୍ନାନ କରାଯାଏ, ତତ୍ପରେ ଚନ୍ଦନ ଭେଷ ଲାଗି କରାଯାଏ, ତାପରେ ନୈବେଦ୍ୟ କରାଯାଏ। ଦୁଇପହରେ ମାଙ୍କର ଷୋଡ଼ଶ ପୂଜା ପୂଜା କରାଯାଏ, ତାପରେ ନୈବେଦ୍ୟ ଦିଆଯାଏ। ନୈବେଦ୍ୟ ହେଲା ପରେ ସନ୍ଧ୍ୟା ସମୟରେ ଆଳତି କରାଯାଏ ଏବଂ ରାତ୍ର ସମୟରେ ମାଙ୍କର ଷୋଡ଼ଶ ପୂଜା ପୂଜା କରାଯାଏ। ମାଙ୍କର ଦ୍ୱିତୀୟାଷ୍ଟମୀଠୁ ଦଶହରା ପୂଜା ମଧ୍ୟରେ ପଞ୍ଚମୀଠାରୁ ମାଙ୍କର ପଞ୍ଚମୀ ହୋମ ଆରମ୍ଭ ହୋଇଯାଏ। ପଞ୍ଚମୀଠୁ ଅଷ୍ଟମୀ ପର୍ଯ୍ୟନ୍ତ ମାଙ୍କର ଯେଉଁ ହୋମ କରାଯାଏ ମାଙ୍କର ମୂଳମନ୍ତ୍ରରେ ପୁଣ୍ୟାହୁତି କରାଯାଏ। ମାଙ୍କର ନବରାତ୍ର ସ୍ନାନ କରାଯାଏ, ଏହି ନବରାତ୍ର ସ୍ନାନରେ ବୈତରଣରୁ ବୈତରଣୀ ପଣ୍ଡାମାନେ ଜଳ ନେଇକି ଆସନ୍ତି, ମାଙ୍କ କତିକି ସକାଳ ସକାଳ ପାଞ୍ଚଟା ସମୟ ନେଇକି ଆସନ୍ତି। ମାଙ୍କର ମାଜନା ତର୍ପଣ କରାଯାଏ, ନବରାତ୍ର ସ୍ନାନ କରାଯାଏ ଏବଂ ଦୁଇପହରେ ମାଙ୍କ ଦୁଇପହର ଷୋଡ଼ଶ ପୂଜା ପୂଜା ନୀତିମରଣ କରାଯାଏ ଏବଂ ରାତ୍ର ସମୟରେ ଷୋଡ଼ଶ ପୂଜା କରାଯାଏ। ତା ପରଦିନ ଯେଉଁ ପ୍ରତିପଦ ପଡ଼େ ପ୍ରତିପଦଠୁ ମା ରଥ ଆରୋହଣ କରନ୍ତି ସନ୍ଧ୍ୟା ସମୟରେ।

0: ଏବଂ ସେଇଠୁ ନଅ ଦିନ ରଥ ଚାଲେ। ନବମୀ ଦିନ ମାଙ୍କ ରଥଯାତ୍ରା ସମାପନ କରାଯାଇ ମା ରଥରୁ ଓହ୍ଲାଇ ମା ଯାଆନ୍ତି ଲାଖବିନ୍ଦା ପଡ଼ିଆକୁ। ମା ସେଠି ଅବତରଣ କରନ୍ତି, ସେଠି ପୂଜା ହୁଏ। ହେଲା ପରେ ସେଠି ମହିଷାମର୍ଦ୍ଦିନ କରିବା ପାଇଁ ସର ଭେଦ କରାଯାଏ। ସେଠି ଗଲା ପରେ ମା ପୁଣି ନହରପଦା ପରିଦର୍ଶନ କରି ଗ୍ରାମବାସୀମାନଙ୍କର ସବୁ ଧୂପ ଜିଣା ଭୋଗ ଦେଇ ପରିକ୍ରମା କରି ବେଢ଼ା ପରିକ୍ରମା ମନ୍ଦିର ସହର ପରିକ୍ରମା କରି ଆସିକି ମାଙ୍କ ମନ୍ଦିର ପ୍ରବେଶ କରନ୍ତି।
1: ବିରଜାଙ୍କ କ୍ଷେତ୍ରରେ ତିନି ବରାହ, ଚାରି ଭୈରବ, ପଞ୍ଚ ନୃସିଂହ, ସପ୍ତ ମାତୃକା, ଅଷ୍ଟ ଭୈରବୀ, ଦ୍ୱାଦଶ ମାଧବ, ଦ୍ୱାଦଶ ଗଣେଶ ଓ ଏକଶହ ଆଠ ରୁଦ୍ର ଅବସ୍ଥାନ କରନ୍ତି।
0: ବେଲେଶ୍ୱର, ବରୁଣେଶ୍ୱର, ଖିଲାଡ଼େଶ୍ୱର ଏଲେ ତିନି କୋଣରେ ଅବସ୍ଥିତ ତ୍ରିଭୁଜକାର। ତ୍ରିଭୁଜକାର ମଧ୍ୟରେ ମା ଯନ୍ତ୍ର ସଦୃଶ ମା ମଧ୍ୟ ମଧ୍ୟରେ ବିଦ୍ୟମାନ କରିଛନ୍ତି। ମାଙ୍କର ଏଇଠୁ 2 କିଲୋମିଟର ବରାହ ବିରଜା ଅବ ମନ୍ଦିର ଅବସ୍ଥାନ କରିଛି। ଏଠି ସେଠି ସୂର୍ଯ୍ୟ ମନ୍ଦିର ଅଛି। ବୈତରଣୀ ନଦୀ କୂଳରେ ମା ସପ୍ତମାତୃକା ମନ୍ଦିର ଅଛି। ସେଠି ଜଗନ୍ନାଥ ମନ୍ଦିର ଅଛି। ଏହି ପାଖରେ ତ୍ରିଲୋଚନେଶ୍ୱର ମହାଦେବ ଅଛନ୍ତି, ଚମ୍ପେଶ୍ୱର ମହାଦେବ ଅଛନ୍ତି, ଭୀମେଶ୍ୱର ଅଛନ୍ତି।
1: ମା ବିରଜାଙ୍କର 16 ଦିନାତ୍ମକ ପୂଜା ସମୟରେ ରଥଯାତ୍ରାର ମଧ୍ୟ ଆୟୋଜନ କରାଯାଇଥାଏ। ରଥଯାତ୍ରା ପରମ୍ପରା ପାଇଁ ଯେଉଁ କେତୋଟି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଥାଏ ସେଥିମଧ୍ୟରୁ ବିରଜାଙ୍କର ପୀଠ ଅନ୍ୟତମ। ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ମାଙ୍କର ରଥ ପ୍ରତିଷ୍ଠା ହୋଇଥାଏ। ଦେବୀଙ୍କର ରୌପ୍ୟ ଆଶାଦଣ୍ଡ ରଥ ମଣ୍ଡପକୁ ବିଜେ କରେ। ସେଠାରେ ଗଣପତିଙ୍କ କଳସ ସହ 10 ଦିଗପାଳଙ୍କ କଳସ ସ୍ଥାପନା କରାଯାଇ ଯଥାବିଧି ପୂଜାପାଠ ଓ ହୋମ କରାଯାଏ।
2: ମା ବିରଜାଙ୍କ ପାର୍ବଣ ପୂଜାର ଏକ ଅନବଦ୍ୟ ପରମ୍ପରା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ଦେବୀ ପୂଜା କ୍ଷେତ୍ରରେ ଯେଉଁ ରଥ ପରମ୍ପରା ଏଠି ଆପଣମାନେ ଦେଖିବାକୁ ପାଆନ୍ତି। ବିରଜା କ୍ଷେତ୍ରରେ ଯେଭଳି ଜଗନ୍ନାଥଙ୍କର ନନ୍ଦୀଘୋଷର ନବଦିବସୀୟ ପୂଜା ଆରମ୍ଭ ହେଉଛି, ସେଠି ପତିତପାବନ ଯାତ୍ରା କୁହାଯାଉଛି, କିନ୍ତୁ ଏଠି ମା ପ୍ରତିପଠାରୁ ମହାନବୀ ପର୍ଯ୍ୟନ୍ତ ସେ ରଥରେ ଚାରି ନିଜ ବେଢ଼ା ଚାରିଭାଗରେ ପରିଭ୍ରମଣ କରୁଛନ୍ତି। ଏକେ ବାହମ ଜଗତ୍ୟତ୍ର ଦ୍ୱିତୀୟା କାମ ମା ପରା, ସେ ନିଜେ ଆଦିଶକ୍ତି ନିଜକୁ ନିଜେ ପରିଭ୍ରମଣ କରୁଛନ୍ତି। ଏବଂ ଏଠିକା ରଥଯାତ୍ରାରେ ଶ୍ରଦ୍ଧାଳୁ ଜନତା ରଥସ୍ତାଂ ତ୍ୱାଂ ପ୍ରପଶ୍ୟନ୍ତି ନତେ ନିରୟଗାମିନ ରଥାରୂଢ଼ା ଦେବୀଙ୍କୁ ଶାରଦୀୟ ଦୁର୍ଗୋତ୍ସବ କାଳରେ ଦର୍ଶନ କଲେ ସେ ନରକଗାମୀ ହୁଅନ୍ତି ନାହିଁ। ତା ସହିତ ମା ପିତୃ ରୁବିଣୀ ଆର୍ଯ୍ୟପା ନାମ ପିତର କର୍ଦ୍ଦମସ୍ୟ ପ୍ରଜାପତେ ବିରଜା ନାମ ଏତେ ସାଂ ମାନସୀ କନ୍ୟା ବିରଜା ନାମ ବିଶ୍ରୁତା। ଆର୍ଯ୍ୟପା ପିତୃଗଣଙ୍କର ମାନସୀ କନ୍ୟା ଭାବରେ ବିରଜା ପୂଜା ପାଉଥିବାରୁ, ପିତୃରୂପିଣୀ ହୋଇଥିବାରୁ ଏଠି ୟା ସହିତ ମହାଳୟା ନାଭିଗୟା ମଧ୍ୟ ଏ ପୂଜା ସହିତ ସମ୍ପୃକ୍ତ ହୋଇଯାଇଛି। ଭାରତର ଶ୍ରଦ୍ଧାଳୁ ପିତୃ ତର୍ପଣକାରୀ ଶ୍ରଦ୍ଧାଳୁ ଜନତା ଏଠାରେ ଆସିକି ପିଣ୍ଡ ଦାନ କରୁଛନ୍ତି ପିତୃପୁରୁଷମାନଙ୍କୁ। ମହେନ୍ଦ୍ରେ ବିରେଜ ଚୈବ ଗୟାୟାମ ଶ୍ରାଦ୍ଧ ତତ୍ପର ଅତ୍ର ପିଣ୍ଡଂ ପ୍ରୟଚ୍ଛନ୍ତି ନତେ ନିରୟଗାମିନ। ଏ ମହେନ୍ଦ୍ର ଫଲ୍ଗୁ ତୀର୍ଥରେ ବୁଦ୍ଧ ଗୟା ଶିର ଗୟା ନାଭିଗୟା ଭିତରେ, ନାଭିଗୟାର ପର ବୈଶିଷ୍ଟ୍ୟ ହେଉଛି ପିତୃତର୍ପଣର, ଯେ ଇଏ ଶାରଦୀୟ ପୂଜା ସହିତ ସମ୍ପର୍କିତ। ସୁତରାଂ ଏଠି ମହାଳୟାରେ ଯେଉଁମାନେ ପିତୃମାନଙ୍କୁ ପିଣ୍ଡଦାନ କରି ପୂଜା ଅବକାଶରେ ମହାପାର୍ବଣରେ ମହାଦେବୀ ବିରଜାଙ୍କୁ ଦର୍ଶନ କରନ୍ତି, ସେମାନେ କୁଇକ ବିଂଶତି ଉଦ୍ଧାର କରନ୍ତି, ଏକ ବିଂଶତି ପର୍ଯ୍ୟନ୍ତ ନିଜ ପିତୃପୁରୁଷଙ୍କୁ ଉଦ୍ଧାର କରନ୍ତି।

0: ରାଜ୍ୟସ୍ତରୀୟ ପ୍ରସାରଣ କ୍ରମରେ ଶୁଣୁଥିଲେ ପୀଠ ପରିକ୍ରମା। ଆଜି ରହିଥିଲା ମା ବିରଜାଙ୍କ ସମ୍ପର୍କରେ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ପରେ ଶୁଣିଲେ ପୀଠ ପରିକ୍ରମା ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି।

ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ଆଲବମ୍ରୁ କେତୋଟି ଭକ୍ତି ଗୀତ। ପ୍ରଥମେ ତୃପ୍ତି ଦାସ ଗାଇଥିବା ଏହି ଗୀତଟି ଶୁଣନ୍ତୁ। ଗୀତରଚନା ରଘୁନାଥ ରାଉତ, ସଙ୍ଗୀତ ମନମଥ ମିଶ୍ରା।

ଶ୍ରୋତବନ୍ଧୁ ଶୁଣୁଛନ୍ତି ଆଲବମ୍ରୁ କେତୋଟି ଭକ୍ତି ଗୀତ, ଏଥିରେ ରଘୁନାଥ ରାଉତଙ୍କ ରଚନାରେ ଶୁଣନ୍ତୁ ତୃପ୍ତି ଦାସ ଗାଇଥିବା ଏହି ଗୀତଟି, ସଙ୍ଗୀତ ମନମଥ ମିଶ୍ରା।

ପ୍ରଚାର କଲୁ ଆଲବମ୍ରୁ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀମାନେ ଥିଲେ ତୃପ୍ତି ଦାସ ଏବଂ ଘନଶ୍ୟାମ ପଣ୍ଡା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଥିରେ ଶୁଣନ୍ତୁ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା।

0: ହ୍ୟାଲୋ
1: ମ୍ୟାଡମ୍ ନମସ୍କାର।
0: ନମସ୍କାର,
1: ମୋର ପରିଚୟ କଳାହାଣ୍ଡି ଜିଲ୍ଲା ମୁଡିଙ୍ଗ ପାକେଲପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଥିଲି ଆଜ୍ଞା।
0: ଆଉ କ୍ଷମା ଭାଇ କେମିତି ଅଛନ୍ତି?
1: ହଁ, ପ୍ରଭୁଙ୍କ ଦୟାରୁ ମୁଁ ଭଲ ଅଛି ଆଜ୍ଞା। ଏବେ ତ ବଜାରରୁ ଫେରିଲି ନା, ଆଜି ବଜାରରେ ବିକ୍ରି ଟିକେ ନେଇ ହେଲା, ପଳେଇ ଆସିଲି ଆଉ।
0: ଆଜି ହେଇନି ବିକ୍ରି?
1: ହଁ, ଆଜି ଟିକେ ବିକ୍ରି ନେଇ ହେଇପାରିଲା ଆଜ୍ଞା।
0: କିଛି କଥା ନାହିଁ, କେବେ ବେଶୀ ବିକ୍ରି ହେବ କେବେ କମ ବିକ୍ରି ହେବ, ମାନେ ସୁଖ ସାଙ୍ଗରେ ଦୁଃଖ ତ ଲାଗି ରହିଛି ନା।
1: ହଁ ଆଜ୍ଞା, ସବୁ ତ

0: ପଇସା ବିରା ଚାଲିଛେ ନହେଲେ ଆମେ ସବୁ ଖାଲି ହସୁଥିମା ବୋଇଲେ ହେବା କାନ୍ଦବାକେ ବି ପଡ଼ବା, ସୁଖ ସବୁ ତ ଲାଗିକରି ଅଛି,
1: ଲାଭ କ୍ଷତି ବି ସେମିତି ଲାଗିକି ରହିଛି, କେତେବେଳେ ଲାଭ ହବ କେତେବେଳେ କ୍ଷତି ହବ।
0: ହଁ ହଁ, ବେପାର ଜିନିଷଟା ବି ସେମିତି କଥା ଆଉ।
1: ତାହେଲେ କ୍ଷମା ଭାଇ ଆଜି କେଉଁ ଗୀତଟି ଶୁଣିବାକୁ ଚାହିଁବେ?
0: ଆଜି ଦେଇଦେବେ ଆଜ୍ଞା, ଚକା ଚକା ଭଉଣୀର ଦେଇଦେବେ, ନହେଲେ ସୁନା ପଞ୍ଜୁରୀ ଲାଷ୍ଟ କେ ଦେଇଦେବେ ଆଉ।
1: ହଁ, ଚକା ଚକା ଭଉଣୀ ମଧ୍ୟ ଅଛି, ସୁନା ପଞ୍ଜୁରୀ ମଧ୍ୟ ଅଛି।
0: ହଁ, ଏବଂ ଯେନ୍ଟା ବି ଦେଇଦେଲେ ଚଳବା ଟିକେ, ମୁଁ ଆଜି ଡେଡିକେଟ୍ କର୍ମି ଆଜ୍ଞା, ଆମର କଳାହାଣ୍ଡିରୁ ଚିତ୍ର ସେନ ସବର, ମନୋଜ ପୁଟେଲ, ସୀମାଞ୍ଚଳ ସବର, ତାପରେ ବାଲିପଡ଼ାରୁ ଉର୍ମିଳା ସାହୁ, ପ୍ରକାଶ ସାହୁ, ଆକାଶ ସାହୁ, ଇମାନକେ ଟିକେ, ଆଉ ମୁଡିଙ୍ଗରୁ ନବ କୁମାର ସାହୁ, ଇମାନକେ ଟିକେ ଡେଡିକେଟ୍ କରିବେ ଆଜ୍ଞା।
1: ଠିକ ଅଛି, ଆପଣଙ୍କର ମନ ପସନ୍ଦର ଗୀତଟି ସମସ୍ତଙ୍କୁ ଆମେ ଡେଡିକେଟ୍ କରିଦଉଛୁ।
0: ଠିକ ଅଛି ଆଜ୍ଞା, ରହୁଛେ, ନମସ୍କାର।
1: ନମସ୍କାର
0: ମଲ୍ଲିକ ସାର୍ କେ ମୋର ନମସ୍କାର।
1: ନମସ୍କାର ସାର୍ଙ୍କ ତରଫ।

0: হ্যালো
1: হ্যালো, আকাশবাণী ভবানী পাটনা,
0: কে কহুথিলে?
1: ଆମେ
0: ସମସ୍ତେ ଭଲରେ ଅଛୁ।
1: ବହୁତ ଦିନ ଆଜି ଲାଗିଲା ନାନୀ।
0: ହଁ ହଁ, କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ଆଜି ଗୀତ ଗୋଟେ ଦେଇଦେବେ, ଆମର ଦୁର୍ଗା ପୂଜା ଉପଲକ୍ଷ ଭଜନ ଦେବେ। ଆରୁ
0: ଠିକ ଅଛି। ଆଉ ବର୍ତ୍ତମାନ କଣ ବୁଣାବୁଣି ଚାଲିଥିଲା?
1: ବୁଣାବୁଣି ତ ମୁଁ କାମ କରେ, ଆମର ଚାଷବାସ କରୁଛୁ, ବଢିଆ କାମ କରୁଛୁ, କାଠ କାମ।
0: ହଁ ହଁ ହଁ, ତ କେମିତି ସବୁ କାମ ଧାମ ଚାଲିଛି ବର୍ତ୍ତମାନ? ଆପଣଙ୍କ ପଟେ ପାଗ କେମିତି ରହିଛି?
1: ପାଗ ଖରାକିଆ ପାଗ ଅଛି ନାନୀ,
0: କାହିଁକି ନା ଆମ ଏପଟେ ସକାଳୁ ଟିକେ ଥଣ୍ଡା ଲାଗୁଛି କିନ୍ତୁ ଦିନ ଯାକ ସେଇ ଗରମ।
1: ହଁ ହଁ ହଁ, ସକାଳୁ ସକାଳୁ ଟିକେ ଥଣ୍ଡା ପଡୁଛି ଆଉ 9-10 ଦିନ ଟିକେ ଗରମ ହେଇଯାଇଛି ଆଉ।
0: ସେଥିପାଇଁ ଚାଷବାସରେ କିଛି ପ୍ରଭାବ ପଡୁନି?
1: ଚାଷବାସ ପ୍ରଭାବ ପଡୁଛି ନାନୀ, ତ ସବୁ ଧାନ ମାନେ ହଳଦିଆ ହେଇଯାଇଛି, ଲାଲ ହେଇଛି, ତାପରେ ଚକଡା ପୋକ ମାନେ ଲାଗୁଛନ୍।
0: ତାର ପ୍ରତିକାର ପାଇଁ କଣ କରୁଛନ୍ତି?
1: ତାର ପ୍ରତିକାର ପାଇଁ ଔଷଧ କଷା ଦଉଛୁ, ଏଇଟା ପଚାରି କରି ପଚରା ପଚାରି କରିବେ, ଔଷଧ କଷା ଦିଆଯାଉଛି। କଷାବି ନା କେତେ କିଲୋ କିଲୋ ନେଇ ହେଇପାରବା
0: ନାଇଁ? ଏଇ ବର୍ଷ କଣ ନା ବର୍ଷା ବି ବହୁତ ହେଇଛି ନା।
1: ହଁ, ସେଥିପାଇଁ ତ
0: ସେଥିପାଇଁ ଫସଲ ଖରାପ ହେଇଯାଇଛି ଆଉ।
1: ହଁ ନାଇଁ,
0: ପରିବା ଚାଷ ବି କରନ୍ତି?
1: ହଁ, ପନିପରିବା ସବୁ ଏଇଟା ତ ଆରମ୍ଭ ନା କରିବା ଚାଲେ।
0: ଠିକ ଅଛି, ତାହେଲେ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତଟି।
1: ହଁ ନାନୀ, ଜୁହାର ନାନୀ,
0: ନମସ୍କାର।

0: ନାଟକ ପରିବେଷଣ କରାଯାଏ, ତାପରେ ବିଭିନ୍ନ ପ୍ରକାର ଝିଅମାନେ ଯୋଉ ଆମର ଜହ୍ନି ଓଷା କରନ୍ତି, ସେଠି ବାଲି ଓଷା ଯେନ୍ତା କହନ୍ତି ସେଟା ତିଆରି ହୁଏ, ପ୍ରସ୍ତୁତି ହେଇକରି ସେଟା ସବୁ ହୁଏ।
1: ଭାଇ ଜିଉଁତିଆ ପର୍ବ ବି ତ ପାଳନ କରୁଥିବେ ନା?
0: ହଁ କରୁଛନ୍ତି ଦିଦି।
1: ଏହି ସମୟରେ ଗାଁ ପରିବେଶ ଗୁଡିକ ବହୁତ ଭଲ ଲାଗେ ନା?
0: ହଁ ଦିଦି ବହୁତ ବଢିଆ ଲାଗେ।
1: ଆପଣଙ୍କୁ କଣ ଭଲ ଲାଗେ, ମାନେ ନାଟକ ଭଲ ଲାଗେ ନା ନାଚ ଭଲ ଲାଗେ ନା ଭଜନ କୀର୍ତ୍ତନ, କଣ ସବୁ ପସନ୍ଦ କରନ୍ତି ଆପଣ?
0: ମୁଁ ଆକ୍ଚୁଆଲି କୀର୍ତ୍ତନ ବହୁତ ପସନ୍ଦ କରେ, ଯେହେତୁ ମୁଁ କୀର୍ତ୍ତନ କରେ ସରସ୍ୱତୀ ସଙ୍ଗୀତ ବାଲିକା ସଂକୀର୍ତ୍ତନ ମଣ୍ଡଳୀ ବରାଡଙ୍ଗାରେ ନାମ ଗାଇକରି ବଜାଏ, ତ ସେଥିପାଇଁ କୀର୍ତ୍ତନ ବହୁତ ପସନ୍ଦ କରେ ମୁଁ।
1: ଯା ହଉ ବହୁତ ଭଲ କଥା। ଏହି ସମୟରେ ଆପଣ ମାନେ କୀର୍ତ୍ତନ କରନ୍ତି?
0: ହଁ ଏବେ ଆମର ଆସନ୍ତା 11 ତାରିଖକୁ ମୁଁ ଯାଉଛି, ରବିବାର ଆମର ଜୟପାଟଣା ପ୍ରୋଗ୍ରାମ କରୁଛି ଦୁର୍ଗା ପୂଜାରେ।
1: ହଁ ହଁ ଯା ହଉ ବହୁତ ଭଲ କଥା। ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଯୋଉ ଆଗେଇ ଯାଉଛି, କିନ୍ତୁ ଆପଣ ମାନେ ଆମର କଳା ସଂସ୍କୃତିକୁ କେମିତି ବଞ୍ଚେଇ ରଖିଛନ୍ତି ଜାଣିକି ବହୁତ ଖୁସି ଲାଗିଲା।
0: ନିହାତି ମନୁଷ୍ୟ ଲୋକ କି ଆମେ ଆଗେ ଗଢୁଛନ୍, ଆମର ଆଧୁନିକ ସଭ୍ୟତାକେ ଦେଖିକରି ଦିଦି ସେଟାକେ ଲୋକ ନାଇଁ ବୁଝି ପାରବାର, ତାକେ ବଞ୍ଚେଇ ରଖବାଟା ଖୁବ ବଢିଆ।
1: ନାଇଁ ବହୁତ ଭଲ କଥା। ତାହେଲେ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତଟି?
0: ହଁ ସମସ୍ତଙ୍କୁ ଡେଡିକେଟ୍ କରିଦିଅନ୍ତୁ ଦିଦି, ଆକାଶବାଣୀ ପରିବାରର ସମସ୍ତ ଭାଇ ଭଉଣୀ ଆଉ ଆମର ଶ୍ରୋତା ମାନେ ଯେତିକି ଅଛନ୍ତି ସମସ୍ତଙ୍କୁ ଏଇ ଗୀତଟି ଡେଡିକେଟ୍ କରିଦିଅନ୍ତୁ ମୋ ତରଫରୁ।
1: ଆପଣଙ୍କ ତରଫରୁ ଏଇ ସୁନ୍ଦର ଗୀତଟି ସମସ୍ତ ଶ୍ରୋତା ବନ୍ଧୁଙ୍କୁ ସମସ୍ତଙ୍କୁ ଡେଡିକେଟ୍ କରିଦଉଛୁ। ଧନ୍ୟବାଦ ଫୋନ କରିଥିବାରୁ।

0: ଆଜ୍ଞା
1: ଆପଣ ଗର୍ବ କରିବା କଥା, ଆପଣ ଜଣେ ଚାଷୀ।
0: ହଁ,
1: ଆଉ କଣ କଣ ସବୁ ଲଗେଇଛନ୍ତି ଧାନ ଚାଷ ଛାଡିକି, ଆଉ କଣ କଣ କରନ୍ତି ଚାଷ?
0: ସେପା ଏବେ ଚିନାବାଦାମ କରା ହବ ବାପା।
1: ସେପଟେ ବର୍ଷା ଠିକରେ ହେଇଛି ଏଥର ତ? ସବୁପଟେ ବେଶୀ ବର୍ଷା ହେଇଛି।
0: ହଁ, ବର୍ଷା ଆମର ଚାଷ ପାଇଁ ଉପଯୁକ୍ତ ବର୍ଷା, ସବୁ ଠିକ ବର୍ଷା ହେଲା।
1: ଆଉ ଧାନ କେମିତି ହେଇଛି?
0: ଭଲ ହେଇଛି ବାପା। ଆଉ ଚାଷବାସରେ ତ ଆପଣ ମାନେ ଲାଇଫ ଫୋନ ଗୋଟେ କରୁଛନ୍ତି, ସେଟା ଶୁଣିକି ଭଲ ଲାଗୁଛି, ସୂଚନା ମଧ୍ୟ ପାଇପାରୁଛୁ ଆମେ।
1: ହଁ, ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ହିଁ ତ ସେଥିପାଇଁ ସ୍ପେଶିଆଲ ପ୍ରୋଗ୍ରାମ ସେଟା କରାଯାଉଛି। ଆପଣ ମାନେ ଫୋନ କରନ୍ତୁ, ଆପଣଙ୍କର ଯାହା ପ୍ରଶ୍ନ ଅଛି ସିଧାସଳଖ ଆପଣ ଉତ୍ତର ପାଇପାରିବେ ସେହି କାର୍ଯ୍ୟକ୍ରମରେ। ଠିକ ଅଛି, ତାହେଲେ ଶୁଣିବା ଆମ ମନ ପସନ୍ଦର ଗୀତଟି।
0: ଆଜ୍ଞା, ଆପଣଙ୍କ ମନ ପସନ୍ଦର ଗୀତ ଶୁଣାଇ ଦିଅନ୍ତୁ।
1: ଠିକ ଅଛି,
0: ନମସ୍କାର।
1: ନମସ୍କାର।

ଶୁଣୁଥିଲେ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଥିଲେ ନମିତା ମିଶ୍ରା।

ଶେଫାଳି ଫୁଲର ମଧୁର ବାସରେ ମହକି ସାରା ଗହନ, ଶିଶିର ବିନ୍ଦୁର ମୁକୁତା ଚମକି ସକାଳ କପାଳେ ସତେକି ପ୍ରୀତି ଚନ୍ଦନ, ଶୁଭ୍ର କାଶତଣ୍ଡି ମୟୁଖ ମାଖି କୋଟି ଚନମନ ଜିଣେ ଶରତର ଏହି ସ୍ନିଗ୍ଧ ମାଧୁରୀ ଖୁସି ଭରେ ପ୍ରତି ପ୍ରାଣେ। ଶ୍ରୋତାବନ୍ଧୁ, ଶରତର ଏହି ଶୁଭ୍ର ସକାଳେ ଅନେକ ଅନେକ ଶୁଭେଚ୍ଛା ସହ ଆପଣମାନଙ୍କୁ ସ୍ୱାଗତ କରୁଛି। କିଛି ମିଠା ଗୀତ, କିଛି କଥା ବାଣ୍ଟିବା ପାଇଁ ଖୋଲା ଝରକାର ଆଜିର ଏହି ଅଧ୍ୟାୟ। ଏହି ଅଧ୍ୟାୟକୁ ନେଇ ଆସିଛି ମୁଁ ସୁମତୀ ମୁନ୍। ନମସ୍କାର ଶ୍ରୋତାବନ୍ଧୁ। ଧରାକୁ ଛୁଇଁଲାଣି ପାର୍ବଣ, ଶରତର ଆଗମନରେ ସଜେଇ ହୋଇଛି ପ୍ରକୃତି ରାଣୀ। ଧୋବ ଭରଭର କାଶତଣ୍ଡି ଫୁଲରେ ଧବଳମୟ ହୋଇଛି ଧରାବକ୍ଷ। ଏହି କାଶତଣ୍ଡିର ଧବଳମୟ ରୂପଟି ସୂଚିତ କରୁଛି ମା ଦୁର୍ଗାଙ୍କ ଆଗମନର ବାର୍ତ୍ତା। ସତେ ଯେମିତି ମାଙ୍କ ସ୍ୱାଗତ ପାଇଁ ସେ ଅନାଇ ରହିଛି, ମା ଆସୁଛନ୍ତି ଜଗତ ଜନନୀ ଦୁର୍ଗା ଜଗତର ଦୁଃଖ ମୋଚନ ପାଇଁ ଧରାବତରଣ କରିବେ। ସେଇଥିପାଇଁ କି ଧବଳବର୍ଣ୍ଣ ସାଜିଛି ଧରଣୀ ରାଣୀ। ପାର୍ବଣର ଋତୁ ଶରତ, ମରତରେ ଭରିଦେବାକୁ ଅପାର ଆନନ୍ଦ, ସୁଖ ସମୃଦ୍ଧି ଓ ଶାନ୍ତି ପ୍ରଦାନ ସକାଶେ ମା ଦୁର୍ଗତି ନାସିନୀ ବିଜେ କରିବେ ଧରାପୃଷ୍ଠକୁ। ଗାଁ ଠାରୁ ସହର ସବୁଠି ଏବେ ମାଙ୍କ ଆଗମନୀ ନେଇ ସଜବାଜ। ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି। ଏହି ଅବସରରେ ଶ୍ରୋତାବନ୍ଧୁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆପଣମାନଙ୍କ ଉପରେ ମାଙ୍କର ଆଶୀର୍ବାଦ ରହିଥାଉ ଏମିତି ସଦାକାଳେ ଏହି କାମନା କରୁଛୁ।

ହଁ ଶ୍ରୋତା ବନ୍ଧୁ, କାଶତଣ୍ଡିର ଫୁଲି ଫୁଲି ଶରତ ଆସିସାରିଛି ଆଉ ଚାରିଆଡ଼େ ପାର୍ବଣର ମାହଲ ମା ଆସୁଛନ୍ତି। ସେଇଥିପାଇଁ ପୃଥିବୀ ସୁସଜ୍ଜିତ ହୋଇ ଅପେକ୍ଷା କରିଛି। ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳ ପ୍ରତିପଦ ତିଥି, ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ। ଶ୍ରଦ୍ଧାଳୁମାନେ ମାଆଙ୍କ ଉପାସନା ନେଇ ତତ୍ପର ହୋଇ ଉଠିଛନ୍ତି। ଦେବୀ ମନ୍ଦିର ଆଉ ପୀଠମାନଙ୍କରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ଶ୍ରୋତବନ୍ଧୁ, ଆଧ୍ୟାତ୍ମିକ ବିଶ୍ୱାସ ରହିଛି, ପ୍ରଥମ ଦିନ ମାଆଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ତାଙ୍କର ଆଶିଷ ପ୍ରାପ୍ତ ହୋଇଥାଏ। ମା ଦୁର୍ଗା ଏହି ନଅ ଦିନ ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ। ତାଙ୍କର ନଅଟି ସ୍ୱରୂପ ରହିଛି, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ଏ ହେଉଛି ମା ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପ। ଆଜି ନବରାତ୍ରିର ପ୍ରଥମ ଦିବସରେ କଳସୀ ସ୍ଥାପନ ବା ଘଟ ସ୍ଥାପନ କରାଯିବା ସହ ନଅ ଦିନ ଧରି ବ୍ରତଧାରୀମାନେ ବ୍ରତ ରଖିବେ ଏବଂ ପୂଜାର୍ଚ୍ଚନା କରାଯାଇ ମାଙ୍କ ଆଶିଷ ନେବେ। ଆଜି ପ୍ରଥମ ଦିନ ମା ଦୁର୍ଗାଙ୍କୁ ଶୈଳପୁତ୍ରୀ ରୂପରେ ପୂଜା କରାଯିବ। ମା ଶୈଳପୁତ୍ରୀ ହେଉଛନ୍ତି ପର୍ବତରାଜ ହିମାଳୟଙ୍କର କନ୍ୟା। ମାଙ୍କୁ ଘିଅରେ ପ୍ରସ୍ତୁତ ଦ୍ରବ୍ୟ ଭୋଗ ଲଗାଯିବା ସହ ଶୁଦ୍ଧ ମନରେ ପୂଜା କରାଯାଇଥାଏ। ମା ଶୈଳପୁତ୍ରୀଙ୍କୁ ତାଙ୍କର ଦୁଇ ହାତ ମଧ୍ୟରେ ଗୋଟିଏ ହାତରେ ତ୍ରିଶୂଳ ଓ ଅନ୍ୟ ହାତରେ ପଦ୍ମଫୁଲ ଶୋଭା ପାଉଛି। ବୃଷଭ ହେଉଛି ତାଙ୍କର ବାହନ। ସେ ସ୍ଥିରତା, ଶୁଦ୍ଧତା ଆଉ ଶକ୍ତିର ପ୍ରତୀକ ଅଟନ୍ତି। ଶ୍ରୋତାବନ୍ଧୁ, ନବରାତ୍ରିର ପ୍ରଥମ ଦିବସରେ ମା ଶୈଳପୁତ୍ରୀ ଆପଣ ତଥା ଆପଣଙ୍କ ପରିବାର ପ୍ରତି ଆଶିଷ ପ୍ରଦାନ କରନ୍ତୁ, ଏହି କାମନା କରୁଛୁ।

ଶ୍ରୋତାବନ୍ଧୁ, ଆଜି ହେଉଛି ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ। ସାରା ବିଶ୍ୱରେ ଲିଙ୍ଗଗତ ସମାନତା ସହ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା ଦିଗରେ ସଚେତନତା କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଓ ହିଂସା ବିନା ଏକ ସୁରକ୍ଷିତ ଜୀବନ ଜୀଇଁବା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କନ୍ୟାମାନେ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ତେଣୁ କନ୍ୟା ଭ୍ରୂଣ ହତ୍ୟା ରୋକିବା, ଲିଙ୍ଗଗତ ବୈଷମ୍ୟ ଦୂରେଇବା, ଶିଶୁକନ୍ୟାଙ୍କ ଶିକ୍ଷା, ପୁଷ୍ଟି, ସ୍ୱାସ୍ଥ୍ୟ, ଆଇନଗତ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ବିରୁଦ୍ଧରେ ହେଉଥିବା ଲିଙ୍ଗଗତ ବୈଷମ୍ୟ, ହିଂସା, ବାଲ୍ୟ ବିବାହ ପ୍ରଥା ରୋକିବା ଏ ଦିଗରେ ସଚେତନତା ସୃଷ୍ଟି କରିବା ହେଉଛି ଆଜିର ଦିବସର ଉଦ୍ଦେଶ୍ୟ। ତେଣୁ ପ୍ରତିବର୍ଷ ଅକ୍ଟୋବର ମାସର 11 ତାରିଖକୁ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ଭାବରେ ପାଳନ କରାଯାଉଛି।

ବିଶ୍ୱରେ ଶିଶୁକନ୍ୟାଙ୍କ ପ୍ରତି ଦେଖାଦେଇଥିବା ଅନ୍ୟାୟ ଓ ଅତ୍ୟାଚାର ରୋକିବାକୁ ଶ୍ରୀ କେତେକ ସାମାଜିକ ସଂଗଠନ ଏବଂ ସଦସ୍ୟ ରାଷ୍ଟ୍ରଙ୍କ ପ୍ରସ୍ତାବ କ୍ରମେ 2012 ମସିହା ଅକ୍ଟୋବର 11 ତାରିଖରେ ମିଳିତ ଜାତିସଂଘ ଏହି ଦିବସ ପାଳନକୁ ଅନୁମୋଦନ କରିଥିଲା। ଏହି ଦିବସ ପାଳନ ଉପଲକ୍ଷେ ବିଶ୍ୱବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଇ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯାଉଛି। କେବଳ ସରକାର ନୁହଁ, ଶ୍ରୋତାବନ୍ଧୁ ଶିଶୁ କନ୍ୟା ପ୍ରତି ଆନ୍ତରିକ ଭଲ ପାଇବା ସହ ତାଙ୍କର ଭବିଷ୍ୟତ ପାଇଁ ନିଜ ନିଜର ଦାୟିତ୍ୱବୋଧ ପ୍ରତି ସଚେତନ ହେବା ଏକାନ୍ତ ଜରୁରୀ ଅଟେ। ତେବେ ଚଳିତ ବର୍ଷ ଏହି ଦିବସ ଉପରେ ଥିମ୍ଟି ରହିଛି ବାଲ୍ୟ ବିବାହର ଅନ୍ତ ଘଟାନ୍ତୁ, କନ୍ୟାଙ୍କ ଅଧିକାରର ନିବେଶ କରାନ୍ତୁ।

0: ଶ୍ରୋତବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛେରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
0: ସ୍ୱତନ୍ତ ପୁଣି ଥରେ ଖୋଲାଚରକ କାର୍ଯ୍ୟକ୍ରମର ପରିସରକୁ ସ୍ୱାଗତ ଜଣାଉଛି। ଆଜି ହେଉଛି ଅଗ୍ରସେନ ଜୟନ୍ତୀ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରର ପ୍ରଥମ ଦିବସରେ ଏହି ଦିବସ ପାଳନ କରାଯାଏ। ମହାରାଜ ଅଗ୍ରସେନ ଅଗ୍ରହା ନଗରୀର ରାଜା ଥିଲେ। ତାଙ୍କୁ ବିଶେଷ କରି ଅଗ୍ରୱାଲ ଓ ଅଗ୍ରହରୀ ସମ୍ପ୍ରଦାୟର ସ୍ରଷ୍ଟା ବା ମୂଳ ପୁରୁଷ ବୋଲି ମାନିଥାନ୍ତି। ମହାରାଜ ଅଗ୍ରସେନ ସମାଜରେ ସମାନତା, ଅହିଂସା ଏବଂ କରୁଣାର ବାର୍ତ୍ତା ପ୍ରସାର କରିଥିଲେ। ଅଗ୍ରସେନ ମହାରାଜଙ୍କ ଏକ ଇଟା ଓ ଏକ ଟଙ୍କା ନୀତି ବେଶ୍ ପ୍ରସିଦ୍ଧ ଥିଲା। ତାଙ୍କ ନଗରୀକୁ ଆସୁଥିବା ଯେକୌଣସି ନୂଆ ପରିବାରକୁ ସେଠାକାର ପ୍ରତ୍ୟେକ ବାସିନ୍ଦା ଗୋଟିଏ ଲେଖାଏଁ ଘର ତିଆରି ସକାଶେ ଇଟା ଦେଉଥିଲେ ଏବଂ ଏକ ଟଙ୍କା ପ୍ରଦାନ କରାଯାଉଥିଲା। ବ୍ୟବସାୟ ପାଇଁ ତାହା ସେମାନଙ୍କୁ ସାହାଯ୍ୟ କରୁଥିଲା, ଯାହାଦ୍ୱାରା ରାଜ୍ୟରେ କେହି ଗରିବ ହୋଇ ରହୁନଥିଲେ। ତେବେ ଏହି ଅଗ୍ରସେନ ଜୟନ୍ତୀରେ ବିଶେଷ କରି ବ୍ୟବସାୟୀ ସମୁଦାୟ ଦ୍ୱାରା ମହାରାଜା ଅଗ୍ରସେନ ଓ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା, ରକ୍ତଦାନ ଶିବିର, ମାଗଣା ଶିବିର, ଚିକିତ୍ସା ଶିବିର ଏବଂ ଗରିବ ଲୋକଙ୍କୁ ଅନ୍ନ ବସ୍ତ୍ରଦାନ ଭଳି ସାମାଜିକ ଓ କଲ୍ୟାଣକର କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଇଥାଏ। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଥିବା ଅଗ୍ରସେନ ଭବନ ଓ ସମାଜ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଓ କଲ୍ୟାଣମୂଳକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଶ୍ରୋତବନ୍ଧୁ, ଏହି ଦିବସରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା।

ଦିଗରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ସମ୍ପୂର୍ଣ୍ଣ କ୍ରାନ୍ତି ପାଇଁ ସେଦିନ ଯେଉଁ ବିଗୁଲ ବଜାଇଥିଲେ ତାହା ଏକ ସାମାଜିକ ଆନ୍ଦୋଳନର ରୂପ ନେଇଥିଲା, ଯାହାକି ସମାନତା, ନୈତିକତା ଓ ସୁଶାସନ ଭିତ୍ତିକ ଏକ ରାଷ୍ଟ୍ର ଗଠନର ପରିକଳ୍ପନା ଥିଲା। ଲୋକନାୟକ ଜୟପ୍ରକାଶ ନାରାୟଣ, ସେ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ଅନ୍ତର୍ଗତ ସୀତାବା ଦିଆରା ଗ୍ରାମରେ 1902 ଅକ୍ଟୋବର 11 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସମାଜବାଦ ଏବଂ ଏକାନ୍ତ ଦେଶପ୍ରେମ ଜୟପ୍ରକାଶଙ୍କ ଜୀବନ ଗଙ୍ଗାକୁ ଅହରହ ଉଦ୍ବେଳିତ କରୁଥିଲା। ଆମେରିକାରେ ଶିକ୍ଷା ସମାପ୍ତି ପରେ ପରେ 1929 ମସିହାରେ ସେ ଭାରତକୁ ଆସିଥିଲେ ଜଣେ ମାର୍କ୍ସବାଦୀ ନେତା ଭାବରେ। ନେହେରୁଙ୍କ ଆହ୍ୱାନ କ୍ରମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଦେଶର ମୁକ୍ତିକୁ ପ୍ରାଥମିକତା ଦେଉଥିଲେ ମଧ୍ୟ ଜୟପ୍ରକାଶ ଭବିଷ୍ୟତରେ ଗଣତାନ୍ତ୍ରିକ ସମାଜବାଦ କାର୍ଯ୍ୟକାରୀ କରିବାକୁ ନିରନ୍ତର ସ୍ୱପ୍ନ ଦେଖୁଥିଲେ। ସେଇଥିପାଇଁ ସେ କଂଗ୍ରେସ ମଧ୍ୟରେ ଥାଇ ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ନିଜକୁ ସମର୍ପିତ କରିବା ସହ ସମାଜବାଦୀ ମଞ୍ଚଟିଏ ସୃଷ୍ଟି କରିଥିଲେ। ସେହି ଯୁଗଜନ୍ମା ଲୋକନାୟକଙ୍କୁ ଆଜି ତାଙ୍କର ଅବର୍ତ୍ତମାନରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ଶ୍ରୋତବନ୍ଧୁ, ଆଜିର ଦିନଟି ଓଡ଼ିଶା ଇତିହାସର ଏମିତି ଏକ ସ୍ମରଣୀୟ ଦିବସ ଯେଉଁ ଦିବସରେ କି ଗୋଟିଏ 12 ବର୍ଷର ପିଲା ଦେଶ ଓ ଜାତି ପାଇଁ ଶହୀଦ ହୋଇଛି। ସେଦିନ ଥିଲା ଏମିତି ଏକ ଦିନ ଯେତେବେଳେ ମାଟି ମାଆର ଡାକ ଜଣେ 12 ବର୍ଷର ବାଳକ କାନରେ ବାଜିଛି। ନାଁଟି ତାର ବାଜି ରାଉତ, ବାପ ଛେଉଣ୍ଡ, ପିତାଙ୍କ ନାମ ହରିହର ଓ ମାଆଙ୍କ ନାମ ରାଣିଆ। ଜନ୍ମ 1926 ମସିହା ଅକ୍ଟୋବର ମାସ 5 ତାରିଖ ଭୁବନ ପାଖ ନୀଳକଣ୍ଠପୁର ଗାଁ। 1938 ମସିହା ଜୁଲାଇ ମାସରେ ଦିନେ ବେଠି ଖଟିବା ପ୍ରସଙ୍ଗ ନେଇ ଢେଙ୍କାନାଳ ରାଜାଙ୍କ ପୋଲିସ ବାଜିଆର ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଅପମାନିତ କରିଥିଲା। ମାଆର ପ୍ରତି ଏଭଳି ଅପମାନକୁ ବାଜିଆ ସହିପାରିଲା ନାହିଁ, ଝାମ୍ପ ଦେଇଥିଲା ପୋଲିସ ଉପରକୁ। ପୋଲିସ ବାଜିଆକୁ ଧୁମ୍ ପିଟିଥିଲା ବାଳକ ବୋଲି, ସେଦିନ ସିନା ସେ ଛାଡ଼ି ଦେଇଥିଲା, ହେଲେ ବାଜିଆ ବଦଲା ନେଇଥିଲା ଏହାର। ପ୍ରଜାମଣ୍ଡଳରେ ଯୋଗ ଦେଇ ସେ ବାନର ସେନା ସାଜିଲା, ଦେଶ ଜାତି ପାଇଁ ଜୀବନକୁ ଉତ୍ସର୍ଗ କଲା। ସେହି ବର୍ଷ ସେପ୍ଟେମ୍ବର 1ରେ ଚେନାପୁରଠାରେ ଅନୁଷ୍ଠିତ କୃଷକ ସଭାରେ ଢେଙ୍କାନାଳର 20,000 କୃଷକ ଯୋଗ ଦେଇଥିଲେ। ସେହି ସମାବେଶରେ ବାଜିଆ ଉପସ୍ଥିତ ହୋଇ କଳା ଫଟେଇ ଢେଙ୍କାନାଳ ରାଜାଙ୍କ ବିରୋଧରେ ଓଜସ୍ୱିନୀ ଭାଷଣ ଦେଇଥିଲା। ବିଚକ୍ଷଣ ବାଳକ ବାଜିଆର ଭାଷଣ ଶୁଣି ଜନତା ସ୍ତବ୍ଧ ହୋଇଥିଲେ। ଏହାପରେ ଢେଙ୍କାନାଳରେ ଦେଖାଦେଇଥିଲା ସେପ୍ଟେମ୍ବର 11ରୁ 13 ଯାଏଁ ମୁକ୍ତି ଆନ୍ଦୋଳନ। ପ୍ରଜାମଣ୍ଡଳର କର୍ମୀମାନଙ୍କୁ ରାଜା ଅନ୍ୟ ଭାବରେ ବନ୍ଦୀ କରିବାରୁ ଲୋକେ ଗାଁ ଗହଳିରୁ ବନ୍ଧ ଭାଙ୍ଗିଲା ପରି ମାଡ଼ି ଆସିଥିଲେ ଢେଙ୍କାନାଳ ଗଳକୁ। ହଜାର ହଜାର ଲୋକ ପ୍ରଜାମଣ୍ଡଳରୁ ଜୟନାଦ କରି ମହାତ୍ମା ଗାନ୍ଧୀ କି ଜୟ, ଶଙ୍କର ପ୍ରତାପ ମୁର୍ଦ୍ଦାବାଦ ଧ୍ୱନି ଦେଇ ଢେଙ୍କାନାଳ ରାଜଭାସକୁ କବ୍ଜା କରିଥିଲେ। ଏହି ଜନସମାବେଶରେ ଯୋଗ ଦେଇଥିଲା ବାଜି ରାଉତ। ହାତରେ କପିଳାସ ଠେଙ୍ଗା ଓ ମୁଣ୍ଡରେ ନାଲି ଗାମୁଛା ବାନ୍ଧି ଗୀତ ଗାଇ ଗାଇ ଲୋକଙ୍କୁ ତତାଇ ମତାଇଥିଲା। ଲୋକଙ୍କର ବିଜୟ ଘଟିଲା। ରାଜା ଅସହାୟ ହୋଇ ଗୋରା ସରକାରଙ୍କର ଶରଣ ପଶିଲେ। କଟକରୁ ପହଞ୍ଚି ଢେଙ୍କାନାଳରେ ପଲିଟିକାଲ ଏଜେଣ୍ଟ ଘୋଷଣା କଲେ ଢେଙ୍କାନାଳ ଆନ୍ଦୋଳନକୁ ଦମନ କରିବା ପାଇଁ। ଗୋର୍ଖା ବାହିନୀ, ଡୋଗ୍ରା ବାହିନୀ, ହାଇଦ୍ରାବାଦୀ ଫୌଜ, ପଞ୍ଜାବୀ ଫୌଜ, ରାୟଗଡ଼ ଓ ଅନ୍ୟ ସୈନ୍ୟ ଆଣି ଢେଙ୍କାନାଳ ରାଜାଙ୍କ ପୋଲିସ ବାହିନୀ ସହ ମିଶାଇଦେଲେ। ବର୍ବର ଅତ୍ୟାଚାର ଆରମ୍ଭ ହେଲା ଢେଙ୍କାନାଳର ଗାଁ ଗଣ୍ଡାରେ। ପ୍ରଜାମାନଙ୍କ ସହ ହେଲା ମୁହାଁମୁହିଁ। ଅନେକ ଲୋକ ଗୁଳିରେ ପ୍ରାଣ ହରାଇ ଆଗକୁ ମାଡ଼ି ଚାଲିଲେ। ତେବେ ପ୍ରଜାମଣ୍ଡଳ କର୍ମୀମାନେ ଜାଣିପାରିଲେ ନୀଳକଣ୍ଠପୁର ଘାଟ ଦେଇ ପୋଲିସ ଫୌଜ ବ୍ରାହ୍ମଣୀ ପାର ହେବେ। ସେମାନଙ୍କୁ ନଦୀ ପାର କରାଇ ନଦେବା ପାଇଁ ପ୍ରସ୍ତୁତ ହୋଇ ରହିଲେ ବାଳକ ବାଜିଆ, ଲକ୍ଷ୍ମଣ ମଳିକ, ନଟ ମଲ୍ଲିକ, ଋଷି ପ୍ରଧାନ, ରଘୁ ନାୟକ ଓ ଗୁରୁ ନାୟକ।

ପୋଲିସ ଆସି ପହଞ୍ଚିଲା ନଦୀଘାଟରେ। ପାହାନ୍ତିଆ ପ୍ରହର, ପୋଲିସ କହୁଥାନ୍ତି ଡଙ୍ଗା ନେବା ପାଇଁ କୂଳକୁ, ହେଲେ କିଏ ଶୁଣିଛି ସେମାନଙ୍କ କଥା। ଫୌଜ ଆଉ ବାଜିରାଉତ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ଚାଲିଲା। ବାଜିଆ ଠିଆ ହୋଇଛି ଡଙ୍ଗା ମଝିରେ, ମୁଣ୍ଡରେ ପଗଡ଼ି ବାନ୍ଧି, ମଥାରେ ସିନ୍ଦୁର ଲଗାଇ, ହାତରେ ତାର ଠେଙ୍ଗା। ଅନ୍ୟମାନେ ଡଙ୍ଗା ପାଖରେ ଦୌଡ଼ି ଧରି ଠିଆ ହୋଇଥାନ୍ତି। ଫୌଜମାନେ କହୁଥାନ୍ତି ଡଙ୍ଗା ଆଣ। ବାଜିଆ ଗର୍ଜନ କରି କହୁଥାଏ ପ୍ରଜାମଣ୍ଡଳର ଆଦେଶ ନାହିଁ ଡଙ୍ଗାରେ ସେମାନଙ୍କୁ ପାରି କରିବା ପାଇଁ। ଫୌଜମାନେ କହୁଥାନ୍ତି ଡଙ୍ଗା ନ ଆଣିଲେ ଗୁଳି କରିବୁ। ବାଜିଆ ଦୃଢ଼କଣ୍ଠରେ କହୁଥାଏ କିଏ ଡରୁଛି ତୋ ଗୁଳିକୁ, ତୁମେମାନେ ମଣିଷ ଖିଆ ରାକ୍ଷସ, ଆମ ମା ଭଉଣୀଙ୍କର ଇଜ୍ଜତ ଲୁଟୁଛ, ତୁମକୁ ପାରି କରିପାରିବି ନାହିଁ। ଏତିକି ବେଳେ ଢେଙ୍କାନାଳ ରାଜାଙ୍କର ପୋଲିସ ରବି ସ୍ୱାଇଁ ବାଜି ରାଉତ ମୁଣ୍ଡକୁ ଲକ୍ଷ୍ୟ କରି ଚଳାଇ ଦେଇଥିଲା ଗୁଳି ଏବଂ ବାଜିଆ ଟଳି ପଡ଼ିଥିଲା। ସେ ସେଇଠି ନିଜର ଜୀବନ ହାରି ଦେଇଥିଲା। ଗୋଟିଏ ଛୋଟ 12 ବର୍ଷର ବାଳକ ଶହୀଦ ହୋଇଯାଇଥିଲା, ଯିଏ ଥିଲା ଭାରତ ଓ ଓଡ଼ିଶାର ସର୍ବକନିଷ୍ଠ ଶହୀଦ ବୀର ବାଳକ। ଆଜି ବାଜିଆ ନାହିଁ, ସାଥୀ ବି ନାହାନ୍ତି। ଦେଶ ମାଟି ପାଇଁ ଯେଉଁ ବାଜିଆ ଏବଂ ସାଥୀଗଣ ଜୀବନ ଉତ୍ସର୍ଗ କରିଛନ୍ତି, ସେଥିପାଇଁ ସେମାନେ ଅମର ହୋଇ ରହିଥିବେ ଇତିହାସ ପୃଷ୍ଠାରେ। ତାଙ୍କର ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନମନ କରୁଛୁ ଆମେ।

ଶ୍ରୋତାବନ୍ଧୁ, ସମୟ ଆମକୁ ସୂଚିତ କଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ତେବେ ବିଦାୟ ନେବା ଆଗରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମକୁ ଚିଠି ଲେଖିବେ ଏଇ ଠିକଣାରେ। ଠିକଣାଟି ହେଉଛି ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି। ପିନ୍କୋଡ଼୍ ନମ୍ବରଟି ହେଲା 7660001। ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏହି ନମ୍ବରରେ, ନମ୍ବରଟି 8895994143। ଶ୍ରୋତବନ୍ଧୁ, ଶାରଦୀୟ ନବରାତ୍ରି ତଥା ପବିତ୍ର ଦଶହରା ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ମା ଦୁର୍ଗାଙ୍କ ନିକଟରେ କାମନା କରୁଛୁ। ତାଙ୍କରି କୃପାରୁ ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ଏବଂ ଅପାର ଆନନ୍ଦ ଭରିଯାଇଥାଉ। ଏହି କାମନା ସହିତ କାର୍ଯ୍ୟକ୍ରମକୁ ମୁଁ ଏଇଠି ଶେଷ କରୁଛି। କାର୍ଯ୍ୟକ୍ରମରୁ ବିଦାୟ ନେଉଛି, ରହୁଛି, ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ଶୋଭାବତୀ ପାରିକ, ଅଧିରଥ କୁମାର ଚକ୍ରବର୍ତ୍ତୀ, ନନ୍ଦିତା ବୋଷ, ଶଶାଙ୍କ ଶେଖର ମହାପାତ୍ର ଓ ଶ୍ୱେତଲିନା ପଣ୍ଡା। ଚାଷର କଥା ପାଇଁ ସମୟ ରହିଛି 9:10। ଓଡ଼ିଆ ଆଲବମ୍ରୁ ଗୀତ ଶୁଣିବି 9:20। 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ପ୍ରଥମ ଅଧିବେଶନକୁ। ପୁଣି କିଛି ନୂଆ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ 12:30। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12:30। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ ଯୋଗେ ଓ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଗାଇଛନ୍ତି କଣ୍ଠଶିଳ୍ପୀ ଶ୍ୱେତଲିନା ପଣ୍ଡା, ଅରୁଣ ସାହୁଙ୍କ ରଚନା।

0: କୋଉଠି ଅଛୁ?
1: ଝିଅର ନୂଆ ଆକାଉଣ୍ଟ ଆଉ ମୋର KYC ଅପଡେଟ୍,
0: ଏଇଟା ତ ଝଟପଟ କାମ।
1: କେମିତି?
0: ଯଦି KYC ଡିଟେଲ୍ସରେ ଚେଞ୍ଜ ନାହିଁ କିମ୍ବା ଖାଲି ଠିକଣା ବଦଳିଛି, ତେବେ ରେଜିଷ୍ଟର୍ଡ ଇମେଲ, ମୋବାଇଲ, ଅନଲାଇନ କିମ୍ବା ଚିଠି ମାଧ୍ୟମରେ ସେଲ୍ଫ ଡିକ୍ଲେରେସନ ଦେଇଦିଅ।
1: ଆଉ ବାକି ଚେଞ୍ଜ ଗୁଡ଼ିକ?
0: ଆରେ ଘରେ ବସି ଭିଡିଓ KYC କିମ୍ବା ଆଧାର OTP ଆଧାରିତ eKYC ଦ୍ୱାରା, କେବଳ ବ୍ୟାଙ୍କ ଅଧିକୃତ ଚ୍ୟାନେଲ ଗୁଡ଼ିକ ଜରିଆରେ।
1: ଏଇଟା ନୁଡୁଲ୍ସ ବନେଇବା ଭଳି ସହଜ ଅଟେ। RBI କହେ,
2: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
3: ଚାଷୀ ଭାଇ ଭଉଣୀମାନେ, PM କିଷାନ କିସ୍ତି ପାଇବା ପାଇଁ ବାର୍ଷିକ eKYC ବାଧ୍ୟତାମୂଳକ। ଏଥିପାଇଁ PMKisan.gov.in ପୋର୍ଟାଲରେ ନିଜର eKYC ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା PM କିଷାନ ମୋବାଇଲ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ID କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଏଥର ଶିଳ୍ପୀ ନନ୍ଦିତା ବୋଷ, ଶିଳ୍ପୀ ଗାଇଛନ୍ତି ଶଶିଭୂଷଣ ବେହେରାଙ୍କ ରଚନା।

ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ଶୋଭାବତୀ ବାରିକ, ଶିଳ୍ପୀ ଗାଇଛନ୍ତି ବୃନ୍ଦାବନ ଜେନାଙ୍କ ରଚନା।

0: situation. It further directed that lawyers must not be obstructed from discharging the professional duties. Issuing notice to the centre on a plea seeking initiation of contempt proceedings against authorities over alleged violations of its directions, the Supreme Court said it would hear all parties and ensure that no inconvenience was caused. Solicitor General Tushar Mehta informed the court that entry and exit had been restricted at only 45 of the 303 stations across the metro network on October 10th. India has strongly rejected the remarks made by the Office of the High Commissioner for Human Rights, OHCHR, regarding recent events in New Delhi, terming them unwarranted and an unacceptable interference in the country's internal affairs. In a statement, the Minister of External Affairs emphasized that as the world's largest democracy, India guarantees the right to peaceful assembly under its constitution. New Delhi has strongly condemned the repeated attacks on Riyadh's King Khalid International Airport over the past few days. This includes yesterday's dastardly attack, which has reportedly killed 12 people and injured more than 300. In a statement, the Minister of External Affairs expressed condolences to the families of the deceased and wished for the speedy recovery of the injured persons. Polling for the local body elections in Gujarat, including the Gandhinagar Municipal Corporation, as well as the Thara and Okha municipalities, is underway peacefully. Voting began at 7 a.m. this morning and will continue till 6 p.m. today. In addition to the municipal elections, by-elections have also been conducted concurrently for vacant seats in Kheralu, Chhotaudaipur and Bayad municipalities, along with the seats in the Devbhumi Dwarka District Panchayat and the Padadhari Taluka Panchayat. Navratri, the nine-day-long festival to worship Goddess Durga, begins today with religious fervor and gaiety. During Navratri, the nine forms of Goddess Durga are worshipped. And that is the end of this news bulletin.
1: Akashvani Bhavani Patana Shunantu Chasar Kotha.
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ସାରୁ, ଜହ୍ନି, ମାଖନ, ଗୁଆଁରାରୁ ଲଇନି। ତ ଏସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ତାଙ୍କର ସମିଆ ଦେଖିକରି ଇ ଚିନାବାଦାମ ଚାଷ ବି କରିଥିସନେ, ଯେନ୍ଟାକି କି ଆମେ ମୁଫୁଲି ବୋଲିକରି କହିସୁଁ। ହେନ୍ତା ଯଦି ଦେଖ୍ମା ବୋଇଲେ ଏ ମୁଫୁଲି ଇଟା ଗୋଟେ ତୈଳବୀଜ ଜାତୀୟ ଅର୍ଥକାରୀ ଫସଲ ହେ। ଇଟାର ଉତ୍ପାଦନ ଆରୁ ତାର ବ୍ୟବହାର ନେ ଆମର୍ ଦେଶ ଭାରତ ସାରା ପୃଥିବୀ ନେ ଦ୍ୱିତୀୟ ସ୍ଥାନ ଅଛେ। କେତେ କେତେଟା ଜାଗା ନେଇ ଇଟାର ମୁଞ୍ଜି କେ ଭାଜି କରି ତ ଆର୍ କିଏ କିଏ ଇଟାକେ ସିଝେଇ କରି ଖାଇବାକେ ପସନ୍ଦ କରିଥିସନ୍। ଇନୁ ଯେନ୍ ତେଲ ବାହାର କରାଯାଇସି ଇଟାକେ ଖାଇବାର ହିପାସେ ବ୍ୟବହାର କରବାର ସନେ ସନେ ସେନୁ ବନସ୍ପତି ଘି ଆର ଭିନ୍ନ ଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ତିଆରି କରବାର ତି ଇଟାକେ ବ୍ୟବହାର କରାଯାଇସି। ଆର୍ ଗୋଟେ କଥା ହେଲା ଇନର ପିଡ଼ିଆକେ ସବୁ ପକ୍ଷୀମାନଙ୍କର ଖାଏଦ ଆରୁ ସାର ହିପାସେ ଆରୁ ଇଟାକେ ଅମଲ କରବାର ପଛକେ ଇଟାକେ ଗୋ ଖାଦ୍ୟ ହିପାସେ ବି ବ୍ୟବହାର କରାଯାଇସି। ଆର୍ ଗୋଟେ ମୁଖ୍ୟ କଥା ହଉଛେ ଇଟାର ମୁଞ୍ଜି ଭିତରେ ଶ୍ୱେତ ସାର, ସ୍ନେହ ସାର, ପୁଷ୍ଟି ସାର, ଧାତବ ଲବଣ, ଭିଟାମିନ୍ ବି ଆର ଭିଟାମିନ୍ ଇ ଭିତରୁ ମିଳିଥିସି। ସେନ୍ତା ଏବେ ଦେଖମା ଏଇ ଚାଷ ଲାଗି ଆମକେ କେନ୍ତା ଜଳବାୟୁ ଦରକାର ହେବା, ଏ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣିବାକେ ପଡ଼ବା। ଏଇ ଚାଷ ବିଶୁବ ନେଇ ହେଲେ ଉପବିଶୁବ ମଣ୍ଡଳୀୟ ଜଳବାୟୁ ନେ ଇ ମୁଫୁଲି ଚାଷ କରାଯାଇଥିସି। ସମୁଦ୍ର ପତନ ଠାନୁ 1200 meters ଉଚ୍ଚା ପତକେ ଆରୁ ବରଷକେ 500-1500 milliliters ପାଣି ଯେନ ଅଞ୍ଚଳ ନେ ମାରୁଛେ ବୋଇଲେ ସେ ଅଞ୍ଚଳ ନେ ଇ ଚାଷ କରାଯାଇ ପାରବା। 20-25 degrees Celsius ତାପମାତ୍ରା ରହୁଛେ ବୋଇଲେ ଇଟା ଟିକେ ଭଲ କଥା। ସେନ୍ତା ଏବେ କଥା ଆସୁଛେ ଇ ମୁଫୁଲି ଚାଷ ଲାଗି ଆମକେ କେନ୍ତା ମାଇଟ ବାଛବାକେ ପଡ଼ବା, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣିବାକେ ପଡ଼ବା। ଇ ଚାଷ ଲାଗି ହାଲକା ଉର୍ବର ନିଗଡ଼ା ଆରୁ ବାଲିଆ ଦୋର୍ଷା ଆରୁ ତାର ସନେ ମାଇଟର ଅମ୍ଳତା 6.5-7.5 ଥିବା ମାଇଟ ଇ ମୁଫୁଲି ଚାଷ ଲାଗି ପୁରାପୁରି ଉପଯୁକ୍ତ ଏ। ଅମ୍ଳ ଥିବାର ମାଇଟ ନେ ମୁଫୁଲି ଭଲ ହେଇପାରସି। ଆମର ଚାଷୀ ଦାଦାମାନେ ଇଟାକେ ଚାହିଁବେ ବୋଇଲେ ନିଗଡ଼ା ଜମି ଆରୁ ଖରା ସମିଆନେ ଯେନେ କି ଜଳସେଚନର ବ୍ୟବସ୍ଥା ଅଛେ ସେନେ ଇ ମୁଫୁଲି ଚାଷ କରିପାରବେ। ଭଲ ଭଲ କିସମ ମାନଙ୍କର ଭିତରେ ଅଛେ ଦେବୀ, ଟ୍ୟାଗ 24, ତୁତି, ଟିଜି 37A, ଇ ସବୁ ବଢିଆ ବଢିଆ କିସମ ଆମର ଚାଷୀ ଦାଦାମାନେ ଲଗାବେ ବୋଇଲେ ନିଶ୍ଚେ ଲାଭେ ରହିବେ। ସେନ୍ତା ବିହନ କଥା ଦେଖମା ବୋଇଲେ ସାଧାରଣ ହିପାସେ ଭିନ୍ନ ଭିନ୍ନ ପ୍ରକାରର କିସମ ମାନକେ ଏକର ପିଛା ବିହନର ପରିମାଣ 40-50 kilograms ଦରକାର ହେଇଥିସି। ବିହନ ବୁନବାର ଆଗନୁ କିଲୋଗ୍ରାମ ପିଛା ମଞ୍ଜିନେ କାର୍ବନ ଡାଇଜିମ 2 grams ଆରୁ ତାର ସନେ 3

ତିରିଶ ମିନିଟ୍ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ବିଜୟର ପର୍ବ ବିଜୟା ଦଶମୀ ପ୍ରଯୋଜନା ଭାଗୀରଥୀ ମିଶ୍ର। ଏଥିଲା ଆମର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଏଥର ଶୁଣନ୍ତୁ ଆଉ ଏକ ସୂଚନା। 2026 ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣର କାର୍ଯ୍ୟକ୍ରମ। ପ୍ରସାରଣ ସମୟ ରାତି 10ଟା ଅଥବା ଦିନ

ଶୁଣିବେ ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା ମନୋରଞ୍ଜନ ଦାସ। ଅକ୍ଟୋବର 17 ତାରିଖ ଶନିବାର ଅପରାହ୍ନ 3:30 ରେ ଶୁଣିବେ ଗୀତିନାଟ୍ୟ ମହିଷାସୁରବଦ୍ଧ। ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖିଲଚନ୍ଦ୍ର ମହାନ୍ତି। ଅକ୍ଟୋବର 18 ତାରିଖ ଅପରାହ୍ନ 3:30 ରେ ଶୁଣିବେ ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ନାଟ୍ୟ ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। ଅକ୍ଟୋବର 19 ତାରିଖ ସୋମବାର ଅପରାହ୍ନ 3:30 ରେ ଶୁଣିବେ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ରାଖିଲଚନ୍ଦ୍ର ମହାନ୍ତି। ଅକ୍ଟୋବର 20 ତାରିଖ ମଙ୍ଗଳବାର ଅପରାହ୍ନ 3:30 ରେ ଶୁଣିବେ ଗୀତିନାଟ୍ୟ ମହିଷ ମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। କାର୍ଯ୍ୟକ୍ରମ ସମ୍ପର୍କୀୟ ଏହି ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍‌ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଗାଇଛନ୍ତି କଣ୍ଠଶିଳ୍ପୀ ତାପସ, ଗୀତ ରଚନା କରିଛନ୍ତି ଯତୀନ୍ଦ୍ର ପ୍ରଧାନ, ସଙ୍ଗୀତ ପଙ୍କଜ ଜାଲ।

ଶୁଣୁଛନ୍ତି ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଶିବାଙ୍କ କଣ୍ଠରେ, ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସଙ୍ଗୀତକାର ବିକାଶ ଦାସ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କିଛି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ତାପରେ ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ।

ఆకాశవాణి. సంబాద పొడుచంది ఉదయనాథ స్వామి. ముఖ్య సంబాద: చెన్నై గస్త అవసరరే పొరూరు పునమాలి పర్యంత మెట్రో రేళ సేవార శుభారంభ కలే ప్రధానమంత్రి. ప్రధానమంత్రిଙ୍କ ସହ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ମେଟ୍ରୋ ରେଳରେ କଲେ ଯାତ୍ରା. ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ବାରମ୍ବାର ଶତ୍ରୁପକ୍ଷର ଆକ୍ରମଣକୁ ଭାରତର ନିନ୍ଦା. ଜଗଜ୍ଜନନୀ ମା ଦୁର୍ଗାଙ୍କ ନବଦିନ ବ୍ୟାପୀ ଆରାଧନାର ପର୍ବ ନବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା. ଏବଂ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଟି20 କ୍ରିକେଟ୍ ଶୃଙ୍ଖଳାର ତୃତୀୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇ ଗସ୍ତରେ ଯାଇଛନ୍ତି. ସେଠାରେ ଶ୍ରୀ ମୋଦି 13,000 କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ କରିବେ. ଚେନ୍ନାଇରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ, ତାଙ୍କ କ୍ୟାବିନେଟ୍ ସହକର୍ମୀ ଏବଂ ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡାପାଡ଼ି ପାଲାନୀସ୍ୱାମୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ. ଚେନ୍ନାଇର ପୋରୁଠାରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳକୁ ଯିବା ବାଟରେ ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ କରିଥିଲେ. ଏଥିସହ ସେ ପୋରୁରୁ ପୁନମାଲି ପର୍ଯ୍ୟନ୍ତ ମେଟ୍ରୋ ରେଳ ସେବାର ଶୁଭାରମ୍ଭ କରିଥିଲେ. ଏହି ପ୍ରକଳ୍ପରେ ପ୍ରାୟ 4,900 କୋଟି ଟଙ୍କା ଖର୍ଚ୍ଚ ହୋଇଛି. ପ୍ରଧାନମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ସହ ମେଟ୍ରୋ ରେଳରେ ମଧ୍ୟ ଯାତ୍ରା କରିଥିଲେ. ଏହି 14.5 କିଲୋମିଟର ଦୀର୍ଘ ମେଟ୍ରୋ ରେଳ ସେବାରେ ଏକ ସ୍ୱତନ୍ତ୍ର 3.7 କିଲୋମିଟର ବିଶିଷ୍ଟ ଡବଲ ଡେକର ସଂରଚନା ରହିଛି, ଯେଉଁଥିରେ ଚାଳକ ବିହୀନ ପରିଚାଳନାକୁ ସହାୟତା କରିବା ପାଇଁ ଅତ୍ୟାଧୁନିକ ସିଗ୍ନାଲିଂ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି. ପ୍ରଧାନମନ୍ତ୍ରୀ 750 କୋଟିରୁ ଅଧିକ ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଉଦ୍ଘାଟନ କରିବେ, ଯେଉଁଥିରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ହୋଇଥିବା ପାଲାମି, ଭେଲର କ୍ୟାଣ୍ଟନମେଣ୍ଟ, ଅମ୍ବା ସମୁଦ୍ରମ, ପରମାକୁଡ଼ି ଏବଂ ନମକାଳଠାରେ ଅବସ୍ଥିତ 5ଟି ଅମୃତ ଷ୍ଟେସନ ସାମିଲ ଅଛି। ପରେ ଶ୍ରୀ ମୋଦି ଆଇଆଇଟି ପରିସରକୁ ଯାଇ ଜଳକଣ୍ଠେଶ୍ୱର ଶିବମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇଆଇଟି ମାଡ୍ରାସ୍ଠାରେ ସୁଧା ଗୋପାଳକୃଷ୍ଣନ ବ୍ରେନ୍ ସେଣ୍ଟରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି, ଯାହା ଗର୍ଭାବସ୍ଥାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ମାନବ ଜୀବନକାଳ ମଧ୍ୟରେ 100ରୁ ଅଧିକ ମାନବ ମସ୍ତିଷ୍କକୁ କୋଷୀୟ ସ୍ତରରେ 3D ଆଟଲାସରେ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଏକ ବିଶ୍ୱସ୍ତରୀୟ ବୈଜ୍ଞାନିକ ମିଶନ। ଏହାପରେ ପ୍ରଧାନମନ୍ତ୍ରୀ ସାମୁଦ୍ରିକ ଭିତ୍ତିଭୂମିକୁ ମଜବୁତ କରିବା, କାର୍ଗୋ ହ୍ୟାଣ୍ଡଲିଂ ସୁବିଧାର ସମ୍ପ୍ରସାରଣରେ ସହାୟତା କରିବା ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ପାଇଁ କେତେକ ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ସେଲେମ, ମଦୁରାଇ ଏବଂ ନାଗାପଟିନମ୍ରେ ଟ୍ରାଫିକ୍ ସମସ୍ୟା ଦୂର କରିବା ସହ ଯାତ୍ରା ସମୟ ହ୍ରାସ କରିବ। ପ୍ରଧାନମନ୍ତ୍ରୀ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ର ମାନାଲି ବିଶୋଧନାଗାରରେ ଏକ ଲୁପ୍ ଅଏଲ୍ ବେସ୍ ଷ୍ଟକ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ଶ୍ରୀ ମୋଦି କାମରାଜ ବନ୍ଦରରେ ଏକ ଅତିରିକ୍ତ କୋଇଲା ବର୍ଥ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବେ ଏବଂ ଅତିରିକ୍ତ କଣ୍ଟେନର ଟର୍ମିନାଲ ପାଇଁ କ୍ୟାପିଟାଲ ଡ୍ରେଜିଂ କାର୍ଯ୍ୟର ଶିଳାନ୍ୟାସ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗାରୁଡ଼ିଆ ହିନ୍ଦୁ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଗତ କିଛିଦିନ ମଧ୍ୟରେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ହୋଇଥିବା ବାରମ୍ବାର ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଗତକାଲି ମଧ୍ୟ ସେହି ବିମାନ ବନ୍ଦର ଉପରେ ଆକ୍ରମଣ ହୋଇଥିଲା।

0: ଆକ୍ରମଣ ଯୋଗୁଁ ଅନେକ ଧନ ଜୀବନ ହାନି ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସମ୍ପତ୍ତି ନଷ୍ଟ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରାଯିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସାଧାରଣ ନାଗରିକ ଏବଂ ସାଧାରଣ ଭିତ୍ତିଭୂମି ଉପରେ ଏଭଳି ବାରମ୍ବାର ଆକ୍ରମଣ ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ନୁହେଁ ଓ ଏହା ତୁରନ୍ତ ବନ୍ଦ ହେବା ଉଚିତ। ଏଥିସହ ଭାରତ ସାଉଦି ଆରବର ସାର୍ବଭୌମତ୍ୱ ରକ୍ଷା ପାଇଁ ସେଠାକାର ଜନସାଧାରଣ ଓ ସରକାରଙ୍କ ସହ ଦୃଢ଼ତାର ସହ ରହିଛି ଏବଂ ଏହି ଅଞ୍ଚଳରେ ଖୁବ୍ ଶୀଘ୍ର ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରିଆସିବ ବୋଲି ଆଶା ପ୍ରକଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଉଲ୍ଲେଖ କରି କହିଛନ୍ତି, ମହାରାଜା ଅଗ୍ରସେନ ଜନସେବା ଏବଂ ସାମାଜିକ ସଦ୍ଭାବର ଜଣେ ଅଗ୍ରଦୂତ ଥିଲେ ଯାହାଙ୍କ ଜୀବନ ଓ ଆଦର୍ଶ ସମାଜକୁ ମାନବିକତା ଦିଗରେ ନିରନ୍ତର ମାର୍ଗଦର୍ଶନ କରିଥାଏ। ତାଙ୍କର ମହାନ ଚିନ୍ତାଧାରା ଭାରତର ସାଂସ୍କୃତିକ ପୁନରୁତ୍ଥାନକୁ ସଦାସର୍ବଦା ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସ୍ୱାଧୀନତା ସଂଗ୍ରାମୀ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ସ୍ୱାଧୀନତା ସଂଗ୍ରାମରେ ଯୁବଶକ୍ତିଙ୍କୁ ଏକତ୍ର କରିବାଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଗ୍ରାମୀଣ ଭାରତର ସଶକ୍ତିକରଣ ଏବଂ ସର୍ବୋଦୟ ପାଇଁ କାର୍ଯ୍ୟ କରିବା ପର୍ଯ୍ୟନ୍ତ ଜୟପ୍ରକାଶ ନାରାୟଣଙ୍କ ସମଗ୍ର ଜୀବନ ଦେଶ ଓ ସମାଜ ପାଇଁ ଉତ୍ସର୍ଗୀକୃତ ଥିଲା। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଜୟପ୍ରକାଶ ନାରାୟଣଙ୍କ ଜୀବନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତିର ସ୍ୱାର୍ଥ ପ୍ରତି ଅତୁଟ ପ୍ରତିବଦ୍ଧତାର ଏକ ପ୍ରତୀକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜଗତ୍ଜନନୀ ମା ଦୁର୍ଗାଙ୍କ ନବଦିନ ବ୍ୟାପୀ ଆରାଧନାର ପର୍ବ ନବରାତ୍ରୀ ଆଜିଠାରୁ ସାରା ଦେଶରେ ଭକ୍ତି ଓ ଉତ୍ସାହର ସହ ଆରମ୍ଭ ହେଉଛି। ନବରାତ୍ରୀ ଅବସରରେ ମା ଦୁର୍ଗାଙ୍କର 9 ସ୍ୱରୂପକୁ ପୂଜା କରାଯାଇଥାଏ। ପ୍ରଥମ ଦିନରେ ଦେବୀ ଦୁର୍ଗାଙ୍କୁ ହିମାଳୟ କନ୍ୟା ବା ଶୈଳପୁତ୍ରୀ ଭାବେ ପୂଜା କରାଯାଏ, ଯିଏକି ଶକ୍ତି, ସ୍ଥିରତା ଏବଂ ନୂତନ ଆରମ୍ଭର ପ୍ରତୀକ ଅଟନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମା ଜଗଦମ୍ବାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପରିବର୍ତ୍ତିତ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2014 ମସିହା ପରେ ପଦ୍ମ ପୁରସ୍କାର ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହାକୁ ଅଧିକ ସ୍ୱଚ୍ଛ ଏବଂ ଗଣତାନ୍ତ୍ରିକ କରାଯାଇପାରିଛି। ଏବେ ଦେଶର ଯେକୌଣସି ନାଗରିକ ଯେକୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ମନୋନୀତ କରିପାରିବେ। ଏଥିସହ ଲୋକମାନଙ୍କୁ ନିଜକୁ ମଧ୍ୟ ମନୋନୀତ କରିବାର ସୁଯୋଗ ମିଳିଛି। ସମସ୍ତ ମନୋନୟନ ସମ୍ପୂର୍ଣ୍ଣ ରୂପେ ଅନ୍ଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଉଛି। ଏହି ସଂସ୍କାରଗୁଡ଼ିକ ପଦ୍ମ ପୁରସ୍କାରକୁ ଏକ ସୀମିତ ପରିସରରୁ ବାହାର କରି ଜନସାଧାରଣଙ୍କ ପୁରସ୍କାରରେ ପରିଣତ କରିଛି ଏବଂ ଦୁର୍ଗମ ତଥା ପଛୁଆବର୍ଗ ଅଞ୍ଚଳରେ ତୃଣମୂଳ ସ୍ତରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଏହି ଅଦୃଶ୍ୟ ନାୟକମାନଙ୍କୁ ସମ୍ମାନିତ କରିବାର ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ମନ୍ କି ବାତ୍ କାର୍ଯ୍ୟକ୍ରମର ଏକ ଅଧ୍ୟାୟରେ ପଦ୍ମ ପୁରସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ପଦ୍ମ ପୁରସ୍କାର ବ୍ୟବସ୍ଥା ସମ୍ପୂର୍ଣ୍ଣ ବଦଳି ଯାଇଛି ଏବଂ ଏବେ ଏହା ଜନସାଧାରଣଙ୍କ ପଦ୍ମ ପାଲଟିଛି।
1: ପଦ୍ମ ସମ୍ମାନ କା ସିଷ୍ଟମ ପୁରି ତରି ସେ ବଦଲ ଚୁକା ଅବ ୟେ ପିପଲ୍ସ ପଦ୍ମ ବନ ଚୁକା ହେ। ପଦ୍ମ ସମ୍ମାନ ଦେନେ କି ବ୍ୟବସ୍ଥା ମେ କୈ ବଦଲାଓ ଭି ହୁଏ ଅବ ଇସମେ ଲୋଗୋଁ କେ ପାସ ଖୁଦ କୋ ଭି ନୋମିନେଟ କରନେ କା ମୌକା ରହତା।
0: ସିଜେପିର ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଆଜି ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ୱାରା ମୁକ୍ତ କରାଯାଇଛି। ଗତକାଲି ସେମାନଙ୍କୁ ପ୍ରତିଷେଧମୂଳକ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସର ସୂଚନା ଅନୁସାରେ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ଆଜି ସକାଳେ ଏହି 3 ଦିଲ୍ଲୀ କ୍ୟାଣ୍ଟର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ପୁଲିସ କହିଛି, 1 ପର୍ଯ୍ୟନ୍ତ ଶାନ୍ତି ଓ ସଦାଚାର ବଜାୟ ରଖିବା ପାଇଁ 50,000 ଜାମିନ ବଣ୍ଡ ଦାଖଲ କରିବା ପରେ ସେମାନଙ୍କୁ ମୁକ୍ତ କରାଯାଇଛି। ଦିଲ୍ଲୀ ପୁଲିସ କହିଛି, ସାଧାରଣ ଜନତାଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅତୀତର ଘଟଣା, ଅନ୍ୟ ରାଜ୍ୟର ଘଟଣା କିମ୍ବା ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନେକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଦିଲ୍ଲୀ ପୁଲିସ ଲୋକମାନଙ୍କୁ ଏଭଳି ପୋଷ୍ଟଗୁଡ଼ିକୁ ଆଗକୁ ସେୟାର କରିବା ଏବଂ ଏଭଳି ଖବର ପ୍ରସାର କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି। ଏଥିସହ ଏଭଳି ବିଭ୍ରାନ୍ତିକର ମିଥ୍ୟା ପୋଷ୍ଟଗୁଡ଼ିକୁ ସେୟାର କଲେ ପ୍ରୋଫାଇଲ୍ ମାଲିକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ପୁଲିସ ସୂଚନା ଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହେଉଥିବା ଲୋକଙ୍କୁ ଯେପରି ବେଆଇନ ଭାବେ ଅଟକ ରଖା ନଯାଏ ଏବଂ ଟ୍ରାଫିକ୍ ନିୟମାବଳୀ ଆଧାରରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୁରିଲା ଏକ ବର୍ଷ। ଶକ୍ତି ଓ ଉପାସନାର ପର୍ବ ନବରାତ୍ରୀ ଆଜିଠାରୁ ହେଲା ଆରମ୍ଭ। ଶକ୍ତିପୀଠଗୁଡ଼ିକରେ ମା ଦୁର୍ଗାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ ଆଠ ଦିନ ବ୍ୟାପୀ ଗୁପ୍ତଗୁଣ୍ଡିଚା ଯାତ୍ରା, ମା ବିରଜାଙ୍କ ନବଦିନାତ୍ମକ ବିଜୟା ରଥଯାତ୍ରା ଆରମ୍ଭ। ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ବାଲ୍ୟବିବାହ ବନ୍ଦ ଏବଂ କନ୍ୟା ସନ୍ତାନକୁ ସହଯୋଗ ପ୍ରଦାନର ବାର୍ତ୍ତା ନେଇ ପାଳନ କରାଯାଉଛି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତବର୍ଷ ଅକ୍ଟୋବର ମାସ 11 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 100ଟି ଆକାଂକ୍ଷୀ ଜିଲ୍ଲାରେ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଅନୁଯାୟୀ ଯୋଜନାର ଅବଧିକୁ 6 ବର୍ଷ ଧାର୍ଯ୍ୟ କରାଯାଇଛି। ଜିଲ୍ଲାସ୍ତରରେ କୃଷି କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟ ନେଇ ସମ୍ପୃକ୍ତ ରାଜ୍ୟ, ଘରୋଇ କ୍ଷେତ୍ର, 11ଟି ମନ୍ତ୍ରଣାଳୟ ଓ ବିଭାଗର 36ଟି ଅନ୍ୟ ଯୋଜନାକୁ ସମନ୍ୱିତ କରି ଧନଧାନ୍ୟ କୃଷି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିର ପ୍ରଥମ ଦିନରେ ଆଜି ମା ଆଦିଶକ୍ତି ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କର ଉପାସନା ଆରମ୍ଭ ହୋଇଛି। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା ଦୁର୍ଗା ଏବଂ ତାଙ୍କର 9ଟି ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ବ୍ରତଧାରୀମାନେ ନିଷ୍ଠାର ସହ ମାଙ୍କର ଉପାସନା

0: ଶରଦର ଶୁଭ୍ର ଆକାଶ, ମନରେ ଭକ୍ତି, ହୃଦୟରେ ଆସ୍ଥା ଏବଂ ଚାରିଆଡ଼େ ମାଙ୍କ ଆଗମନର ଅପୂର୍ବ ଅନୁଭବ। ଧୂପ, ଦୀପ ଓ ମନ୍ତ୍ରଧ୍ୱନିରେ ମୁଖରିତ ହେଉଉଠିଛି ପରିବେଶ। ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ। ମା ଅସୀମ ଶକ୍ତି, ଅଟଳ ବିଶ୍ୱାସ ଓ ଅଦମ୍ୟ ସାହସର ପ୍ରତୀକ। ଶୈଳ ଅର୍ଥ ପର୍ବତ ଏବଂ ପୁତ୍ରୀ ଅର୍ଥ କନ୍ୟା। ପୁରାଣ ଅନୁସାରେ ମା ଶୈଳପୁତ୍ରୀ ହେଉଛନ୍ତି ପର୍ବତରାଜ ହିମାଳୟଙ୍କ କନ୍ୟା। ବୃଷଭ ଉପରେ ବିରାଜମାନ ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଓ ଅନ୍ୟ ହାତରେ ପଦ୍ମ ଶୋଭା ପାଇଥାଏ। ତାଙ୍କର ଏହି ଦିବ୍ୟ ସ୍ୱରୂପ ଭକ୍ତଙ୍କ ମନରେ ଅପୂର୍ବ ଶାନ୍ତି, ଶକ୍ତି ଓ ଆତ୍ମବିଶ୍ୱାସ ଭରି ଦେଇଥାଏ। ପର୍ବତ ଯେପରି ଝଡ଼, ଝଞ୍ଜା ଓ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଅଟଳ ରହିଥାଏ, ସେହିପରି ଜୀବନର ସଂଘର୍ଷ ଭିତରେ ମଣିଷ ନିଜର ବିଶ୍ୱାସ ଓ ଧୈର୍ଯ୍ୟକୁ ଅତୁଟ ରଖିବା ପାଇଁ ମାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି। ମାଙ୍କୁ ଡାକିବା ପାଇଁ ସବୁବେଳେ ମନ୍ତ୍ରର ଆବଶ୍ୟକ ପଡ଼େନି। ଭକ୍ତର ଆକୁଳ ନିବେଦନ, ଅନ୍ତରର ଅତୁଟ ବିଶ୍ୱାସରେ ମା ଭକ୍ତ ନିକଟକୁ ଟାଣି ହୋଇ ଆସିଥାନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରମିଆ।
1: କଟକସ୍ଥିତ ଚଣ୍ଡୀ ମନ୍ଦିରରେ ମା ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଏ ସମ୍ପର୍କରେ କଟକ ଚଣ୍ଡୀ ମନ୍ଦିରର ପୂଜକ ମନୋଜ କୁମାର ପଣ୍ଡା କହିଛନ୍ତି,
2: ଆଜି ନବଦୁର୍ଗାର ପ୍ରଥମ ଦିନ, ଆମ ପାଇଁ ତ 16 ଦିନ ମାଙ୍କର ବେଶ ହୁଏ। ନବରାତ୍ର ବ୍ରତଧାରୀମାନେ 9 ଦିନ ଧରି ବ୍ରତ କରନ୍ତି ଓ ଉପାସ କରନ୍ତି, କିନ୍ତୁ ଆମ ପାଇଁ ସବୁଦିନ ସମାନ ଥାଏ। ଆଜି ନବରାତ୍ରରେ ଜଗଦ୍ଧାତ୍ରୀ ବେଶ ହେବେ, ଜୟ ଦୁର୍ଗା ବେଶ ଆଜି ହେଉଛନ୍ତି।
1: ଯାଜପୁରର ଅନ୍ୟତମ ଶକ୍ତିପୀଠ ମା ବିରଜାଙ୍କର ବିଜୟା ରଥଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟର ଅନ୍ୟତମ ଶକ୍ତିପୀଠ କାକଟପୁରର ମା ମଙ୍ଗଳା, ବ୍ରହ୍ମପୁରର ମା ତାରାତାରିଣୀ, କେନ୍ଦୁଝରର ମା ତାରିଣୀ, ଜଗତସିଂହପୁରର ମା ସାରଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା କରାଯାଉଛି। ବର୍ଷକର 9 ଦିନ କେବଳ ମା ବିରଜାଙ୍କର ପାଦ ଦର୍ଶନର ସୁଯୋଗ ଭକ୍ତମାନେ ପାଇଥାନ୍ତି। ଆଜି ସନ୍ଧ୍ୟାଠାରୁ ପ୍ରତ୍ୟହ ସନ୍ଧ୍ୟାରେ ମା ରଥାରୂଢ଼ ହୋଇ ଚତୁଃପାର୍ଶ୍ୱ ପରିକ୍ରମା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କର ଆଜିଠାରୁ 8 ଦିନ ବ୍ୟାପୀ ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ ହେବ। ଏଥିରେ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀ ସ୍ୱରୂପା ମା ଦୁର୍ଗାଙ୍କ ସାଙ୍ଗରେ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ। ଆଶ୍ୱିନ ମାସର 16 ପୂଜା ଅବସରରେ ପ୍ରଥମ 8 ଦିନ ଠାକୁର ଦୁର୍ଗାମାଧବ ଶ୍ରୀମନ୍ଦିର ପରିସରରେ ଥିବା ମା ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ 8 ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିବାର ବିଧି ରହିଛି। ସକାଳ ଧୂପନୀତି ଶେଷ ହେବା ପରେ ଠାକୁରଙ୍କର ଏହି ଯାତ୍ରା ଅନୁଷ୍ଠିତ ହେବ। ସୁବର୍ଣ୍ଣପୁରଠାରେ ପ୍ରସିଦ୍ଧ ମହାବଳୀ ଯାତ୍ରା ଗତକାଲି ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ମନ୍ଦିରରୁ କଳାଧଳା ଛତିଛତ୍ର ବରଣ ହୋଇ ଆସିବା ପରେ ସମଲେଶ୍ୱରୀ ମନ୍ଦିରରୁ ବରୁଆ ମହାନଦୀକୂଳ ବୁଢ଼ାରାଜା ପୀଠକୁ ବିଜେ କରିଥିଲେ। ଜିଲ୍ଲାର ଶତାଧିକ ମାହେଶ୍ୱରୀ ପୀଠରେ ଦେବୀ ମାହେଶ୍ୱରୀ ଓ ପରମେଶ୍ୱରୀଙ୍କର 16 ପୂଜା ଜାରି ରହିଛି। ଗତକାଲି ଦେବୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ସେମାନଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ଭୁବନେଶ୍ୱରଠାରେ ଉଭୟ ବରପୁତ୍ରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶହୀଦ ବାଜିରାଉତଙ୍କ ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟପାଳ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ମାତ୍ର 12 ବର୍ଷ ବୟସରେ ଅଦମ୍ୟ ସାହସ ଦେଖାଇ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବାଜିରାଉତ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କର ବଳିଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରଠାରେ ଶହୀଦ ବାଜିରାଉତଙ୍କର 99ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବାଜିରାଉତ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଓ ବିଧାୟକ ଯୋଗଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ବଳିଦାନର ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଭାରତର ଗଣତାନ୍ତ୍ରିକ ଯାତ୍ରାରେ ଏକ ଐତିହାସିକ ମୋଡ଼ ସୃଷ୍ଟି କରିଥିବା ତାଙ୍କର ସମ୍ପୂର୍ଣ୍ଣ କ୍ରାନ୍ତି ଆହ୍ୱାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ରାଜ୍ୟପାଳ ତାଙ୍କ ବାର୍ତ୍ତାରେ କହିଛନ୍ତି। ଲିଙ୍ଗଗତ ସମାନତା ଏବଂ କନ୍ୟା ସନ୍ତାନଙ୍କୁ ସମାନ ସୁଯୋଗ ଦେବା ନେଇ ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି। ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାମାନେ ଭେଦଭାବର ଶିକାର ନ ହେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି

0: ବାଲ୍ୟ ବିବାହ ବନ୍ଦ କରିବା ଏବଂ କନ୍ୟା ସନ୍ତାନକୁ ସହଯୋଗ ପ୍ରଦାନ କରିବା। 2012 ବିଶ୍ୱସ୍ତରରେ ଏହି ଦିବସ ପାଳନ କରାଯାଉଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରତ୍ୟେକ ଝିଅଙ୍କୁ ସୀମାହୀନ ସ୍ୱପ୍ନ ଦେଖିବା ଏବଂ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆଗକୁ ବଢ଼ିବାର ସୁଯୋଗ ଦେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ଉଚିତ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଢେଙ୍କାନାଳର ମିନି ଷ୍ଟାଡିୟମ୍ଠାରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉ ଯୋଗଦେଇ, ଶିଶୁମାନେ ରାଷ୍ଟ୍ରର ଶ୍ରେଷ୍ଠ ସମ୍ବଳ, ସେମାନଙ୍କ ପ୍ରତି ଯତ୍ନବାନ ହେବା ପ୍ରଥମ ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ଜଳଜୀବନ ମିଶନ ସମ୍ପର୍କରେ।
1: ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଟ୍ୟାପ୍ ଯୋଗେ ଶୁଦ୍ଧ, ନିୟମିତ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇବା ପାଇଁ 2019 ଅଗଷ୍ଟ ମାସ 15 ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳଜୀବନ ମିଶନ ଆରମ୍ଭ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଏହି ମିଶନ ଅଧୀନରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ଆମ ସୁବର୍ଣ୍ଣପୁର ସମ୍ଭାଦଦାତା ବେଣୁଧର ପ୍ରଧାନ ଅଧିକ ସୂଚନା ଦେଇଛନ୍ତି।
2: ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟ କରିଆସୁଛି ଜଳଜୀବନ ମିଶନ। ମିଶନ ଅଧୀନରେ ଜିଲ୍ଲାର ଗାଁଗୁଡ଼ିକରେ ପାନୀୟ ଜଳ ଯୋଗାଡ଼ ପାଇଁ ଜଳ ଉତ୍ସ ଓ ଆବଶ୍ୟକ ଭିତ୍ତିଭୂମିର କରାଯାଉଛି ବିକାଶ। ଶୁଦ୍ଧ ଜଳ, ସୁସ୍ଥ ଜୀବନ ଏହି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ଜଳଜୀବନ ମିଶନ ଗ୍ରାମୀଣ ବିକାଶରେ ଯୋଡ଼ିପାରିଛି ଏକ ନୂଆ ଫର୍ଦ୍ଦ।
1: ରୁଗୁଡ଼ିପାଲିର ହିତାଧିକାରୀ ଗୀତାଞ୍ଜଳି ରଣା ପ୍ରତିକ୍ରିୟାରେ କହିଛନ୍ତି,
3: ଜଳଜୀବନ ମିଶନ ଯୋଜନାରେ ଆମ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ଲୋକଙ୍କ ଘରେ ଏବେ ନଳ ଯୋଗେ ସ୍ୱଚ୍ଛ ପାନୀୟ ଜଳ ମିଳୁଛି। ପୂର୍ବରୁ ପାଣି ପାଇଁ ଦୂରକୁ ଯିବାକୁ ପଡୁଥିଲା, ଯାହାଫଳରେ ଆମ ମହିଳାମାନଙ୍କର ଅନେକ ସମୟ।
1: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟ୍ରେ ମାଇ ଭାରତ ପକ୍ଷରୁ ବନ୍ଦେ ମାତରମ୍ କ୍ୟାମ୍ପର ଉଦ୍ଘାଟନ ହୋଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ ବିକଶିତ ଭାରତ 2047 ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ବନ ବିଭାଗ ପକ୍ଷରୁ ନୀଳ ରକ୍ତ କଙ୍କଡ଼ା ସଂରକ୍ଷଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ନବରଙ୍ଗପୁରରେ ଦଣ୍ଡକାରଣ୍ୟର ଦେଶିଆ ସାହିତ୍ୟ ଶୀର୍ଷକ ଆଲୋଚନାଚକ୍ର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଆଜି ପୂରିଲା ଏକ ବର୍ଷ। ଶକ୍ତି ଓ ଉପାସନାର ପର୍ବ ନବରାତ୍ରି ଆଜିଠାରୁ ହେଲା ଆରମ୍ଭ। ଶକ୍ତିପୀଠଗୁଡ଼ିକରେ ମା ଦୁର୍ଗାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ 8 ଦିନ ବ୍ୟାପୀ ଗୁପ୍ତ ଗୁଣ୍ଡିଚା ଯାତ୍ରା। ମା ବିରଜାଙ୍କ ନବଦିନାତ୍ମକ ବିଜୟା ରଥଯାତ୍ରା ଆରମ୍ଭ। ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ବାଲ୍ୟ ବିବାହ ବନ୍ଦ ଏବଂ କନ୍ୟା ସନ୍ତାନକୁ ସହଯୋଗ ପ୍ରଦାନର ବାର୍ତ୍ତା ନେଇ ପାଳନ କରାଯାଉଛି ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

0: ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ। କଥଚିତ୍ର ତୁମ୍ବିନ କଣ୍ଠଦାନ କରିଛନ୍ତି ଶିଳ୍ପୀ ଚିତ୍ରା, ଗୀତିକାର ଫୈଜ ଅନୱର, ସଙ୍ଗୀତକାର ନିଖିଲ ବିନୟ। କଥଚିତ୍ର ତୁମ୍ବିନ

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲ, HIV ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର HIV ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ, ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
5: ପରବର୍ତ୍ତୀ କଥାଚିତ୍ର ଯୋଡ଼ୁଆ, କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ପୂର୍ଣ୍ଣିମା, ଗୀତିକାର ଦେବ କୋହଲି, ସଙ୍ଗୀତକାର ଅନୁ ମଲ୍ଲିକ। କଥାଚିତ୍ର ଯୋଡ଼ୁଆ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: அக்டோபர் மாதம் 2001 ஆண்டிலே நான் முதல்வராக பதவியேற்றுக் கொண்டேன்।

0: हम एक ऐसा तमिलनाडु बनाना चाहते हैं जो निरंतर नई ऊंचाई तक पहुंचता जाए, और इसके लिए केंद्र से जो भी मदद चाहिए होगी हम उसके लिए पूरी प्रतिबद्धता से साथ आपके साथ खड़े हैं। हम मिलकर विकसित तमिलनाडु से विकसित भारत का संकल्प साकार करें, इसी भावना के साथ एक बार फिर आप सबको इन प्रोजेक्ट के लिए मेरी ढेर सारी शुभकामनाएं। नंदरे वणक्कम।
1: நண்பர்களே, இன்று எந்த திட்டங்கள் தொடங்கப்பட்டிருக்கின்றனவோ
2: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଅପରାହ୍ନ 3:20 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବବାଣୀ ଅପରାହ୍ନ 5:30 ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ କୋୟା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଭଙ୍ଗା ମଡ଼କାମୀ ଏବଂ ସାଥୀ। ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ରାତି 7:30 କାର୍ଯ୍ୟକ୍ରମ ଚାଷବାସ। ରାତି 8:00 ଶୁଣିବେ ଏ ସପ୍ତାହର ଚିଠି ପାଇଛୁ କାର୍ଯ୍ୟକ୍ରମ ହିନ୍ଦୀ ଭକ୍ତି ଗୀତ। ରାତି 8:15 ରାତି 8:30 ସ୍ପୋର୍ଟସ୍ ସ୍କାନ୍। ରାତି 9:15 ସ୍ପଟଲାଇଟ୍। ରାତି 9:30 ଅଖିଳ ଭାରତୀୟ ଇଂରାଜୀ ରୂପକ ଏବଂ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଠି ଶେଷ କରୁଛୁ ଆମର ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ ଅପରାହ୍ନ 5:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର

ଉତ୍କ୍ଷେପିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଏଫ୍ ଆପ୍ଲିକେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମକୁ। ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ନେଇ ଆସିଛି ମୁଁ ଦୀପ୍ତିମୟ ସିଂ। ନମସ୍କାର ଶ୍ରୋତା ବନ୍ଧୁ, ଶିକ୍ଷା ଶିକ୍ଷା ହେଉଛି ମନର ବିକାଶ, ଶିକ୍ଷା ହେଉଛି ଜ୍ଞାନର ଆଲୋକ। ଏହି ଶିକ୍ଷା ଉପରେ ଆମ ସମସ୍ତଙ୍କର ଅଧିକାର ରହିଛି, କିନ୍ତୁ ମନରେ ପ୍ରଶ୍ନ ଆସେ, କ'ଣ ଏହି ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିପାରୁଛି? ଆବାଳ ବୃଦ୍ଧ ବନିତା ଏହି ଶିକ୍ଷାର ଅଧିକାରରୁ ବଞ୍ଚିତ ହେଉନାହାନ୍ତି ତ? କୁହାଯାଏ, ଯାହା ହେଇନାହିଁ ବାଲ୍ୟକାଳେ ତାହାକି ହେବ ପାଚିଲା ବେଳେ, କିନ୍ତୁ ଏହା କେତେ ଦୂର ସତ? ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚିପାରୁ ଏଥିପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଏମିତି ଏକ କାର୍ଯ୍ୟକ୍ରମ ହେଉଛି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ। ଏହି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ କ'ଣ, ଏ ସମ୍ବନ୍ଧରେ ସବିଶେଷ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି କଳାହାଣ୍ଡି ଜିଲ୍ଲା ସଂଯୋଜକ ତଥା ନୋଡାଲ ଅଫିସର ଆଡଲ୍ଟ ଏଜୁକେସନର ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ମୁଣ୍ଡ ମହୋଦୟ। ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ।
0: ସାର୍, ଶିକ୍ଷା କ'ଣ ତ ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ, କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ପୌଢ଼ ଶିକ୍ଷା, ଏହି ପୌଢ଼ ଶିକ୍ଷା କ'ଣ, ତାହେଲେ ଏହାକୁ ଆମେ ସାଧାରଣ ଭାଷାରେ କ'ଣ ବୁଝିବା?
1: ଦେଶ ଓ ଏହାର ପ୍ରଗତି ପଥରେ ଶିକ୍ଷା ଗୋଟିଏ ଯେ ଅନିବାର୍ଯ୍ୟ, ଏ ସମ୍ବନ୍ଧରେ ଦ୍ୱିମତ ହେବାର ଅବକାଶ ନାହିଁ। ଶିକ୍ଷାଟି ମଣିଷ ଜୀବନ ପାଇଁ ନିହାତି ଅପରିହାର୍ଯ୍ୟ। ଶିକ୍ଷା ବିନା ମଣିଷର ଜୀବନର ମାନେ କିଛି ନଥାଏ। ନିରକ୍ଷର ବ୍ୟକ୍ତିଟିଏ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରେ ନାହିଁ। ଅଜ୍ଞାତ ହେତୁ ସେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଯାଏ। ନିରକ୍ଷରତା ଯୋଗୁଁ ସେ ଅନ୍ୟମାନଙ୍କ ଅପେକ୍ଷା ବହୁତ ପଛରେ ପଡ଼ିଥାଏ। ଆପଣ ଜାଣନ୍ତି, ଯେଉଁ ଦେଶରେ ବା ଯେଉଁ ରାଜ୍ୟରେ ଶିକ୍ଷିତଙ୍କର ସଂଖ୍ୟା ଯେତେ ଅଧିକ ସେହି ଦେଶ ସେତିକି ଉନ୍ନତ। ଏହି ନିରକ୍ଷରତାକୁ ଦୂର କରିବା ପାଇଁ ଦେଶର ପ୍ରତି କୋଣ ଅନୁକୋଣରେ ଶିକ୍ଷାର ଆଲୋକକୁ ପହଞ୍ଚାଇବା ପାଇଁ ଭାରତ ସରକାର ବହୁ ବର୍ଷଠୁ ଶିକ୍ଷା ସମ୍ବନ୍ଧୀୟ ବହୁତ କାର୍ଯ୍ୟକ୍ରମ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରୁଅଛି। ତେଣୁ ଯେଉଁମାନଙ୍କର ବୟସ 15ରୁ ଅଧିକ ହୋଇଯାଇଛି ଏବଂ କୌଣସି କାରଣବଶତଃ ତାଙ୍କର ଆର୍ଥିକ ଅବସ୍ଥାର ସ୍ୱଚ୍ଛଳତା କୁହନ୍ତୁ, ମାନସିକତାର ଅଭାବ କୁହନ୍ତୁ, ବା ଗୋଟେ ପ୍ରୋତ୍ସାହନର ଅଭାବ କୁହନ୍ତୁ, ସେମାନେ ଠିକ୍ ସମୟରେ ଉଚିତ ସମୟରେ ବାଲ୍ୟକାଳରେ ଯଦି କୌଣସି ସ୍କୁଲକୁ ଯାଇନାହାନ୍ତି, ଯାହାଫଳରେ କି ଜିଲ୍ଲାର ରାଜ୍ୟର ଦେଶର ଅବସ୍ଥା ଆଜି ବି ନିରକ୍ଷରତା ଭିତରେ ବାନ୍ଧି ହୋଇ ରହିଛି। ତେଣୁ ଏଇ ଅଣସାକ୍ଷରମାନଙ୍କୁ, ଯାହାକୁ ଆମେ ନିରକ୍ଷର କହୁଛେ, ସାକ୍ଷର କରିବାର ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ବହୁତ କାର୍ଯ୍ୟକ୍ରମ ଜିଲ୍ଲାମାନଙ୍କରେ ଚାଲିଛି। ତେଣୁ ଅପାଠୁଆଙ୍କୁ ପାଠ ପଢ଼ାଇବା ବା ଅଣସାକ୍ଷରମାନଙ୍କୁ ସାକ୍ଷର କରିବା ଆଜିର ଯୁଗରେ ନିତାନ୍ତ ଦରକାର ପଡ଼ୁଛି। ତେଣୁ ଏହା ଗୋଟିଏ ନିଶ୍ଚିତ ଭାବରେ ଗୋଟିଏ ସ୍ୱାଗତ ଯୋଗ୍ୟ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କର ବୋଲି କହିବା। ତେଣୁ ମୋ ମତରେ ଏହି କାର୍ଯ୍ୟକ୍ରମଟି ସୁଦୂର ପ୍ରଚାର ପ୍ରସାର ହେବା କଥା ଏବଂ ସମସ୍ତଙ୍କର ପାଖରେ ଏହି କାର୍ଯ୍ୟକ୍ରମଟି ପହଞ୍ଚିବାର ଆବଶ୍ୟକତା ରହିଛି।
0: ସାର୍, ଯେଉଁମାନେ ସାଧାରଣତଃ 15

0: ବର୍ଷରୁ ଅଧିକ ହୋଇଯାଇଥିବ, ସେମାନେ କୌଣସି କାରଣବଶତଃ ଶିକ୍ଷା ଗ୍ରହଣ କରିପାରିନଥିବେ, ସେମାନେ ଏହି ପୌଢ଼ ଶିକ୍ଷାରେ ଅନ୍ତର୍ଭୁକ୍ତ ହୋଇପାରିବେ।
1: ଏକଦମ୍ ଠିକ୍ କହିଲେ। ଯେଉଁମାନଙ୍କର ବୟସ 15 ବର୍ଷ ହୋଇଯାଇଛି ଏବଂ 15 ବର୍ଷରୁ ଉର୍ଦ୍ଧ୍ୱ ହୋଇଯାଇଛି, କୌଣସି କାରଣବଶତଃ ଯଦି ବାଲ୍ୟକାଳରେ ସେମାନେ ସ୍କୁଲ ଯାଇପାରିନାହାନ୍ତି, ତାଙ୍କର ସାମାଜିକ ଅବସ୍ଥା କୁହନ୍ତୁ ବା ୟା ପୂର୍ବରୁ ମୁଁ ଯେଉଁ ଆଲୋଚନା କରୁଥିଲି, ଏ ପ୍ରତ୍ୟେକ ଅବସ୍ଥାକୁ ଧରି ସେମାନେ ଯଦି ସ୍କୁଲ ଯାଇନାହାନ୍ତି, ଅପାଠୁଆ ହୋଇ ରହିଯାଇଛନ୍ତି, ତାଙ୍କ ପାଇଁ ଏହି କାର୍ଯ୍ୟକ୍ରମ।
0: ସାର୍ ବହୁତ ଭଲ କଥା କହିଲେ। ଆମେ ସାଧାରଣରେ ବୁଝୁଥିଲୁ ଯେ ଯେଉଁମାନେ କେବଳ ବୁଢ଼ାବୁଢ଼ୀ ବା ବୟସର ଅପରାହ୍ନରେ ରହିଯାଇଛନ୍ତି ସେମାନଙ୍କ ପାଇଁ ଏହି ଶିକ୍ଷା ବ୍ୟବସ୍ଥାଟି, ସାଧାରଣରେ ଏହି ଅର୍ଥରେ ହିଁ ଆମେ ସମସ୍ତେ ବୁଝିଥାଉ। କିନ୍ତୁ ଆଜି ଆମେ ଜାଣିଲୁ ଯେଉଁମାନେ ବି ଶିକ୍ଷା ଗ୍ରହଣ କରିପାରିନଥାନ୍ତି ସେମାନଙ୍କ ପାଇଁ ଏହି ଶିକ୍ଷାଟି ହେଉଛି ପୌଢ଼ ଶିକ୍ଷା। ଜଣେ ସାଧାରଣ ଲୋକ ଯାହାଙ୍କ ବୟସ 15 ବର୍ଷରୁ ଅଧିକ, ସେ ଚାହୁଁଛନ୍ତି ଏହି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ଶିକ୍ଷିତ କରିବା ପାଇଁ, ତାହେଲେ ସେ କ'ଣ କରିବେ?
1: ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଯେଉଁ ଚାଲିଛି, ବିଗତ କାର୍ଯ୍ୟକ୍ରମମାନଙ୍କରେ କ'ଣ ହେଉଥିଲା, ଗାଁ ସ୍ତରରେ ସର୍ବେକ୍ଷଣ କରୁଥିଲେ ଏବଂ ଏହି ସର୍ବେକ୍ଷଣରେ ଗୋଟିଏ ସ୍ପେସିଫିକ୍ ଫର୍ମ ରହୁଥିଲା, ସେ ଫର୍ମକୁ ଧରିକିରି ଯାଇ ଗାଁ ସ୍ତରରେ ଘରକୁ ଘର ଯାଇ ଏହି ଯୁବକମାନେ ଯୁବତୀମାନେ ୟୁଥ୍ କ୍ଲବ୍ସ NGOs ସମସ୍ତେ ଯାଇ ଘରକୁ ଘର ଡୋର୍ ଟୁ ଡୋର୍ ସର୍ଭେ କରୁଥିଲେ। କିନ୍ତୁ ବର୍ତ୍ତମାନ ଯେଉଁ କାର୍ଯ୍ୟକ୍ରମ ଚାଲିଛି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଏଥିରେ ଏଇ ଯେଉଁ ସୈନିକ କଥା ମୁଁ କହିଲି ଆପଣଙ୍କୁ, ଗାଁ ସ୍ତରରେ ଥିବା ଅନଏମ୍ପ୍ଲଏଡ୍ସ ୟୁଥ୍, ରିଟାୟାର୍ଡ଼ ଟିଚର୍ସ, ଗୃହିଣୀ, NGOs, ୟୁଥ୍ କ୍ଲବ୍ସ, ଏମାନେ ସମସ୍ତେ ଡୋର୍ ଟୁ ଡୋର୍ ସର୍ଭେ କରିବେ ଏବଂ କେନ୍ଦ୍ର ସରକାର ବହୁତ ଅଭିନବ ପଦକ୍ଷେପ ନେଇଛନ୍ତି, ଉଲ୍ଲାସ ଆପ୍ ତିଆରି କରିଛନ୍ତି। ସେଇ ମୋବାଇଲରେ ଉଲ୍ଲାସ ଆପ୍ଟେ ଇନଷ୍ଟଲ କରିବେ, ପ୍ଲେ ଷ୍ଟୋରକୁ ଯାଇ ସେଇ ଉଲ୍ଲାସ ଆପ୍ରେ ଡୋର୍ ଟୁ ଡୋର୍ ସର୍ଭେ କରି ଜଣଙ୍କର ନାଁ, ତାର ଗାଁ, ତାର ବାପାର ନାଁ, ସେ ମେଲ୍ କି ଫିମେଲ୍ କି ତାର କ୍ୟାଟେଗୋରି କ'ଣ, ଏ ପ୍ରତ୍ୟେକ ଡାଟାସ୍ ଉଲ୍ଲାସ ଆପ୍ରେ ସେମାନେ ଅପଲୋଡ଼ କରିବେ। ଏଥିପାଇଁ ଗାଁ ସ୍ତରରେ ଥିବା ନିରକ୍ଷର କୌଣସି ଜାଗାକୁ ଯାଇ, କୌଣସି ପଞ୍ଚାୟତକୁ ଯାଇ କି କୌଣସି ସ୍କୁଲକୁ ଯାଇ ମୁଁ ପାଠ ପଢ଼ିବି, ମୋ ନାଁକୁ ପଞ୍ଜୀକୃତ କରନ୍ତୁ ବୋଲି କହିବେ ନାହିଁ। ଗାଁ ସ୍ତରରେ ସାଧାରଣତଃ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯାଇ ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ଏବଂ ଉଲ୍ଲାସ ଆପ୍ରେ ସେମାନଙ୍କର ନାଁକୁ ପଞ୍ଜୀକରଣ କରୁଛନ୍ତି।
0: ମାନେ ସରକାର ଏମିତି ଏକ ଅଭିନବ ପଦକ୍ଷେପ ନେଇଛନ୍ତି ଯେଉଁଠିକି ଯେଉଁମାନେ ଅଶିକ୍ଷିତ ବା ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ରହିଯାଇଛନ୍ତି ସେମାନଙ୍କ ପାଖକୁ ସରକାର ପହଞ୍ଚୁଛନ୍ତି ଏବଂ ଉଲ୍ଲାସ ଆପ୍ରେ ସେମାନଙ୍କୁ ରେଜିଷ୍ଟର କରୁଛନ୍ତି। ରେଜିଷ୍ଟର କରିସାରିବା ପରେ କ'ଣ ପଦକ୍ଷେପ ନିଆଯାଉଛି?
1: ତାଙ୍କର ନାଁ ଗୁଡ଼ାକ ଯେତେବେଳେ ଉଲ୍ଲାସ ଆପ୍ରେ ରେଜିଷ୍ଟ୍ରେସନ ହେଇଛି, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଇ ଯେଉଁ 1991 ଜନଗଣନା ଅନୁସାରେ ଓଡ଼ିଶାର ନିରକ୍ଷର ସଂଖ୍ୟା ଯେଉଁ ମୁଁ କହିଲି 91,52,901, ଏଇଟା 30 ଜିଲ୍ଲାର ସ୍ଥିତି। ଏଥିରେ କଳାହାଣ୍ଡିକୁ ଟାର୍ଗେଟ୍ ଦେଇଛନ୍ତି 1,00,000, ମାନେ 2026-27 ଶିକ୍ଷାବର୍ଷରେ କଳାହାଣ୍ଡିକୁ 1,00,000 ନିରକ୍ଷରଙ୍କୁ ସାକ୍ଷର କରାଇବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଇ 1,00,000 ଲୋକଙ୍କୁ ଆମର ଗାଁ ସ୍ତରରେ ଥିବା ସ୍କୁଲର ଟିଚର୍ସ ମାନେ ସର୍ଭେ କରିଛନ୍ତି, ଭଲେଣ୍ଟିୟର୍ସ ମାନେ ସର୍ଭେ କରିଛନ୍ତି ଏବଂ ଉଲ୍ଲାସ ଆପ୍ରେ ରେଜିଷ୍ଟ୍ରେସନ କରିଛନ୍ତି। ରେଜିଷ୍ଟ୍ରେସନ କରିସାରିଲା ପରେ ଭିଟିମାନେ ଚୟନ କରିଛନ୍ତି ସେମାନେ, ଭଲେଣ୍ଟିୟର୍ସ ଟିଚର୍ସ, ସ୍ୱେଚ୍ଛାସେବୀ ଶିକ୍ଷକମାନେ, ଏମାନେ ଗାଁ ସ୍ତରରେ ଆମେ ତାକୁ କହୁ ଟେଗିଂ, ମେସିଂ ଆଣ୍ଡ ବେଚିଂ। ତାର ଅର୍ଥ ହେଉଛି ଜଣେ ଭଲେଣ୍ଟିୟର୍ସ 10 ଜଣକୁ ପଢ଼େଇବ, ତାକୁ କହୁଛୁ ଆମେ ଟେଗିଂ କରିବେ, ସେମାନେ ମ୍ୟାଚିଂ ଆଣ୍ଡ ବ୍ୟାଚିଂ କରିବେ। ଗୋଟିଏ ଭିଟି 10 ଜଣଙ୍କୁ ପଢ଼େଇବା ପାଇଁ ଗୋଟିଏ ବ୍ୟାଚ୍ ସେ ପ୍ରସ୍ତୁତ କରିବ। ତ ଉଲ୍ଲାସ ଆପ୍ ଏଭଳି ଭାବରେ ପ୍ରସ୍ତୁତ କରାହେଇଛି, ଜଣେ ଭିଟି କେଉଁ 10 ଜଣଙ୍କୁ ପଢ଼େଇବ ସେ ତାର ଟେଗିଂ କରିକିରି ସବମିଟ୍ କରିଦେଲା ମାନେ ବାହାରି ଯାଉଛି ଯେ ଅମକା ଭଲେଣ୍ଟିୟର ଟିଚର୍ସ ଏଇ 10 ଜଣ ନିରକ୍ଷରଙ୍କୁ ପାଠ ପଢ଼େଇବ। ଏଭଳି ଭାବରେ ଆମର ଯେଉଁ କଳାହାଣ୍ଡିରେ 1,00,000 ଲୋକଙ୍କୁ ଯେଉଁ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର, ରାଜ୍ୟ ସରକାର ତରଫରୁ ଯେଉଁ ଆମକୁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା, ଏଇ 1,00,000 ଲୋକଙ୍କୁ ଆମର କଳାହାଣ୍ଡିରେ ଥିବା 13 ବ୍ଲକରେ ସର୍ବେକ୍ଷଣ କରିଛନ୍ତି। ଆଜି ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ 93

0: 372 ଲୋକଙ୍କୁ ସର୍ଭେ କରିକିରି ଉଲ୍ଲାସ ଆପ୍ରେ ରେଜିଷ୍ଟ୍ରେସନ୍ କରାହେଇଛି ଏବଂ ଏଇ ହାରାହାରି 94,000 ଲୋକଙ୍କୁ ପାଠ ପଢ଼ାଇବା ପାଇଁ 9,400 ସ୍ୱେଚ୍ଛାସେବୀ ଶିକ୍ଷକମାନେ ଚିହ୍ନଟ କରିକିରି ତାଙ୍କୁ ମ୍ୟାଚିଂ ଆଣ୍ଡ ବ୍ୟାଚିଂ କରାହେଇଛି। ଆମେ ଯେତେବେଳେ ରାଜ୍ୟ ସରକାରକୁ ଆମେ ରିପୋର୍ଟ କରୁ ଯେ ଆମର ଟେଗିଂ ସରିଲା, ଆର୍ଥିକ ବର୍ଷର ଆରମ୍ଭରୁ ମାନେ ମେ ଜୁନ୍ ଆଡ଼କୁ କେନ୍ଦ୍ର ସରକାର ଲିଖନ ପଠନ ସାମଗ୍ରୀ ଏଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାହେଇଛି 1,00,000, ଏଇ 1,00,000 ଲୋକଙ୍କ ପାଇଁ ପଢ଼ିବା ପାଇଁ ବହି ଯୋଗାଇ ଦେଇଛନ୍ତି। ତାକୁ ଆମର ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ନେଇକିରି CRCCଙ୍କ ଜରିଆରେ ପ୍ରତ୍ୟେକ ସ୍କୁଲରେ ଟାର୍ଗେଟ୍ ହୋଇଛି। ମନେ କରନ୍ତୁ ଗୋଟିଏ ସ୍କୁଲ ଅଣ୍ଡରରେ 300 ଇଲିଟ୍ରେଟ୍ସ ଅଛନ୍ତି, ସେ ସ୍କୁଲକୁ 300ଟା ବହି ଯୋଗାଇ ଦିଆଯାଇଛି। ଏମିତି ଯେଉଁ ସ୍କୁଲକୁ ଯେତିକି ଟାର୍ଗେଟ୍ ଅଛି ସେତିକି ପରିମାଣର TLM ମେଟେରିଆଲ୍ସ ପଠନ ଲିଖନ ସାମଗ୍ରୀ ସ୍କୁଲ ପର୍ଯ୍ୟନ୍ତ ପହଞ୍ଚିଛି। ଏଥିରେ ଶିକ୍ଷକଙ୍କର ଦାୟିତ୍ୱ ରହୁଛି, ଶିକ୍ଷକ ସେହି ଅପାଠୁଆମାନଙ୍କୁ ବା ନିରକ୍ଷରମାନଙ୍କୁ ବା ଅଣସାକ୍ଷରମାନଙ୍କୁ VT ଜରିଆରେ ଏଇ ଲିଖନ ପଠନ ସାମଗ୍ରୀ ତାଙ୍କ ପାଖରୁ ପହଞ୍ଚାଇଛନ୍ତି ଏବଂ VT ଲର୍ଣ୍ଣର୍ସମାନଙ୍କର ବା ନିରକ୍ଷରମାନଙ୍କର ସମୟକୁ ଦେଖିକରି ଦିନ ଦ୍ୱିପହରେ ହେଉ, ସନ୍ଧ୍ୟା ସମୟରେ ହେଉ ବା ରାତି ସମୟରେ ହେଉ, ବିନା ପାରିଶ୍ରମିକରେ ସ୍ୱେଚ୍ଛାସେବୀ ସହାୟକମାନେ ଗାଁ ସ୍ତରରେ ଏହି ନିରକ୍ଷରମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା ରହିଛି ଏବଂ ଏମାନେ ପାଠ ବି ପଢ଼ାଉଛନ୍ତି ଗାଁମାନଙ୍କରେ। ତେଣୁ ମୁଁ ନିଶ୍ଚିତ ଭାବରେ କହିବି ଏଇ ଭଲେଣ୍ଟିୟର ଟିଚର୍ସମାନେ ସ୍ୱେଚ୍ଛାସେବୀ ଶିକ୍ଷକମାନେ ହେଉଛନ୍ତି ଏଇ କାର୍ଯ୍ୟକ୍ରମର ଗୋଟିଏ ନିରବଚ୍ଛିନ୍ନ ଅଙ୍ଗ। ଏମାନଙ୍କୁ ଛାଡ଼ି ଏମାନଙ୍କୁ ବାଦ ଦେଇ ଆମର ଜିଲ୍ଲାକୁ ଗୋଟିଏ ସମ୍ପୂର୍ଣ୍ଣ ସାକ୍ଷରତା ଜିଲ୍ଲା କରିବାର ସ୍ୱପ୍ନ ଦେଖିବାର ନିଶ୍ଚିତ ଭାବରେ ଭୁଲ ହେବ। ତେଣୁ ଏମାନେ ହେଉଛନ୍ତି ଆମର ମୁଖ୍ୟ ଯେଉଁମାନେ କି ଏହି କାର୍ଯ୍ୟକ୍ରମରେ ବିନା ପାରିଶ୍ରମିକରେ ଗାଁ ସ୍ତରରେ ରହି ପାଠ ପଢ଼ାଉଛନ୍ତି।
1: ପାଠ ପଢ଼ାଇ ସାରିବା ପରେ ସେମାନଙ୍କ ପାଇଁ କିଛି ପରୀକ୍ଷା ପ୍ରଣାଳୀ ରହିଛି କି?
0: ହଁ, ନିଶ୍ଚିତ ଭାବରେ ଏହା ପାଇଁ ରହିଛି। ବର୍ଷକୁ 2 ପରୀକ୍ଷା ହୁଏ। ମାର୍ଚ୍ଚରେ ଯେଉଁମାନେ ପରୀକ୍ଷା ଦେଇ ଯଦି କୌଣସି କାରଣବଶତଃ 3 ସବଜେକ୍ଟର ଆମର ପରୀକ୍ଷା ହୁଏ ମ୍ୟାଡ଼ାମ। ଗୋଟିଏ ପରୀକ୍ଷା ହୁଏ ଆମର ରିଡ଼ିଙ୍ଗରେ, ଆଉ ଗୋଟିଏ ରାଇଟିଂରେ, ଆଉ ଗୋଟିଏ ହୁଏ ନ୍ୟୁମେରିକ୍ସରେ। ପ୍ରତି ବିଷୟବସ୍ତୁରେ 50-50-50 ମାର୍କସର ପରୀକ୍ଷା ହୁଏ। ଟୋଟାଲ 150 ମାର୍କର ପରୀକ୍ଷା ହୁଏ। ଏହି 150 ମାର୍କରୁ ଯିଏ ପ୍ରତି ସବଜେକ୍ଟରେ 17-17-17 ପାଇଥିବ, ମାନେ ଟୋଟାଲ 51 ମାର୍କ ପାଇଥିବ, ତାହେଲେ ସେ ପାସ୍। ଯଦି ଏତିକି ମାର୍କ ଯଦି ସେ ରଖିପାରିଲାନି, ତାହେଲେ ତାର ସାର୍ଟିଫିକେଟ୍କୁ ଆମେ ଫେଲ୍ ବୋଲିକିରି କେତେବେଳେ ବି NIOS ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମିନିଷ୍ଟ୍ରି ଅଫ୍ HRD ହ୍ୟୁମେନ୍ ରିସୋର୍ସ ଡେଭଲପମେଣ୍ଟ ବା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଆଣ୍ଡ ଲିଟ୍ରେସି ବିଭାଗର ମିଳିତ ଦସ୍ତଖତରେ ଯେଉଁ ସାର୍ଟିଫିକେଟ୍ଟା ଇସ୍ୟୁ ହୁଏ, ତାଙ୍କୁ ଆମେ ଫେଲ୍ ବୋଲିକିରି କେତେବେଳେ ବି ଲେଖିକିରି ଦେଉନାହାନ୍ତି। ସେମାନେ ସେଠି ଲେଖା ହୁଏ ନିଡ୍ସ ଇମ୍ପ୍ରୁଭମେଣ୍ଟ, କାରଣ ସେମାନେ ନିରୁତ୍ସାହିତ ହୋଇଯିବେ। ଫେଲ୍ ହୋଇଛୁ ବୋଲି କହିଲେ ଆଉ ଗୋଟେ ପଡ଼ୋଶୀ ଭାଇ ବା ପଡ଼ୋଶୀ ବାନ୍ଧବୀ ଠାରୁ ସେ ଯେମିତି ନିଜକୁ ଗୋଟେ ଲଜ୍ଜିତ ଅନୁଭବ କରିବେ ନାହିଁ, ସେଥିପାଇଁ କେନ୍ଦ୍ର ସରକାରଙ୍କର ବହୁତ ସୁନ୍ଦର ପଦକ୍ଷେପ, ତାଙ୍କୁ କେତେବେଳେ ବି ଫେଲ୍ ବୋଲିକିରି ସାର୍ଟିଫିକେଟ୍ ଆସେ ନାହିଁ, ନିଡ୍ସ ଇମ୍ପ୍ରୁଭମେଣ୍ଟ ବୋଲିକିରି ଆସେ। ଯେଉଁମାନେ ନିଡ୍ସ ଇମ୍ପ୍ରୁଭମେଣ୍ଟ ହୋଇଥିବେ ସେମାନେ ଆଗାମୀ ସେପ୍ଟେମ୍ବର ମାସରେ ଆଉ ଥରେ ପରୀକ୍ଷା ଦେଇପାରିବେ ସେମାନେ, ବା ମାର୍ଚ୍ଚ ମାସରେ ଯେଉଁମାନେ ପରୀକ୍ଷା ଦେଇପାରିଲେ ନାହିଁ କୌଣସି କାରଣବଶତଃ, କିଏ ହସ୍ପିଟାଲାଇଜ୍ ହୋଇଥିଲା, କିଏ ତାର ପୁଅ ଘରକୁ ଯାଇଥିଲା, କିଏ ତାର ଝିଅ ଘରକୁ ଯାଇଥିଲା, କିମ୍ବା କିଏ ତାର ଅନ୍ୟାନ୍ୟ କାମରେ ବ୍ୟସ୍ତ ଥିଲା, କୌଣସି କାରଣବଶତଃ ସେଦିନ ପରୀକ୍ଷା ଦେଇପାରିଲେ ନାହିଁ, ତାହେଲେ ତାଙ୍କ ପାଇଁ ବି ସୁଯୋଗ ଅଛି। ସେପ୍ଟେମ୍ବର ମାସରେ ସେଇମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ। ନିଡ୍ସ ଇମ୍ପ୍ରୁଭମେଣ୍ଟ ହୋଇଥିବା ବ୍ୟକ୍ତିବିଶେଷ ବି ଆଉ ଥରେ ପରୀକ୍ଷା ଦେଇପାରିବେ।
1: ବହୁତ ଭଲ କଥା କହିଲେ ସାର୍, ଯେ ନିଡ୍ସ ଇମ୍ପ୍ରୁଭମେଣ୍ଟ, ସମସ୍ତଙ୍କୁ ତ ଇମ୍ପ୍ରୁଭମେଣ୍ଟର ଆବଶ୍ୟକତା ରହିଛି, ତଥାପି ଯେଉଁମାନେ ଟିକେ ଶିକ୍ଷା କ୍ଷେତ୍ରରେ ପଛକୁ ଅଛନ୍ତି ଆଉ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ନିହାତି ଏହା ଗୋଟେ ବଡ଼ ଚ୍ୟାଲେଞ୍ଜ। ସାର୍, ଆପଣ ତ ବହୁତ ଭଲ ଭାବରେ କହିଲେ ଯେ ପୌଢ଼ ଶିକ୍ଷାର ପରୀକ୍ଷା ପ୍ରଣାଳୀ କ'ଣ ରହିଛି। ଆପଣ କହିଲେ 150 ମାର୍କର ପରୀକ୍ଷା ଦେବାକୁ ପଡ଼ିଥାଏ 3 ବିଷୟରେ, ଲେଖା ଏବଂ ତାର ହିସାବ ଏବଂ ପଢ଼ାଲେଖା ସମ୍ବନ୍ଧରେ। କ'ଣ କ'ଣ ଜଣେ ଜାଣିଲେ ସେ ନିଜକୁ ଶିକ୍ଷିତ ବୋଲି ଭାବିବ ଏବଂ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ

0: ପାରିବ?
1: ବହୁତ ଭଲ ପ୍ରଶ୍ନଟେ ଆପଣ ପଚାରିଲେ। ଆମର ଯେଉଁ ବେସିକ୍ ଲିଟ୍ରେସିର ପରୀକ୍ଷା ଯେଉଁ ହେଉଛି, ଏଥିରେ ଆମର 150 ମାର୍କର ପରୀକ୍ଷା ହେଉଛି। ଗୋଟିଏ ହେଉଛି ଲେଖା, ପଢ଼ା ଲେଖା ଏବଂ ହିସାବ। ଲେଖାରେ ଜଣେ ବ୍ୟକ୍ତି 7 ଗୋଟି ଶବ୍ଦ ମିନିଟ୍କୁ ଲେଖିପାରିବା, 7 ଗୋଟି ଶବ୍ଦ ମିନିଟ୍କୁ ଶ୍ରୁତଲିଖନ ନେବା, ଶବ୍ଦ ଛାଡ଼ି ଛାଡ଼ି ଓ ସଳଖ ଧାଡ଼ିରେ ଲେଖିବା ଏବଂ ଛୋଟ ଛୋଟ ଚିଠି ସେ ନିଜେ ଲେଖିପାରୁଥିବାର ଅଛି। ଏଇ ଯେଉଁ ଲେଖା ବିଷୟବସ୍ତୁରେ 50 ମାର୍କ, ଏସବୁ ବିଷୟ ସେ ନିଶ୍ଚିତ ଭାବରେ ଜାଣିପାରୁଥିବାର ଅଛି। ପଢ଼ାରେ ରହିଛି ଜାତୀୟ ସଂହତି, ସାମ୍ପ୍ରଦାୟିକତା, ସଦ୍ଭାବନା, ସବୁ ମଣିଷ ସମାନ, ଜାତିଭେଦର ମାନବିକ ବିଚାର, ସମସ୍ତଙ୍କ ପାଇଁ ସମାନ ଅଧିକାର, ଗଣତନ୍ତ୍ର, ବିଭିନ୍ନତା ଭିତରେ ଏକତା, ଆମ ପରମ୍ପରା, ସ୍ୱାଧୀନତା, ଆମ ଭାରତର ଭୂଗୋଳ, ପୁରୁଷ ମହିଳାର ସମାନତା, ପରିବେଶ ସୁରକ୍ଷା, ଛୋଟ ପରିବାରର ଆବଶ୍ୟକତା କି, ବୈଜ୍ଞାନିକ ଚିନ୍ତାଧାରାର ବିକାଶ, ସ୍ୱୟଂ ସହାୟିକା ଗୋଷ୍ଠୀ, ମଧ୍ୟାହ୍ନ ଭୋଜନ, ସୂଚନା ଅଧିକାର ଆଇନ, ପଞ୍ଚାୟତିରାଜ, ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଫାଇନାନ୍ସିଆଲ ଲିଟ୍ରେସି, ଡିଜିଟାଲ ଲିଟ୍ରେସି, କ୍ରିଟିକାଲ ଲାଇଫ୍ ସ୍କିଲ୍ସ ଏବଂ ବ୍ୟବହାରିକ ଶିକ୍ଷାରେ ସେ ଚିଠିପତ୍ର ଲେଖି ପଢ଼ିପାରୁଥିବ, ଫର୍ମ ପୂରଣ କରିପାରୁଥିବ, ବ୍ୟାଙ୍କର ପଇସାପତ୍ର ଉଠାଣ ଦରଖାସ୍ତ ଲେଖିପାରୁଥିବ ଏବଂ ହିସାବରେ 1000ଟି ସଂଖ୍ୟା ପଢ଼ିବା ଏବଂ ଲେଖିବାର ସେ ଜାଣିପାରୁଥିବାର ଅଛି। ଛୋଟ ଛୋଟ ମିଶାଣ, ଫେଡ଼ାଣ, ଗୁଣନ, ହରଣ 3 ସଂଖ୍ୟାରେ ସେ କରିପାରୁଥିବାର ଅଛି। ମାଟ୍ରିକ ମାପ, ଓଜନ ସମ୍ପର୍କରେ ତାର ଜ୍ଞାନ ଥିବାର ଅଛି। ଘଡ଼ି ଦେଖିପାରୁଥିବାର ଅଛି। ଟଙ୍କା ପଇସା ଓ ଦୂରତା ସମ୍ପର୍କରେ ତାର ଜ୍ଞାନ ହାସଲ ଥିବାର କଥା ଏବଂ ସରଳ ଶୁଦ୍ଧ କଷା ସେ ଜାଣିପାରୁଥିବାର କଥା। ଏଇ 3ଟି ବିଷୟରେ ଏତିକି ଜିନିଷ ଯଦି ଜାଣିଲା ବେଲେ ଆମେ କହିବା ସେ ଲୋକଟି ଗୋଟେ ସାକ୍ଷର ବ୍ୟକ୍ତି।
0: ବହୁତ ସୁନ୍ଦର କଥା କହିଲେ ସାର୍। ଏଇ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ବା ପୌଢ଼ଶିକ୍ଷାକୁ ନେଇ ଆପଣଙ୍କର ବାର୍ତ୍ତା କ'ଣ ରହିଛି ଆମ ଶ୍ରୋତାବନ୍ଧୁମାନଙ୍କ ପାଇଁ?
1: ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ନିରକ୍ଷରତା ଭାରତ ନିମନ୍ତେ ଏକ କଳଙ୍କ ଓ ଜାତୀୟ ଲଜ୍ଜା ଅଟେ, ଯେଉଁଥିରୁ ମୁକ୍ତି ପାଇବା ଜରୁରୀ ଅଟେ। ତେଣୁ ଆଜି ବି ତାଙ୍କର ବାଣୀ ପ୍ରାସଙ୍ଗିକ। ତେଣୁ ଆସନ୍ତୁ ସମସ୍ତେ ମିଶି ନିରକ୍ଷରତା ଭଳି ସାମାଜିକ ବ୍ୟାଧିରୁ ଆମର ଜିଲ୍ଲାକୁ ଆମେ ମୁକ୍ତ କରିବା, ଆମର ରାଜ୍ୟକୁ ଆମେ ମୁକ୍ତ କରିବା। ଇତିହାସ ଏଭଳି ସୁଯୋଗ ସମସ୍ତଙ୍କୁ ଦିଏ ନାହିଁ। ଆସନ୍ତୁ ଏଇ ଐତିହାସିକ ଭୂମିରେ ଆମେ ସମସ୍ତେ ହାତକୁ ହାତ ମିଶାଇ ଏଇ ଯେଉଁ କେନ୍ଦ୍ର ସରକାରଙ୍କର ଦ୍ୱାରା ଅନୁମୋଦିତ ହୋଇଥିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆମର କଳାହାଣ୍ଡି ଜିଲ୍ଲା କାହିଁକି ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ହେଲେ ସମସ୍ତଙ୍କର ସହଯୋଗ ନିହାତି ଦରକାର। ତେଣୁ ଆଜିର ଆଲୋଚନାରୁ ମୁଁ ନିଶ୍ଚିତ ଭାବରେ ସାରା ରାଜ୍ୟର ବୁଦ୍ଧିଜୀବୀଠୁ ଆରମ୍ଭ କରି ଯୁବକଠୁ ଆରମ୍ଭ କରି ଯୁବତୀଠୁ ଆରମ୍ଭ କରି ଗୃହିଣୀଠୁ ଆରମ୍ଭ କରି NGOsଠୁ ଆରମ୍ଭ କରି ସମସ୍ତଙ୍କୁ ମୁଁ ବିନମ୍ର ଅନୁରୋଧ କରିବି, ସମସ୍ତେ ଏହି କାର୍ଯ୍ୟକ୍ରମରେ ହାତକୁ ହାତ ମିଶାନ୍ତୁ ଏବଂ ଏହି ଯେଉଁ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ। ନମସ୍କାର, ଧନ୍ୟବାଦ।
0: ଧନ୍ୟବାଦ ସାର୍, ଆପଣ ଏତେ ସମୟ ଧରି ଆସିଲେ। ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଏତେ କିଛି ତଥ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆମ ସହିତ ଆଲୋଚନା କଲେ, ସେଥିପାଇଁ ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତା ବନ୍ଧୁ, ଏଇ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ଜଣେ ସ୍ୱେଚ୍ଛାସେବୀ ଶିକ୍ଷକ ହେଉଛନ୍ତି ରବି ନାରାୟଣ ଦାସ ମହୋଦୟ। ସେ ଅନେକ ବର୍ଷ ଧରି ଏହି ସାକ୍ଷରତା ମିଶନରେ ନିଜକୁ ସାମିଲ କରିଛନ୍ତି। ଆସନ୍ତୁ ତାଙ୍କ ସହିତ କଥା ହେବା ଆଉ ଜାଣିବା ତାଙ୍କ ଅନୁଭୂତି ସମ୍ପର୍କରେ। ନମସ୍କାର ସାର୍।
2: ନମସ୍କାର ମ୍ୟାଡମ୍।
0: ଆପଣ କ'ଣ କରନ୍ତି?
2: ମୁଁ ମ୍ୟାଡମ୍ ଚାଷବାସ କରୁଛି।
0: ଚାଷବାସ କରନ୍ତି? ଚାଷବାସ କରିବା ସହିତ ଆପଣ ସୋସିଆଲ ୱାର୍କ ବି କରନ୍ତି? ସୋସିଆଲ ୱାର୍କରେ ବା ସାମାଜିକ କାର୍ଯ୍ୟରେ ଆପଣ କ'ଣ କ'ଣ କରନ୍ତି?
2: ମ୍ୟାଡମ୍, ଯେମିତିକି ନିରକ୍ଷର ମାନଙ୍କୁ ପଢ଼ାପଢ଼ା ଯାଇକି ସାକ୍ଷର କରୁ, ପାଠ ସାଠ ପଢ଼ୁ ସେମାନଙ୍କୁ, ତାପରେ ଗାଁର କୌଣସି ପୂଜା ପଦ୍ଧତି କି ସାମାଜିକ କାମରେ ସହଯୋଗ କରେ।
0: ଆପଣ ଗାଁର ସାମାଜିକ କାର୍ଯ୍ୟରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି, ତା ସହିତ ନିରକ୍ଷର ମାନଙ୍କୁ ପାଠ ମଧ୍ୟ ପଢାନ୍ତି?
2: ମ୍ୟାଡମ୍,
0: ଆପଣଙ୍କର ଗାଁ କୋଉଠି?
2: ଲଡୁଆ ମ୍ୟାଡମ୍, କୋକସରା ବ୍ଲକ।
0: ତ ଆପଣ କ'ଣ କ'ଣ କରନ୍ତି ଏଇ ନିରକ୍ଷର ମାନଙ୍କୁ ପାଠ ପଢାଇବା ପାଇଁ? କୋଉ କୋଉ ସମୟରେ ଯାଆନ୍ତି ଆପଣ ପାଠ ପଢାଇବାକୁ? କେମିତି କରନ୍ତି ଆପଣ, ପଢାନ୍ତି କେମିତି? ଅସୁବିଧା ତ ନିହାତି ବହୁତ ଆସୁଥିବ।
2: ଆସେ, କିନ୍ତୁ ସେ ସମୟକୁ ଟିକେ ଆଡଜଷ୍ଟ କରିବାକୁ ପଡେ ମ୍ୟାଡମ୍। ଯେମିତି ମୋ କାମ ଧାମ ଚାଲିଲେ ସନ୍ଧ୍ୟାବେଳେ ମୁଁ ଯାଏ, ତାପରେ ଖରାଦିନେ ଯେମିତି 1ଟା 2ଟାରେ ଲୋକମାନେ ଘରେ ଥିଲେ ସେ ପଢାକୁ ଯାଇକି ସେମାନଙ୍କୁ ସମୟ ଦେଇକି ପାଠ ଟିକେ ପଢାଏ ମ୍ୟାଡମ୍।
0: କିଛି ଲୋକମାନଙ୍କୁ ନେଇକି ଗୋଟେ ଜାଗାରେ ପଢାନ୍ତି କି ପ୍ରତି ଘର ଘରକୁ ଯାଇକି ଆପଣ ପାଠ ପଢାନ୍ତି?
2: ନାଇଁ ମ୍ୟାଡମ୍, କିଛି

0: ଲୋକଙ୍କୁ ଯାଇକି ଗୋଟେ କଳାରେ ଯେମିତି 10-15 ଜଣ ବସିବେ ସେଠି ପାଠ ପଢିବେ ମ୍ୟାଡମ୍।
1: ପଢା ପ୍ରତି ତାଙ୍କର ଇଚ୍ଛା ଆସେ କି କେମିତି ଆପଣଙ୍କୁ ସମ୍ମୁଖୀନ ହେବାକୁ ପଡେ ଅସୁବିଧା ମାନ?
0: କେବେଠାରୁ
1: ଆରମ୍ଭ କଲେଣି?
0: 2011-12 ମସିହାରୁ।
1: ଦୀର୍ଘ 15 ବର୍ଷ ହେଇଗଲାଣି ଆପଣ ଏଇ କାର୍ଯ୍ୟ।

0: ଏମିତି ପଢ଼ୁଛି, ଚାରିଟା ଜାଗାରେ ପଢ଼ୁଛି
1: ଚାରିଟା ଜାଗାରେ ପଢ଼ଉଛନ୍ତି
0: ମ୍ୟାଡମ୍।
1: କେବେଠାରୁ ଏ ପଢ଼େଇବାଟା ଆପଣ ଆରମ୍ଭ କଲେଣି?
0: 2011-12 ମସିହାରୁ
1: ଦୀର୍ଘ 15 ବର୍ଷ ହେଇଗଲାଣି ଆପଣ ଏଇ କାର୍ଯ୍ୟରେ ସଂଶ୍ଳିଷ୍ଟ ଅଛନ୍ତି।
0: ମ୍ୟାଡମ୍ ମ୍ୟାଡମ୍
1: ବହୁତ ଖୁସିର କଥା, ଆପଣ ଏତେ ବର୍ଷ ଧରି ଏଇ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ରଖିଛନ୍ତି। ପରେ ସେମାନେ ପରୀକ୍ଷା ଦିଅନ୍ତି, ମନେ କରନ୍ତୁ କି ଉତ୍ତୀର୍ଣ୍ଣ ନ ହେଇପାରିଲେ ମନ ଦୁଃଖ କରନ୍ତି?
0: ନାଇଁ ମ୍ୟାଡମ୍, କରନ୍ତିନି, ଆଉ ସେମାନଙ୍କୁ ଆଉ ପ୍ରିପେୟାର କରିବା ପାଇଁ ଚେଷ୍ଟା କରୁ ମ୍ୟାଡମ୍।
1: ଆଉ ଥରେ ସେମାନେ ପରୀକ୍ଷା ଦିଅନ୍ତି
0: ମ୍ୟାଡମ୍,
1: କେମିତି ଆରମ୍ଭ କରନ୍ତି ଯେତେବେଳେ ନୂଆ କରି ଆରମ୍ଭ କରନ୍ତି?
0: ମ୍ୟାଡମ୍ ଯେମିତି ନୂଆ କରି ଯିବା, ସେମାନଙ୍କୁ ଟିକେ ଗପ ସପ କରିବା, ପାଠ ପଢାରେ କଣ ଲାଭ ଅଛି, କଣ କ୍ଷତି ଅଛି ସେ ବିଷୟରେ କହିବା, କିଛି ଗପ ସପରୁ ବି ଆରମ୍ଭ କରେ।
1: ଆଉ କେତେ ଦିନ ପର୍ଯ୍ୟନ୍ତ ଆପଣ କ୍ଲାସ କରନ୍ତି
0: ମ୍ୟାଡମ୍? ବୟସ ଯେତେ ଦିନ ପର୍ଯ୍ୟନ୍ତ ଥିବ, ସମୟ ପାଠ ପଢିବା ପାଇଁ ଯେତେ ଦିନ ପର୍ଯ୍ୟନ୍ତ ସେମାନଙ୍କ ଇଚ୍ଛା ଥିବ ପଢୁଛି ମ୍ୟାଡମ୍।
1: ଭଲ କଥା, ଆପଣ ଗୋଟେ ସମାଜର ଗୋଟେ ଏମିତି ଦିଗ ପ୍ରତି ଆପଣ ଆଗେଇ ଚାଲିଛନ୍ତି, ଶିକ୍ଷା ମୁକ୍ତ ଭାବରେ ଆପଣ ଦାନ କରି ଚାଲିଛନ୍ତି। ଭାଇ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଗକୁ ଏମିତି ଏଇ ପୌଢ ଶିକ୍ଷାରେ ନିଜକୁ ନିୟୋଜିତ କରିବା ପାଇଁ ଚାହୁଁଛନ୍ତି?
0: ଚାହୁଁଛି ମ୍ୟାଡମ୍।
1: ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ। ଶ୍ରୋତା ବନ୍ଧୁ, ସ୍ୱେଚ୍ଛାସେବୀ ଶିକ୍ଷକ ଶ୍ରୀଯୁକ୍ତ ରବି ନାରାୟଣ ଦାସ ମହୋଦୟ ସତରେ ଜଣେ ନିଆରା ବ୍ୟକ୍ତିତ୍ୱ, ଯିଏ ସମସ୍ତଙ୍କ ପାଇଁ ସାଜିଛନ୍ତି ଏକ ଉଦାହରଣ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ନବ ସାକ୍ଷର ହେଇଥିବା ଜଣେ ଭଉଣୀଙ୍କ ଠାରୁ ତାଙ୍କର ଅନୁଭୂତି। ଭଉଣୀ ନମସ୍କାର।
2: ନମସ୍କାର।
1: ଆପଣଙ୍କର ନାଁ?
2: ମୋ ନାଁ ଗାୟତ୍ରୀ ଠାକୁର।
1: ଗାୟତ୍ରୀ ଠାକୁର, କେଉଁ ଗାଁରେ ଆପଣ ରହୁଛନ୍ତି? ଚିକ୍ଲିରେ ରହୁଛନ୍ତି ଆପଣ?
2: ଆଜ୍ଞା।
1: ଆପଣ କେମିତି ଏଇ ପୌଢ ଶିକ୍ଷା ସହିତ ସଂଶ୍ଲିଷ୍ଟ ହେଲେ, କେମିତି ଏ ସହିତ ସମ୍ପୃକ୍ତି ହେଲା ଆପଣଙ୍କର?
2: ଗାଁକୁ ଦିଦି ମାନେ ଆସିଥିଲା, ଆଜ୍ଞା, ସେମାନେ ସର୍ଭେ କରି ଆସିଲେ, ତାପରେ ତମକୁ ଆମେ ବହିପତ୍ର ଦେବୁ, ପଢେଇବୁ ବୋଲିକରି କହିଲେ। ଆହୁରି ଦିଦି ମାନେ ଆସିଲେ, ଆହୁରି ଆମ କାମ ଧନ୍ଦା ସରିଲା ପରେ 3-4 ଭିତରେ ଆମକୁ ପଢେଇଛନ୍, ଆଜ୍ଞା। ଆହୁରି ରାତିରେ କେତେ କେତେ ପିଲା ରାତିରେ ବି ପଢଉଛୁ, ରାତିରେ 7-8 ବି ପଢଉଛୁ।
1: ଆପଣ ପାଠ ଆଗରୁ ପଢିଥିଲେ କିଛି କିଛି ନା ବିଲକୁଲ ବି ପାଠ ପଢି ନଥିଲେ?
2: ନାଇଁ ଆଜ୍ଞା, ଆମେ ତ କାମ ଧନ୍ଦା କରିବା ଲୋକ, କୁଲିବୃତ୍ତି କରିବା ଲୋକ, ଆମେ ପଢାପଢି କିଛି ବି ନେଇ କରିଥାଏ।
1: ପୌଢ ଶିକ୍ଷାରେ ଆପଣ ପାଠ ପଢିଲେ?
2: ଆଜ୍ଞା।
1: କେବେ ଆରମ୍ଭ କଲେ ପଢିବା ପାଇଁ? ଦିଦି ମାନେ ଯେତେବେଳେ ଆପଣଙ୍କ ନା ଉଲ୍ଲାସ ଆପ୍ରେ ରେଜିଷ୍ଟର କଲେ, ତାପରେ କଣ ଆପଣ କାମ କଲେ?
2: ତାପରେ ଦିଦି ମାନେ ବହି ସ୍ଲେଟ ଖୋଡି ସବୁ ଦେଲେ, ଆହୁରି ଆମର ଘରେ ଆସିକରି ଆମର 10 ଆମର ଭଉଣୀ ମାନଙ୍କୁ ଡାକିକରି ଗୋଟେ ଜାଗାରେ ପଢେଇଲେ। ପଢେଇଲା ପରେ ଆମେ ସବୁ ଦସ୍ତଖତ କରବାଟା ଶିଖି ଜାଣିଲୁ, ତାପରେ ହିସାବ କିତାବ ବି ଆମେ ନେଇ ଜାଣୁଛେ, ସେଟା ବି ଶିଖିଲୁ।
1: ଏବେ ଦସ୍ତଖତ କରିବା ବି ଆପଣ ଜାଣୁଛନ୍ତି, ହିସାବ କିତାବ କରିବା ବି ଜାଣୁଛନ୍ତି? ଏବେ ଆପଣ ସାର୍ଟିଫିକେଟ ପାଇଲେଣି?
2: ହଁ ପାଇଲୁଣି, ପରୀକ୍ଷା ଦେଲୁ, ଆଜ୍ଞା ମାନେ ଦିଦି ମାନେ ଡାକିଲା କି ସ୍କୁଲକୁ ଗଲୁ, ଆଉ ପରୀକ୍ଷା
1: ଦେଇକି ସାର୍ଟିଫିକେଟ ବି ପାଇଲେ?
2: ଆଜ୍ଞା।
1: ଏବେ ଆପଣ ପାଠ ପଢି ସାରିଲା ପରେ ନୂଆ ନୂଆ ଜିନିଷ ଶିଖିଲା ପରେ ଆଗରୁ କେମିତି ଲାଗୁଥିଲା ଆଉ ଏବେ କେମିତି ଲାଗୁଛି?
2: ଆଗରୁ ତ ଆଜ୍ଞା ଆମେ କାମ ଧନ୍ଦା ଯାହା କରୁଥିଲୁ, ଘରେ ଆସିକରି ଘର କାମ କରିକରି ଯାହା ଆମେ ଇଏ କରୁଥିଲୁ, ଆହୁରି ଆଗ ତ ଆମେ ଔଷଧ ବି ମେଡିକାଲ ଗଲେ ଔଷଧ ବି ଆମେ ନେଇ ଜାଣୁଥିଲୁ, କେନ ଔଷଧ କଲେ କେନ ଔଷଧ ବି ଖାଇ ଦଉଥିଲୁ। ତାପରେ ବଜାର ଗଲେ ଆମେ ହିସାବ କିତାବ ବି କରି ନେଇ ଜାଣୁଥିଲି, ଲୋକମାନେ ଆମକୁ ଠକି ବି ଦଉଥିଲେ। ଏବେ ଜାଣିଲା ପରେ ଏବେ ଜାଣିପାରୁଛୁ ଯେ ଆମେ ପାଠ ନେଇ ପଢି କରି କେନ୍ତା କରି ଆମେ ଭୁଲ କାମ ମାନେ କରୁଥିଲୁ, ଲୋକ ଆମକୁ କେନ୍ତା କରି ଠକି ଦଉଥିଲେ, ସେଟା ଜାଣିପାରିଲୁ।
1: ହିସାବ କିତାବ ବି ଜାଣିପାରୁନଥିଲେ, ବହୁତ ଜିନିଷ ଜାଣିପାରୁନଥିଲେ, ଏବେ ପଢାପଢି ଜାଣିପାରୁଛନ୍ତି ନା କି?
2: ଆଜ୍ଞା।
1: ଏବେ ଆପଣ ପଢାପଢି ଜାଣିପାରୁଛନ୍ତି, ଯୋଉ କାମ କରି ଯାଉଛନ୍ତି ହିସାବ କିତାବ ବି ଠିକ ହିସାବରେ କରିପାରୁଛନ୍ତି?
2: ଆଜ୍ଞା।
1: ଗୋଟେ ବ୍ୟାଙ୍କ ଯେତେବେଳେ ଆମେ ଯାଉ, ଅନେକ ସମୟରେ ହଇରାଣ ହେବାକୁ ପଡିଥାଏ, ଫର୍ମ ଫିଲଅପ୍ କରିବାକୁ ହଉ କିମ୍ବା ପଇସାର ଯେକୌଣସି ସୁବିଧା ଅସୁବିଧା ହଉ, ବ୍ୟାଙ୍କରେ ଆପଣ କେମିତି କରୁଛନ୍ତି?
2: ଆଗ ତ ବ୍ୟାଙ୍କ ଗଲେ ଅନ୍ୟ ଲୋକ ଆମେ କହୁଥିଲୁ ଲେଖିଦିଅ ବୋଲି କରି, ଲେଖିଦେଲେ ସେ 1500 ଜାଗାରେ ସେ 2000 ବି ଲେଖି ଦେଇକରି 500 ବି ନେଇ ଯାଉଥିଲା। ଏବେ ଆମେ ନିଜେ ଆଜ୍ଞା ପଚାରି କରି 2-4 ଗଲା ପରେ ବୁଝିକରି ଆମେ ନିଜେ ଫର୍ମ ଫିଲଅପ୍ କରୁଛୁ, ଦସ୍ତଖତ ବି ଦଉଛୁ,
1: ବହୁତ ବଢିଆ କଥା କହିଲେ ଭଉଣୀ। ଯେ ଯେଉଁମାନେ ଠକି ଦଉଥିଲେ ଅଜ୍ଞାନତା ବଶତଃ, ସେଇ ଠକରୁ ଆପଣମାନେ ବର୍ତ୍ତମାନ ବଞ୍ଚି ଯାଇଛନ୍ତି। ଯେଉଁ ସମୟରେ ପଢାପଢି କରୁଥିଲେ, ଆପଣଙ୍କ ସମୟ ସୁବିଧା ହିସାବରେ ଦିଦିମାନେ ଆସିକି ଆପଣଙ୍କୁ ପଢଉଥିଲେ, ନୂଆ ନୂଆ ପଢିଲା ବେଳେ ତ କିଛି ଅସୁବିଧା ଲାଗୁଥିବ, କି ଲାଜ ଲାଗୁଥିଲା କି କେମିତି ଲାଗୁଥିଲା ନୂଆ ନୂଆ ପାଠ ପଢିଲା ବେଳେ?
2: ନୂଆ ନୂଆ ପଢିଲା ବେଳେ

0: ଲୋକମାନେ ବି କହୁଥିଲେ, ତାପରେ ଲୋକମାନେ କହୁଥିଲେ ଯେ ଆମକୁ ପଢ଼ବା ଲାଗି ନୂଆ ନୂଆ ଅସୁବିଧା ବି ଲାଗୁଥିଲା, ସେନ୍ତା କରି ଠିକ ମୁଁ ଜାଣୁ ନେଇ ଥାଇ, ଆମେ ଠିକ ସେ ଲେଖି ବି ନେଇ ଜାଣୁଥାଇ। ତାପରେ ଦିଦି ମାନେ ଆସିଲେ, ତାପରେ 10 ଜଣ ଭଉଣୀ ଆମର ସେତେବେଳେ ମିଶିକରି ପଢ଼ିଲୁ, ତାପରେ ସେତିକି ଲାଜ ଫାଜ ବି ନେଇ ଲାଗିଲା।
1: ଗାଁରେ ଟିକେ କହନ୍ତିନି ଏ ବୟସରେ ପାଠ ପଢୁଛୁ କି ତୁଇ, କାଣା କରିବୁ ଏବେ ପାଠ ପଢିଲେ କାଣା ହବା, ଯେ ଏମିତି କିଛି କଥା ଶୁଣି ନାହାନ୍ତି ଆପଣ?
0: କହୁଥିଲେ, ମାତ୍ର ଆମର ପିଲା ଛୁଆମାନେ ବି ଯେତେବେଳେ ପାଠ ପଢିଲେ, ଆଉ ସେମାନେ ବି ଜାଣିଲେ ଯେ ଆମର ମା ବାପା ତ କିଛି ଜାଣବାର ନାହିଁ, ଲେଖି ପଢି ଜାଣବାର ନାହିଁ, ହିସାବ ବି ଜାଣବାର ନାହିଁ। ତାପରେ ପିଲା ମାନେ ବି କହିଲେ ଯେ କରି ପଢ ଶିଖ ବୋଲି କରି, ଆଉ ଭଲ କଥା ବୋଲି କରି ଆମର ଘରେ ବି କହିଲେ, ତାପରେ ଯାଇକରି ଆମେ ଶିଖିଲୁ ପଢିଲୁ।
1: ଗାୟତ୍ରୀ ଭୁଣି ଆଚ୍ଛା, ଘରେ ଆଉ କିଏ କିଏ ଅଛନ୍ତି?
0: ଘରେ ଅଛନ୍ତି ଆମର ସ୍ୱାମୀ ଜୀ, ଆଉ ଦୁଇଟା ଝିଅ ଗୋଟେ।
1: ଆପଣଙ୍କର ପୁଅ ଦୁଇଟା ଝିଅ ଗୋଟିଏ?
0: ଆଜ୍ଞା।
1: ସେମାନଙ୍କୁ ସ୍କୁଲ ଛାଡୁଛନ୍ତି?
0: ଆଜ୍ଞା ଛାଡୁଛି। ପିଲାମାନେ ଏବେ ସ୍କୁଲ ଯାଉଛନ୍ତି ସବୁଦିନ, ଆଉ ଭଲସେ ପଢୁଛନ୍, ଟ୍ୟୁସନ ଯାଉଛନ୍, ସ୍କୁଲ ଯାଉଛନ୍।
1: ଆପଣ କେବେ ବାହାରକୁ ଯାଇଛନ୍ତି କି, କିଛି ନୂଆ ଅନୁଭୂତି ଆପଣଙ୍କର ଅଛି?
0: ନାଇଁ ଆଜ୍ଞା, କେବେ ତ ଯାଇ ନେଇ ଥାଇ, କିନ୍ତୁ ଏଥର ଫାର୍ଷ୍ଟ କରି ଆଜ୍ଞା ମାନେ କହିଲେ ଯେ ତମକୁ କୋରାପୁଟ ଯିବାକୁ ପଡ଼ବା କହିଲା କି, ସେଟା ଆମେ ଗଲୁ ଆଜ୍ଞା। ଗଲା ପରେ ଆମେ ତ ଜାଣି ନେଇ ଥାଇ ଏତେ ସବୁ ବୋଲିକରି, ଆଉ ଗଲା ପରେ ଆମକୁ ଷ୍ଟେଜକୁ ଡାକିଲେ ଆଜ୍ଞା, ମାନେ ଦିଦି ମାନେ ଥିଲେ, ଆହୁରି ଆମକୁ ଫୁଲ ତୋଲା ଦେଲେ, ଆଉ ସାର୍ଟିଫିକେଟ ଦେଲେ, ଆହୁରି ଆମକୁ ଗାମୁଛା ଗୋଟେ ଗୋଟେ ବି ଦେଲେ। ଭଲ ଲାଗିଲା ଆଜ୍ଞା, ଏତେ ଲୋକ ଥିଲେ, ବହୁତ ବହୁତ ଜିଲ୍ଲାରୁ ଆସିଥିଲେ ଲୋକମାନେ, ତାଙ୍କର ଭିତରେ ଆମକୁ ଗୋଟେ ଗୋଟେ ପ୍ରାଇଜ୍ ଦିଆହେଲା, ବହୁତ ଖୁସି ଲାଗିଲା ଆଜ୍ଞା।
1: ମାନେ କୋରାପୁଟରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ଆପଣ ସାମିଲ ହେଲେ?
0: ଆଜ୍ଞା।
1: ଆପଣଙ୍କୁ ସେଠି ସମ୍ମାନିତ କରାହେଲା?
0: ଆଜ୍ଞା।
1: ବହୁତ ଖୁସି ଲାଗିଲା ନା?
0: ଆଜ୍ଞା, ବହୁତ ଖୁସି ଲାଗିଲା, ଭାବି ନେଇ ଥାଏ ନା ସେ ଯେ ଏତେ ବଡ ପ୍ରୋଗ୍ରାମ ହଉଥିବା ବୋଲିକରି, ଆଉ ଗଲା ପରେ ଦେଖିଲି ଏତେ ଲୋକ ଥିଲେ, ସବୁ ଜିଲ୍ଲାରୁ ଆସିଥିଲେ, ସେ ଭିତରେ ଆଜ୍ଞା ସାର୍ ଦିଦି ମାନେ ସବୁ ଥିଲେ, ସେ ଭିତରୁ ଆମକୁ ଡାକିଲେ, ସେ ଉପରେ ଆଉ ଆମକୁ
1: କି ଅନ୍ୟ ଜିଲ୍ଲାକୁ ଗଲେ ଏଇ ପାଠ ପଢା ପାଇଁ ଆପଣ ସମ୍ମାନିତ ହେଲେ, କେବେ ଭାବିଥିଲେ ସ୍ୱପ୍ନରେ ଏମିତି କିଛି ହେବ ବୋଲି?
0: ନାଇଁ ଦିଦି, କେବେ ତ ଆମେ ଭାବି ନେଇ ଥାଏ କେବେ ବି। ମୁଁ
1: ଆଗକୁ ଆପଣ ଭଲଣ୍ଟିୟର ହେବାକୁ ଚାହିଁବେ, ଅନ୍ୟମାନଙ୍କୁ ପଢାଇବା ପାଇଁ ଚାହିଁବେ?
0: ହଁ ଦିଦି, ପଢାଇବାକୁ ଚାହିଁବି।
1: ନିଜେ ଶିକ୍ଷିତ ହେବା ସହିତ ଅନ୍ୟକୁ ମଧ୍ୟ ଶିକ୍ଷିତ କରାଇବାରେ ଆପଣ ସାହାଯ୍ୟ କରିବେ?
0: ଆଜ୍ଞା।
1: ତ ବହୁତ ଭଲ ଲାଗିଲା ଗାୟତ୍ରୀ ଭଉଣୀ ଆପଣଙ୍କ ସହିତ କଥା ହେଇକି। ଯୋଉମାନେ ଆପଣଙ୍କୁ ଶୁଣୁଛନ୍ତି ତାଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ଦେଖନ୍ ଆଜ୍ଞା, ଆଉ ଶିକ୍ଷାର କେବେ ତାର ବୟସ ସୀମା ନେଇ ରହେ, ଯେନ୍ ବୟସରେ ବି ପଢିବାଟା ଶିଖିବାଟା ଗୋଟେ ଦୁନିଆକୁ ଜାଣିବାଟା ଗୋଟେ ଭଲ ଜିନିଷ, ସବୁବେଳେ ପାଠ ନେଇ ପଢିବାଟା ମୂର୍ଖ ସାଙ୍ଗେ ସମାନ, କିଛି ଜାଣି ହିଏ ନାହିଁ, ଦୁନିଆର ହାଲଚାଲ ବିଷୟରେ ବି ଜାଣିନି ହିଏ। ଏବେ ଆମେ ପାଠ ଦୁଇଟା ପଢିଲୁ ବୋଲିକରି ଫୋନ ଆସିଲେ ଫୋନ ବି ଉଠେଇ ଜାଣୁଛୁ, ଅର୍ଜେଣ୍ଟ ସମୟ ମେଡିକାଲ ହଉ, ଅସୁବିଧା ସମୟ ହଉ, ଅର୍ଜେଣ୍ଟ ସମୟରେ ଆମେ କଲ୍ ଜଣକେ ଫୋନ ଫାନ୍ ବି କରିପାରୁଛୁ।
1: ଆପଣଙ୍କ ଭବିଷ୍ୟତ ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଧନ୍ୟବାଦ ଭଉଣୀ। ଶ୍ରୋତା ବନ୍ଧୁ, ଭଉଣୀଙ୍କର ଅନୁଭୂତି ତ ଆମେ ଶୁଣିଲୁ, କେମିତି ନବସାକ୍ଷର ସାଜିଲେ, ନବଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ନିଜକୁ ସାମିଲ କଲେ, ନିଜେ ସାକ୍ଷର ହେବା ସହିତ ବର୍ତ୍ତମାନ ଅନ୍ୟକୁ ସାକ୍ଷରତା ମିଶନରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରିବାକୁ ଯାଉଛନ୍ତି। ଶିକ୍ଷା ଆମ ସମସ୍ତଙ୍କ ମୌଳିକ ଅଧିକାର ଏବଂ ଏହାକୁ ପ୍ରମାଣିତ କରିଛନ୍ତି ଭଉଣୀ ଶ୍ରୀମତୀ ଗାୟତ୍ରୀ ଠାକୁର। ଶ୍ରୋତାବନ୍ଧୁ, ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ ସରକାରଙ୍କର ସମସ୍ତଙ୍କୁ ଶିକ୍ଷିତ କରାଇବା ପାଇଁ। କେବଳ ସରକାର ଚାହିଁଲେ ଏହି କାର୍ଯ୍ୟକ୍ରମଟି ସଫଳ ହେବ ତାହା ନୁହେଁ, ଆମେ ମଧ୍ୟ ଏଥିରେ ନିଜ ସହଯୋଗର ହାତ ବଢ଼େଇବା, ନିଜେ ଶିକ୍ଷିତ ହେବା ସହିତ ଅନ୍ୟକୁ ଶିକ୍ଷିତ ହେବାରେ ସାହାଯ୍ୟ କରିବା। ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମ ପରିସରରୁ ଆମକୁ ଏଇଠି ବିଦାୟ ନେବାକୁ ପଡ଼ିବ। ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଆପଣମାନେ ଶୁଣିବାକୁ ପାଇଲେ। ଶ୍ରୋତାବନ୍ଧୁ, ସାକ୍ଷରତା ସମସ୍ତଙ୍କର ଅଧିକାର, ଏହି ବାର୍ତ୍ତା ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ଥିଲି ମୁଁ ଦୀପ୍ତିମୟ ସିଂ, ନମସ୍କାର।
2: ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏହି ସମୟଟି ଯୁବଶ୍ରୋତାଙ୍କର, ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ

ନମସ୍କାର, ଶୁଭ ସନ୍ଧ୍ୟା। ଆଶ୍ୱିନ ମାସର ଏହି ପବିତ୍ର ଶାରଦୀୟ ସନ୍ଧ୍ୟାରେ ମୁଁ ରଚିତା ମେହେର ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ମନୋରଞ୍ଜନ ଭରା ଆଜିର ମନୋରଞ୍ଜନୀ ସନ୍ଧ୍ୟାକୁ ସ୍ୱାଗତ ଜଣାଉଛି। ଶରତ ଋତୁର ଆଗମନ ସାଙ୍ଗକୁ ଚାରିଆଡ଼େ କାଶତଣ୍ଡି ଫୁଲର ହସ, ଶିଶିର ଭିଜା ଶିଉଳିର ବାସ୍ନା ଆଉ ଆକାଶରେ ନୀଳ ମେଘର ଭେଳା ଆଣିଦେଇଛି ଉତ୍ସବର ଏକ ଅପୂର୍ବ ଶିହରଣ। ଧରାବତରଣ କରିଛନ୍ତି ଜଗତ ଜନନୀ ମା ଦୁର୍ଗା। ଆରମ୍ଭ ହୋଇଯାଇଛି ଆଧ୍ୟାତ୍ମିକ ଚେତନା ଓ ଶକ୍ତି ଆରାଧନାର ମହାପର୍ବ ପବିତ୍ର ନବରାତ୍ରୀ।

ନବରାତ୍ରି କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ହେଉଛି ଆସୁରିକ ଶକ୍ତି ଉପରେ ଦୈବୀ ଶକ୍ତିର, ଅନ୍ଧକାର ଉପରେ ଆଲୋକର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଶାସ୍ତ୍ର ଅନୁସାରେ ଏହି ନଅ ରାତ୍ରି ମଧ୍ୟରେ ମା ଦୁର୍ଗାଙ୍କର ନଅଟି ଦିବ୍ୟ ସ୍ୱରୂପ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳର

ଧାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କୁ ଭକ୍ତିଭାବର ସହ ପୂଜା ଅର୍ଚ୍ଚନା କରାଯାଏ। ମାଙ୍କର ପ୍ରତ୍ୟେକଟି ସ୍ୱରୂପ ମାନବ ସମାଜକୁ ଧୈର୍ଯ୍ୟ, ସାହସ, ତ୍ୟାଗ, କରୁଣା ଏବଂ ନିରନ୍ତର ସାଧନାର ବାର୍ତ୍ତା ପ୍ରଦାନ କରନ୍ତି। ଆମ କଳାହାଣ୍ଡି ମାଟିର ପରମ୍ପରା ତ ଏହି ଶାରଦୀୟ ଋତୁରେ ଆହୁରି ନିଆରା ଓ ମନଲୋଭା ହୋଇଉଠେ। ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପୀଠରୁ ଆରମ୍ଭ କରି ପ୍ରତ୍ୟେକଟି ଗାଁ ଓ ସହରର ପୂଜା ମଣ୍ଡପ ପର୍ଯ୍ୟନ୍ତ ସବୁଠି ଏବେ ଘଣ୍ଟ, ଶଙ୍ଖ, ଢୋଲ ଏବଂ ବୈଦିକ ମନ୍ତ୍ର ଉଚ୍ଚାରଣର ପବିତ୍ର ଝଙ୍କାର ପ୍ରତିଧ୍ୱନିତ ହେଉଛି। ଚାରିଆଡ଼େ ଧୂପ ଦୀପର ସୁବାସ ସହ ଭକ୍ତମାନଙ୍କ ଭିଡ଼ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ତେବେ ଆସନ୍ତୁ ମାଙ୍କ ଚରଣରେ ନିଜକୁ ସମର୍ପଣ କରି ଆଜିର ଏହି ଶାରଦୀୟ ସନ୍ଧ୍ୟାରେ ଶୁଣିବା ଗୋଟିଏ ଭାବପୂର୍ଣ୍ଣ ଭଜନ।

ସଙ୍ଗୀତର ଏହି ପବିତ୍ର ଝଙ୍କାର ପରେ ଆମେ ପୁଣି ଫେରି ଆସିଛୁ ଆମର ଏହି ବିଶେଷ ଆସରକୁ। ତେବେ ଯୁବବନ୍ଧୁ ଆସନ୍ତୁ ଜାଣିବା ମାଙ୍କର ସେହି ନଅଟି କଲ୍ୟାଣମୟ ସ୍ୱରୂପ ବିଷୟରେ ବିବରଣୀ। ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବରେ ଜନ୍ମ ହୋଇଥିଲେ। ଏହି ଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି। ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇ ନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜଦୀପ୍ତ ହୋଇଥାଏ। ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭା ପାଏ। ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ମାଙ୍କୁ ଆରାଧନା କରିଥାନ୍ତି। ଚନ୍ଦ୍ରଘଣ୍ଟା ହେଉଛନ୍ତି ଦେବୀଙ୍କ ତୃତୀୟ ଏବଂ ଉଗ୍ର ରୂପ। ଚନ୍ଦ୍ରଘଣ୍ଟା ଦେବୀ ଦଶଭୁଜା ଏବଂ ବ୍ୟାଘ୍ର କିମ୍ବା ସିଂହ ଉପରେ ବିରାଜମାନ। ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ। ଚତୁର୍ଥ ଦିନର ମାଙ୍କ ସ୍ୱରୂପ ହେଉଛନ୍ତି କୁଷ୍ମାଣ୍ଡା। ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି। ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୁଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ନବରାତ୍ରର ପଞ୍ଚମ ଦିବସରେ ଦେବୀଙ୍କୁ ସ୍କନ୍ଧମାତା ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା କୁହାଯାଏ। ସ୍କନ୍ଧମାତା ଦେବୀ ହେଉଛନ୍ତି ଚତୁର୍ଭୁଜା ଓ ସିଂହ ଉପରେ ବିରାଜମାନ। ଏହି ରୂପରେ ମାତା ପୁତ୍ର ସ୍କନ୍ଧକୁ କୋଳରେ ବସାଇଥାନ୍ତି। ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ସ୍ୱରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ। ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ କାଳରାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ। ଏହି ରୂପରେ ତ୍ରିନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦ୍ଧବ ଉପରେ ଆରୂଢ଼ ହୋଇ ହାତରେ ଲୌହ ଖଡ଼ଗ ଧାରଣ କରିଥାନ୍ତି। ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୁଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୂଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ସିଦ୍ଧିଦାତ୍ରୀଙ୍କ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୁଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ। ନଅ ଦିନର ଏହି ନଅଟି ସ୍ୱରୂପ ଆମକୁ ଶିକ୍ଷା ଦିଏ ଯେ ସାଧନା, ସଂଯମ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ ଜୀବନର ସବୁ ଆସୁରିକ ବାଧା ବିଘ୍ନକୁ ପରାଜିତ କରାଯାଇପାରିବ।

ଯୁବବନ୍ଧୁ, ନବରାତ୍ରିର ପ୍ରକୃତ ତାତ୍ପର୍ଯ୍ୟ କେବଳ ଉପବାସ, ମନ୍ତ୍ର ଜପ କିମ୍ବା ବାହ୍ୟ ଆଡ଼ମ୍ବର ମଧ୍ୟରେ ସୀମିତ ନୁହେଁ। ଆଜିର ଏହି ଆଧୁନିକ ଯୁଗରେ ନବରାତ୍ରି ଆମକୁ ଆତ୍ମସମୀକ୍ଷା କରିବାକୁ ପ୍ରେରଣା ଦେଇଥାଏ। ଆମ ଭିତରେ ଥିବା କ୍ରୋଧ, ଈର୍ଷା, ଅହଙ୍କାର, ଆଳସ୍ୟ ଏବଂ ନକାରାତ୍ମକ ଚିନ୍ତାଧାରା ରୂପୀ ମହିଷାସୁରକୁ ବଦ୍ଧ କରି ନିଜ ଅନ୍ତରର ସକାରାତ୍ମକ ଚେତନାକୁ ଜାଗ୍ରତ କରିବା ହିଁ ପ୍ରକୃତ ଶକ୍ତି ପୂଜା। ଏହା ସହିତ ଏହି ନଅ ଦିନ ଆମକୁ ସମାଜରେ ନାରୀ ଶକ୍ତିର ମର୍ଯ୍ୟାଦା ବିଷୟରେ ଚିନ୍ତନ କରିବାର ସୁଯୋଗ ଦେଇଥାଏ। ଯେଉଁ ସମାଜରେ କନ୍ୟା, ମାତୃଶକ୍ତି ଏବଂ ପ୍ରତ୍ୟେକ ନାରୀଙ୍କୁ ସମ୍ମାନ, ସୁରକ୍ଷା ଓ ଆଗକୁ ବଢ଼ିବାର ସମାନ ସୁଯୋଗ ମିଳିଥାଏ, ସେହି ସମାଜରେ ହିଁ ଦେବୀଙ୍କର ପ୍ରକୃତ ଆଶୀର୍ବାଦ ରହିଥାଏ। ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣ ହିଁ ମା ଜଗତ ଜନନୀଙ୍କ ପ୍ରତି ଆମର ଶ୍ରେଷ୍ଠ ଅର୍ଘ୍ୟ। ଯୁବବନ୍ଧୁ, ଏତଦ୍ ବ୍ୟତୀତ ଗ୍ରାମାଞ୍ଚଳରେ ଚାଷୀ ଭାଇମାନଙ୍କ ପାଇଁ ମଧ୍ୟ ଏହି ସମୟଟି ବେଶ ଉଲ୍ଲାସର। କ୍ଷେତରେ ଧାନର ସବୁଜିମା ଦେଖି ଚାଷୀ ମନରେ ଉତ୍ସାହ ଭରିଯାଏ। ନୂଆ ଆଶା, ନୂଆ ଉଦ୍ୟମ ଓ ସମୃଦ୍ଧିର କାମନା ନେଇ ପ୍ରତ୍ୟେକ ପରିବାର ଏକାଠି ହୋଇ ଏହି ପର୍ବକୁ ପାଳନ କରନ୍ତି, ଯାହା ଆମ ସାମାଜିକ ଭ୍ରାତୃଭାବ ଓ ଏକତାକୁ ଆହୁରି ସୁଦୃଢ଼ କରିଥାଏ।

ଘଣ୍ଟ ଶଙ୍ଖ ଓ କାଶତଣ୍ଡିର ଏହି ପବିତ୍ର ପରିବେଶ ଭିତରେ ନବରାତ୍ରି ଆମ ପାଇଁ ନେଇ ଆସିଛି ଆତ୍ମଶୁଦ୍ଧିର ଏକ ସୁବର୍ଣ୍ଣ ସୁଯୋଗ। ଶୈଳପୁତ୍ରୀଙ୍କ ଠାରୁ ଆରମ୍ଭ କରି ସିଦ୍ଧିଦାତ୍ରୀଙ୍କ ପର୍ଯ୍ୟନ୍ତ ମାଙ୍କର ଏହି ନଅଟି ଅଲୌକିକ ରୂପ ଆମ ଜୀବନରୁ ଅନ୍ଧକାର ଦୂର କରି ନୂଆ ଆଲୋକ ଓ ସମ୍ଭାବନା ଭରିଦେଉ। ମାଙ୍କ ଆଶୀର୍ବାଦରୁ ଆମ କଳାହାଣ୍ଡି ମାଟି ତଥା ସମଗ୍ର ସଂସାରରୁ ଦୁଃଖ କଷ୍ଟ ଦୂର ହୋଇ ସମୃଦ୍ଧି ପ୍ରତିଷ୍ଠିତ ହେଉ ବୋଲି ଆମର କାମନା। ଯୁବବନ୍ଧୁ, ସମୟର ତାଳେ ତାଳେ ଏବେ ବେଳା ହୋଇ ଆସିଛି ଆଜିର ଏହି ସନ୍ଧ୍ୟା ଆସରରୁ ବିଦାୟ ନେବାର। ହେଲେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ସେ ସମ୍ପର୍କରେ ମତାମତ ନିଶ୍ଚୟ ଲେଖି ପଠାଇବେ ବୋଲି ଆମର ଆଶା। ମତାମତ ଲେଖି ଜଣାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣି ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ଜଣାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ଟିପି ରଖନ୍ତୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ମନୋରଞ୍ଜନୀ ସନ୍ଧ୍ୟାରେ ଆପଣଙ୍କ ସାଥିରେ ମୁଁ ଥିଲି ରଚିତା ମେହେର। ପୁଣି କଥାବାର୍ତ୍ତା ହେବା ଯୁବବାଣୀର ଆଉ ଏକ ନୂଆ ଅଧ୍ୟାୟରେ।

ଗୋଟିଏ ନୂଆ ପ୍ରସଙ୍ଗ ଏବଂ କିଛି ସୁମଧୁର ସଙ୍ଗୀତ ସାଥିରେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ନବରାତ୍ରିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆଜି ପାଇଁ ରହୁଛି। ନମସ୍କାର।

ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର୍ ଆପ୍ ଆପ୍ଲିକେସନ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ବାପା ଦିଅ 3000।
2: କାହିଁକି?
1: ମୋର ପକେଟ ମନି।
2: ଆରେ ଏବେ ମାତ୍ର 2000 କ୍ୟାଶ ଅଛି।
1: ଆରେ ବାପା, ବୁଲେଟ ଟ୍ରେନ ଯୁଗରେ ସଗଡ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
1: ତମ ମୋବାଇଲ ଦିଅ,
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
4: ସହଜ ଅଟେ ପ୍ରତିଦିନ ଦେଣ।
5: ତେବେ ଆରମ୍ଭ କରିବା ଇନଭେଷ୍ଟିଂର ପାଠ।

ଆଦିବାସୀ ଗୀତକ୍ରମରେ ଶୁଣିବେ କୋୟା ସମ୍ପ୍ରଦାୟର ଗୀତ। ସନ୍ଧ୍ୟା 6:30 ପରିବେଷଣ କରିବେ ଉଙ୍କା ମାଡ଼କାମି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ 7:25। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ 7:30। 8:00 ଶୁଣିବେ ଚିଠି ପାଇଛୁ କାର୍ଯ୍ୟକ୍ରମ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ 8:15। 8:30 ସ୍ପୋର୍ଟସ୍ କ୍ୟାନ୍, 9:15 ସ୍ପଟ୍ଲାଇଟ୍, 9:30 ଅଖିଳ ଭାରତୀୟ ଇଂରାଜୀ ରୂପକ ଓ 10:00 ଶୁଣିବେ ରବିବାସୀର ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁରେନ୍ଦ୍ରନାଥ ସାହୁ, ବନ୍ଦିତା ରାୟ, ମହମ୍ମଦ ସିକନ୍ଦର ଆଲମ ଏବଂ କେଶବ ଚନ୍ଦ୍ର ରାଉତ। ଚେତନା ଚିନ୍ତନ 6:30। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। 7:25 କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନାରେ ପ୍ରଫୁଲ୍ଲ କୁମାର ମାଝୀ। 7:30 ଶ୍ରୀରାମଚରିତ ମାନସ। ଚାଷର କଥା ପ୍ରଚାର କରିବୁ 7:40। 7:45 ପୁରାତନୀ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ, ଶିଳ୍ପୀ ହେଲେ ସୁରମା। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ପୀଠ ପରିକ୍ରମା, ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। ଏଥିରେ ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରସ୍ତୁତି ମା କଣ୍ଟା ବହୁଶୁଣୀ ପୀଠ, ପ୍ରଯୋଜନା ଅମିତା ଦାସ ଓ ରଞ୍ଜନ କୁମାର ବେହେରା। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁପନ ରଥ। 9:00 ହିନ୍ଦୀ କଥାଚିତ୍ରର ଗୀତ। 9:10 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ, ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 9:45 ଓଡ଼ିଆ କଥାଚିତ୍ରର ଗୀତ, ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ପ୍ରଚାର କରିବୁ ପୂର୍ବାହ୍ନ 10:10। 12:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ, କେତୋଟି ସୁଗମ ସଙ୍ଗୀତ, ପ୍ରଚାର କରିବୁ 12:30। ଶିଳ୍ପୀ ହେଲେ ରୀତା ବିଶ୍ୱାଳ, ଦେବାଶିଷ ମହାପାତ୍ର, ଗୀତାରାଣୀ ଦାସ, ଶେଖର ଚନ୍ଦ୍ର ଘୋଷ ଏବଂ ସୁହାସ ମହାନ୍ତି। ଚାଷର କଥା 1:10। 1:20 ଶୁଣିବେ କାର୍ଯ୍ୟକ୍ରମ ଶକ୍ତି ରୂପା। 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ, ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀରେ ସାହିତ୍ୟାନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। 6:30 କାର୍ଯ୍ୟକ୍ରମ ଯୁବା ଶକ୍ତି, 7:25 ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ। ଏହି ଦୁଇଟି କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଗୀତ ଗଜଲର କାର୍ଯ୍ୟକ୍ରମ 8:00, ଶିଳ୍ପୀ ହେଲେ ରୂପ ଜୋହରୀ। ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମ ସମ୍ବଲପୁରୀ ଗୀତ, 8:15, ଶିଳ୍ପୀ ହେଲେ ଶଙ୍କର ପ୍ରସାଦ ଦତ୍ତ ଓ ନମିତାରାଣୀ ପଟ୍ଟନାୟକ। 8:30 ସ୍ପୋର୍ଟସ୍ କ୍ୟାନ୍, 9:15 ସ୍ପଟ୍ଲାଇଟ୍, 9:30 ପବ୍ଲିକ୍ ସ୍ପିକ୍। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 10:00 ପ୍ରଚାର କରିବୁ ନାଟକ ଦୃଶ୍ୟାନ୍ତର, ରଚନା ବିରଞ୍ଜି ନାରାୟଣ ମୁନ୍, ପ୍ରଯୋଜନା ସଚିତାନନ୍ଦ ମଲ୍ଲିକ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ 10:30 ଶୁଣିବେ ଧନ୍ତୁଦେଇ କୁଲକର୍ଣ୍ଣୀଙ୍କ ଶାସ୍ତ୍ରୀୟ ଗାନ, ଶିଳ୍ପୀ ପରିବେଷଣ କରିବେ ରାଗ ଦେଶ। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ତଥା 1206 kHz, FM ମାଧ୍ୟମରେ 103 MHz ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର୍ ଆପ୍ ଆପ୍ଲିକେସନ୍ ମାଧ୍ୟମରେ।

କାର୍ଯ୍ୟକ୍ରମ ପୀଠ ପରିକ୍ରମା ଶୁଣିପାରୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏହି କ୍ରମରେ ଆସନ୍ତାକାଲି ସୋମବାର 12 ତାରିଖ ଶୁଣିପାରିବେ ଆକାଶବାଣୀ ଜୟପୁର କେନ୍ଦ୍ରର ପ୍ରସ୍ତୁତି ମା' କଣ୍ଟା ବଂଶୁଣୀ ପୀଠ ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା। ମଙ୍ଗଳବାର 13 ତାରିଖ ଆକାଶବାଣୀ କେଉଁଝରର ପ୍ରସ୍ତୁତି ମା' ସିଦ୍ଧକାଳୀ ପ୍ରଯୋଜନା ଜୟରାମ ମୁଣ୍ଡା। 14 ତାରିଖ ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା' ଭଦ୍ରକାଳୀ ପ୍ରଯୋଜନା ଅନନ୍ତ ଚରଣ ଜେନା। 15 ତାରିଖ ଗୁରୁବାର ଆକାଶବାଣୀ ଯୋରନ୍ଦା କେନ୍ଦ୍ରର ପ୍ରସ୍ତୁତି ମା' ହିଙ୍ଗୁଳା ଦେବୀଙ୍କ ପୀଠ ପ୍ରଯୋଜନା ଭାଗୀରଥୀ ମିଶ୍ର। 16 ତାରିଖ ଶୁକ୍ରବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା' ଭଗବତୀ ପ୍ରଯୋଜନା ମୃତ୍ୟୁଞ୍ଜୟ ସାମଲ। 17 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ଝଙ୍କଡ଼ର ମା' ସାରଳା ପ୍ରଯୋଜନା ଲଳିତ କାନୁନଗୋ। 18 ତାରିଖ ରବିବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ମା' କଟକ ଚଣ୍ଡୀ ପ୍ରଯୋଜନା ସୁମିତ୍ରା ମହାପାତ୍ର। 19 ତାରିଖ ସୋମବାର ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରସ୍ତୁତି ମା' ବାଳକୁମାରୀ ପ୍ରଯୋଜନା ଜଗନ୍ନାଥ ସେଠୀ। 20 ତାରିଖ ମଙ୍ଗଳବାର ଆକାଶବାଣୀ ପୁରୀ କେନ୍ଦ୍ରର ପ୍ରସ୍ତୁତି ମା' ବାଟ ମଙ୍ଗଳା ପ୍ରଯୋଜନା ଡକ୍ଟର ତପନେନ୍ଦୁ ଦତ୍ତ। 21 ତାରିଖ ବୁଧବାର ଆକାଶବାଣୀ କଟକ କେନ୍ଦ୍ରର ପ୍ରସ୍ତୁତି ବିଜୟର ପର୍ବ ବିଜୟା ଦଶମୀ ପ୍ରଯୋଜନା ଭାଗୀରଥୀ ମିଶ୍ର। ସୂଚନାଟି ଏତିକିରେ ଶେଷ ହେଲା।

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:00 ଓ ଦିନ 3:30। ଏହି କ୍ରମରେ ଶୁଣିବେ 16 ଶୁକ୍ରବାର ନାଟକ ଦେବୀ ଓ ଦାନବ, ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା ମନୋରଞ୍ଜନ ଦାସ, ଶୁଣିପାରିବେ ରାତି 10:00। 17 ଶନିବାର ଗୀତିନାଟ୍ୟ ମହିଷାସୁରବଦ୍ଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖେଲ ଚନ୍ଦ୍ର ମହାନ୍ତି, ଶୁଣିପାରିବେ ଦିନ 3:30। 18 ରବିବାର ନାଟକ ଦଶପୂଜା, ରଚନା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବେତାର ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର, ଶୁଣିପାରିବେ ଦିନ 3:30। 19 ସୋମବାର ଦିନ 3:30 ଶୁଣିବେ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ସରୋଜ ଚନ୍ଦ୍ର ମୁଲିଆ, ପ୍ରଯୋଜନା ଗୌରବ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। 20 ମଙ୍ଗଳବାର ଦିନ 3:30 ଶୁଣିପାରିବେ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାଏ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ଭୁବନେଶ୍ୱର ମିଶ୍ର। ଶୁଣିଲେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମର ସାରଣୀ।

କୁୟା ଭାଇଭଉଣୀମାନେ କଠିନ ପରିଶ୍ରମ କରି ସେମାନଙ୍କର ଜୀବିକା ଉପାର୍ଜନ କଲେ ମଧ୍ୟ ଚଢ଼ି ଧରିବା ତାଙ୍କ ପାଇଁ ଯେମିତି ଏକ ପ୍ରିୟ ଖେଳ। ଚଢ଼ି ଧରିବା ସମୟରେ ସେମାନେ ଗୀତ ଗାଇଥାନ୍ତି। ସେହି ସମୟରେ ଗାଉଥିବା ଗୀତ ଆସନ୍ତୁ ବର୍ତ୍ତମାନ ଶୁଣିବା। ପରିବେଷଣ କରିଛନ୍ତି ମାଲକାନଗିରି ଜିଲ୍ଲାର ଶିଖିପାଲି ଗ୍ରାମର ଉଙ୍ଗା ମାଡ଼କାମି ଓ ସାଥୀମାନେ।

0: ଆଦିବାସୀ ଗୀତକ୍ରମରେ ପ୍ରଚାର କଲୁ କୋୟା ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଉଙ୍କା ମାଡ଼କାମୀ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଶୁଣିପାରିବେ। ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଶ୍ୱସ୍ତରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ମହିଳାଙ୍କୁ ଜ୍ଞାନ ଆହରଣ ଏବଂ ସୁଯୋଗର ସଦୁପଯୋଗ କରି ସମାଜରେ ବିରାଟ ପରିବର୍ତ୍ତନ ଆଣିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ନବରାତ୍ରିର ପ୍ରଥମ ଦିନରେ ଆଜି ପୂଜା ପାଉଛନ୍ତି ଆଦିଶକ୍ତି ମା ଶୈଳପୁତ୍ରୀ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଶ୍ୱସ୍ତରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଚେନ୍ନାଇରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ନିର୍ମାଣରେ ଆଜିର ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି। ନୂତନ ଚିନ୍ତାଧାରା ଓ ସମାଧାନ କେବଳ ଭାରତକୁ ନୁହେଁ, ବିଶ୍ୱର ଭବିଷ୍ୟତକୁ ନୂତନ ରୂପରେଖ ଦେବ। ଆଜିର ଭାରତ ପାଖରେ ଅସୀମ ସୁଯୋଗ ରହିଛି। ଯୁବପିଢ଼ି ଏହି ବିଶାଳ ସୁଯୋଗର ସଦୁପଯୋଗ କରି ନିଜ ଭବିଷ୍ୟତ ଗଢ଼ିବା ସହିତ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

0: ଦୀପ ଓ ଘଟ ସ୍ଥାପନ ସହ ପୂଜା ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ, ମା ଧାମରାଇ, ସାତ ଭଉଣୀ ଆଦି ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ନବରାତ୍ର ଅବସରରେ ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର କଣ୍ଟିଲସ୍ଥିତ ଶ୍ରୀ ନୀଳ ମାଧବଜୀଙ୍କ ମନ୍ଦିର ଏବଂ ରଣପୁରର ମା ମଣିନାଗ ପୀଠରେ ପୂଜକ ସମାଜ ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ସହ ନବରାତ୍ର ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀ ନୀଳ ମାଧବଜୀଙ୍କ ପାର୍ଶ୍ୱ ଠାକୁରାଣୀ ମା ବିମଳାଙ୍କୁ ଧବଳେଶ୍ୱରୀ ବେଶରେ ସଜ୍ଜିତ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ସମେତ ପୂଜା ମଣ୍ଡପଗୁଡ଼ିକରେ ନବରାତ୍ର ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସୁଉଚ୍ଚ ତୋରଣ, ରଙ୍ଗ ବେରଙ୍ଗ ଆଲୋକମାଳାରେ ପୂଜା ମଣ୍ଡପଗୁଡ଼ିକ ସଜ୍ଜିତ ହୋଇଛି। ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ପୁରୁଣା କଟକର ମା ଭୈରବୀ ପୀଠରେ ଷୋଳ ପୂଜା ଚାଲିଛି। ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଭକ୍ତି ଓ ଉତ୍ସାହର ସହ ଆରମ୍ଭ ହୋଇଛି। ଖଡ଼ିଆଳ ରାଜାପଡ଼ା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ 1954 ମସିହାରୁ ଏଠାରେ ଜଗଜ୍ଜନନୀ ମା ଦୁର୍ଗାଙ୍କର ପୂଜା ହୋଇଆସୁଛି। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତ ଥିଲେ। ଜିଲ୍ଲାର କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ମତ୍ସ୍ୟ ବିଭାଗର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଲିଚି, ଲଙ୍କା, ଫୁଲ ଓ ଆମ୍ବ ଉତ୍ପାଦନ ବୃଦ୍ଧି କରିବା ସହ ବାହାର ରାଜ୍ୟକୁ ରପ୍ତାନୀ ନେଇ ଯୋଜନା ପ୍ରଣୟନ ପାଇଁ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୁଆହରାସ୍ଥିତ କପିଳେଶ୍ୱର ଦେବ ବିଦ୍ୟାପୀଠ ପରିସରରେ ସେବା ସଂକଳ୍ପ ଅଭିଯାନ ଓ ଆସ ଗାଁକୁ ଯିବା ଅଭିଯାନର ମିଳିତ ଉଦ୍ୟମରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାଇ ଭାରତ ବୌଦ୍ଧ ଜିଲ୍ଲା ପକ୍ଷରୁ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଭାଗୃହ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଯୁବ ବିଷୟବସ୍ତୁ ଉପରେ ଉପସ୍ଥିତ ଅତିଥିମାନେ ନିଜର ଅଭିଭାଷଣ ରଖିଥିଲେ। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱସ୍ତରରେ ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ମହିଳାଙ୍କୁ ଜ୍ଞାନ ଆହରଣ ଏବଂ ସୁଯୋଗର ସଦୁପଯୋଗ କରି ସମାଜରେ ବିରାଟ ପରିବର୍ତ୍ତନ ଆଣିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ନବରାତ୍ରିର ପ୍ରଥମ ଦିନରେ ଆଜି ପୂଜା ପାଉଛନ୍ତି ଆଦିଶକ୍ତି ମା ଶୈଳପୁତ୍ରୀ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
3: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଭାରତୀୟ ସଂସ୍କୃତିରେ ରଥ କେବଳ କାଠ ନିର୍ମିତ ଏକ ଯାନ ନୁହେଁ, ବରଂ ଏହା ଦେଶର ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳପିଣ୍ଡ। ଏଠାରେ ଭଗବାନ ମନ୍ଦିର ପରିସୀମା ଭିତରେ ଆବଦ୍ଧ ନ ରହି ବର୍ଷକରେ ଅନ୍ତତଃ ଥରେ ରଥରେ ବସି ନିଜେ ଭକ୍ତଙ୍କ ପାଖକୁ ଆସନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ ଭାରତୀୟ ପରମ୍ପରାରେ ଦେବୀ ମନ୍ଦିରର ରଥଯାତ୍ରା ଅନ୍ୟତମ ବୈଶିଷ୍ଟ୍ୟ। ଆଜି ଦେବୀ ବିରଜାଙ୍କ ରଥଯାତ୍ରା। ଦେବୀ ଆରାଧନାର ମାସ ଆଶ୍ୱିନରେ ଦଶହରା ପର୍ବ ଅବସରରେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଥିବା ଦେବୀଙ୍କ ରଥ ସମ୍ପର୍କରେ ଆସନ୍ତୁ ଜାଣିବା। ଯାଜପୁରର ପବିତ୍ର ବିରଜା କ୍ଷେତ୍ର ଭାରତର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରେ ଅନ୍ୟତମ। ପୀଠର ଅଧିଷ୍ଠାତ୍ରୀ ଦେବୀ ମା ବିରଜା।

0: ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରେ ଓଡ଼ିଶାରେ ମା' ବିରଜା ହେଉଛନ୍ତି ଏକମାତ୍ର ଦେବୀ ଯାହାଙ୍କର ନିଜସ୍ୱ ରଥଯାତ୍ରା ହୋଇଥାଏ। ଦେବୀଙ୍କ ରଥର ନାମ ସିଂହଧ୍ୱଜ। ଗଦାକ୍ଷେତ୍ର, ନାଭିଗୟା ଓ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧ ଏହି ପବିତ୍ର ଭୂମିରେ ପୁରାଣ ଅନୁସାରେ ଦେବୀ ସତୀଙ୍କ ନାଭି ପତିତ ହୋଇଥିଲା। ଏଠାରେ ଶକ୍ତି ପଲ୍ଲବ ତନ୍ତ୍ର ଅନୁସାରେ ମା'ଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମହାଳୟା ପରେ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାରୁ ମହାନବମୀ ପର୍ଯ୍ୟନ୍ତ କ୍ରମାଗତ 9 ଦିନ ଧରି ରଥଯାତ୍ରା ପାଳିତ ହୁଏ। ମନ୍ଦିରର ପ୍ରାତଃକାଳୀନ ନୀତି ସମାପନ ପରେ ପ୍ରତିଷ୍ଠା ମଣ୍ଡପରେ ବୈଦିକ ବିଧି ଅନୁଯାୟୀ ଯଜ୍ଞ ଓ ରଥ ପ୍ରତିଷ୍ଠା ସମ୍ପନ୍ନ କରାଯାଏ। ଏହାପରେ ମା' ବିରଜାଙ୍କ ବିଜେ ପ୍ରତିମାଙ୍କୁ ସୁସଜ୍ଜିତ ସିଂହଧ୍ୱଜ ରଥରେ ବିଜେ କରାଯାଏ। ରଥଟି ମନ୍ଦିର ପରିସରକୁ ପ୍ରତିଦିନ ଥରେ ଲେଖାଏଁ କ୍ରମାଗତ 9 ଦିନ ଧରି ପରିକ୍ରମା କରିଥାଏ। ପ୍ରତିବର୍ଷ ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯାଜପୁର ଆସି ମା'ଙ୍କ ଦର୍ଶନ କରିଥାନ୍ତି। ମା' ବିରଜାଙ୍କ ରଥଯାତ୍ରା ପରି କର୍ଣ୍ଣାଟକର ମହୀଶୂରସ୍ଥିତ ଚାମୁଣ୍ଡେଶ୍ୱରୀ ମନ୍ଦିରରେ ମଧ୍ୟ ଆଶ୍ୱିନ ମାସରେ ରଥଯାତ୍ରା ପରମ୍ପରା ପାଳିତ ହୁଏ। ମହୀଶୂରର ଚାମୁଣ୍ଡି ପାହାଡ଼ ଶିଖରରେ ଥିବା ଦେବୀଙ୍କ ମନ୍ଦିରରେ ଦଶହରା ବା ବିଜୟା ଦଶମୀ ଶେଷ ହେବା ପରେ ଆଶ୍ୱିନ ପୂର୍ଣ୍ଣିମା ସମୟ ପାଖାପାଖି ଶୁଭମୁହୂର୍ତ୍ତରେ ଏହି ରଥଯାତ୍ରା ଆୟୋଜନ କରାଯାଏ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ମହୀଶୂରର ୱାଡେୟାର ରାଜପରିବାର ପ୍ରମୁଖ ଭାବେ ଅଂଶଗ୍ରହଣ କରନ୍ତି। ରଥଟଣା ପୂର୍ବରୁ ସ୍ୱତନ୍ତ୍ର ପୂଜା, ହୋମ, ମନ୍ତୋପୋତ୍ସବ, ଭବନୋତ୍ସବ ଏବଂ ହଂସ ବାହନୋତ୍ସବ ଆଦି ଅନୁଷ୍ଠାନ ସମ୍ପନ୍ନ କରାଯାଏ। ଦେବୀଙ୍କର ଚଳନ୍ତି ପ୍ରତିମା ରଥାରୂଢ଼ ହେଉଥିବା ବେଳେ ପୁଲିସ୍ ପକ୍ଷରୁ ଏହି ଅବସରରେ ତୋପ ସଲାମି ଦିଆଯାଏ ଏବଂ ଡୋଲୁ କୁନିତା ପରି ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥାଏ। ସୂଚନା ଅନୁଯାୟୀ ଚଳିତ ବର୍ଷ ଏହା ଅକ୍ଟୋବର ଶେଷ ସପ୍ତାହରେ ଆୟୋଜିତ ହେବ। ମଧୁରାମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷ କରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା' ମଧୁରାମାଙ୍କ ମନ୍ଦିରରେ ଏହି ରଥଯାତ୍ରା ପ୍ରତିବର୍ଷ ଫାଲ୍ଗୁନ ମାସରେ ବହୁ ଜାକଜମକରେ ପାଳନ କରାଯାଏ। ଏହି 5 ଦିନିଆ ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ, ଯାହାକୁ ଦେଖିଲେ ଯିଏ କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଦିଶକ୍ତିଙ୍କର ଏକ ସ୍ୱରୂପ ମଧୁରାମା ଦେବୀଙ୍କ ରଥଯାତ୍ରାରେ ବ୍ୟବହାର କରାଯାଉଥିବା ରଥକୁ ସ୍ଥାନୀୟ ଭାଷାରେ କୁର୍ଜି ରଥ କୁହାଯାଏ। ଏକ ବିଶାଳ ପିରାମିଡ୍ ବା ମିନାର ପରି ହୋଇଥିବା ଏହି ରଥର ଉଚ୍ଚତା ପ୍ରାୟ 80-120 ଫୁଟ ପର୍ଯ୍ୟନ୍ତ ହୋଇଥାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗର କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ାଯାଏ। ଏହି ବିଶାଳ ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଯାତ୍ରାରେ ଆଖପାଖର ପ୍ରାୟ 10-15ଟି ଗାଁର ଲୋକମାନେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ଏପରି ଆକାଶଛୁଆଁ ରଥଗୁଡ଼ିକୁ ଟାଣିବା ପାଇଁ ଶହ ଶହ ଶାଗୁଆନ ବା ହୋଲିକାର ପ୍ରଜାତିର ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ଦେଶର ଅନ୍ୟତମ ଶକ୍ତିପୀଠ ହେଉଛି ମାଲକାନଗିରି ତଥା ଛତିଶଗଡ଼ର ସୀମା ନିକଟରେ ଅବସ୍ଥିତ ଦାନ୍ତେୱାଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ମା' ଦନ୍ତେଶ୍ୱରୀଙ୍କ ପୀଠ। କିମ୍ବଦନ୍ତୀ ଅନୁଯାୟୀ ମା' ସତୀଙ୍କ ଦାନ୍ତର ଅଂଶ ଏଠାରେ ପଡ଼ିଥିଲା। ନବରାତ୍ରିର 5ମ ଦିନରେ ବସ୍ତର ରାଜା ମା'ଙ୍କ ଆଜ୍ଞାମାଳ ଚନ୍ଦନରୂପୀ ଯନ୍ତ୍ର ସହ ମନ୍ଦିରକୁ ଦଶହରା ଯାତ୍ରା କରିବା ପାଇଁ ଅନୁମତି ଲାଗି ଜଣାଇଥାନ୍ତି। ସେଠାରେ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରଥକୁ ପୂଜା କରି ମା' ଦନ୍ତେଶ୍ୱରୀଙ୍କ ଦଶହରା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥକୁ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀମାନେ ମୁଣ୍ଡରେ ପଗଡ଼ି ବାନ୍ଧି ଟାଣିଥାନ୍ତି। ମା' ଦନ୍ତେଶ୍ୱରୀ ଆଦିବାସୀ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ଏହି ରଥଯାତ୍ରାରେ ଆଦିବାସୀମାନଙ୍କ ପରମ୍ପରାରେ ରୀତିନୀତି କରାଯାଏ। ଏହା ପୃଥିବୀର ସବୁଠାରୁ ଦୀର୍ଘ ସମୟ 75 ଦିନ ଧରି ଚାଲୁଥିବା ଦଶହରା ଉତ୍ସବ। ଏଥିରେ କାଛନଗୁଡ଼ି ପୂଜା ଏବଂ ମୁରିଆ ଦରବାର ପରି ଅନନ୍ୟ ଆଦିବାସୀ ରୀତିନୀତି ଦେଖିବାକୁ ମିଳେ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ, ଆକାଶବାଣୀ କଟକ।
0: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ବିଶ୍ୱସ୍ତରରେ

0: ଡିସେମ୍ବର 14-19 ତାରିଖ ଭିତରେ ପରୀକ୍ଷା ହେବା ବୋଲି ଏନ୍ଟିଏ ତରଫରୁ ବିଜ୍ଞପ୍ତି ବାହାରିଛି। ଇ ବାବଦେ ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବସାଇଟ୍ UGCNET.NTA.NIC.IN ଥି ଅତକା ସୂଚନା ପାଇପାରିବେ। ପାରାଦୀପ ବନ୍ଦର ପ୍ରାଧିକରଣ ପିପିଏ ଅଧୀନ ଥିବାର ମେକାନାଇଜଡ୍ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଗଲାକାଲ ଗୋଟେ ଦିନେ ସର୍ବାଧିକ 1,40,022 ମେଟ୍ରିକ୍ ଟନ୍ କୋଇଲା ଲୋଡିଂ କରିକିରି ନୂଆ ରେକର୍ଡ କରିଛି। ଏ ନୂଆ ରେକର୍ଡ ଆଘର ରେକର୍ଡ ଠାନୁ 2,522 ମେଟ୍ରିକ୍ ଟନ୍ ଅତକାଏ, ଯେନ୍ଟା ବନ୍ଦରର ମାଲ ପରିଚାଳନା ଦକ୍ଷତା ଆଉ କାର୍ଯ୍ୟକ୍ଷମତା ଉନ୍ନତିକେ ପ୍ରତିଫଳିତ କରୁଛି। ଶ୍ରୀକ୍ଷେତ୍ର ପୁରୀନ ଦୁର୍ଗା ମାଧବ ଉପାସନାଥି ଆଜିଠାନୁ 8 ଦିନ ତକ ଗୁପ୍ତ ଗୁଣ୍ଡିଚା ଯାତ୍ରା ମୁଲହିଛି। ଶ୍ରୀଜଗନ୍ନାଥ ଯାତ୍ରା ଥି ମା ମହାଲକ୍ଷ୍ମୀ ସ୍ୱରୂପା ମା ଦୁର୍ଗାଙ୍କୁ ସାଙ୍ଗେ ନେଇକିରି ଦୋଳମଣ୍ଡପ ସାଇନଥିବାର ନାରାୟଣୀ ମନ୍ଦିରକେ ବିଜେ କରିଛନ୍। ଦଶରା ମାସେ ସୁଲଭ ପୂଜା ସମ୍ୟାଥି ପହିଲା 8 ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସର ନଥିବାର ମା ବିମଳାଙ୍କର ମନ୍ଦିର ଜଗମୋହନ ପୂଜା ପାଉଥିବାର ବେଳେ ଶେଷ 8 ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକେ ବିଜେ କରସନ୍। ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଇତାର ପୌରାଣିକ ମାନ୍ୟତା ରହିଛେ। ଆଜି ସକାଳ ଧୂପ ନୀତି ଶେଷ ହେବାର ଉତ୍ତରୁ ମହାପ୍ରଭୁଙ୍କର ଯାତ୍ରା ମୂଲ ହୋଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନିକ ଜୀବନଥି 25 ବର୍ଷ ପୁରା କରିଛନ୍। ଜନସେବାନୁ ଦେଶ ସେବା ମନ୍ତ୍ରକେ ଆଧାର କରିକରି ତାଙ୍କର ଜୟଯାତ୍ରା ଜାରି ରହିଛେ। ସେବା ଆଉ ସୁଶାସନର ଏଇ ଦୃଷ୍ଟିକୋଣକେ ନେଇକରି 2047 ତକ ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗେ ସରକାର ଲଗାୟତ କାମ କରୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଜରିଏ ଏଇ ଚେଷ୍ଟା ଜନଜୀବନଥି ପରିବର୍ତ୍ତନ ଆଣିଛେ। ଆମର ଏଇ ଖାସ ଶୃଙ୍ଖଳାତି ଆୟ ଜାନ୍ମା ବନ୍ଦେ ଭାରତ ବାବଦେ।
1: ଭାରତୀୟ ରେଲର ଆଧୁନିକୀକରଣ ଆଉ ଯାତ୍ରୀ ସେବା ଥି ନୂଆ ଅଧ୍ୟାୟ ଯୋଡ଼ିଛେ ବନ୍ଦେ ଭାରତ ଏକ୍ସପ୍ରେସ୍। ଦ୍ରୁତ ଗତି, ଆଧୁନିକ ପ୍ରଯୁକ୍ତି ଆଉ ଉନ୍ନତ ଯାତ୍ରୀ ସୁବିଧାକେ ନେଇକରି ଟ୍ରେନ୍ ଦେଶର ରେଲ ଯାତ୍ରାର ଚିତ୍ରକେ ବଦଲାବାର୍ତ୍ତି ସାହାଯ୍ୟ କରିଛେ। ଓଡ଼ିଶାର ଭିନ୍ ଭିନ୍ ପ୍ରମୁଖ ସହରକେ ଜଲ୍ଦି ଆଧୁନିକ ଆଉ ସୁବିଧାଜନକ ରେଲ ଯାତ୍ରାର ଅନୁଭୂତି ଦେବାର୍ଥି ଏ ଟ୍ରେନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର ଆଉ ଅଲଗା ଅଞ୍ଚଳର ଯାତ୍ରୀମାନଙ୍କ ଲାଗି ଦ୍ରୁତ ରେଲ ସଂଯୋଗର ସୁଯୋଗ ବଢ଼ିଛେ। ପୁରୀ ବାଗିର ଧାର୍ମିକ ପର୍ଯ୍ୟଟନସ୍ଥଳୀକେ ଦ୍ରୁତ ରେଲ ସଂଯୋଗ ମିଳିବାରୁ ପର୍ଯ୍ୟଟକ ଆଉ ତୀର୍ଥଯାତ୍ରୀମାନଙ୍କର ଯା ଆସ ସୁବିଧାଜନକ ହୋଇଛି। ଏ ବାବଦେ ଆମର ପୁରୀ ସମ୍ବାଦଦାତା ଅତକା ସୂଚନା ଦେଇକରି କହିଛନ୍,
2: ବନ୍ଦେ ଭାରତ ଭଳି ରେଳ ଚଳାଚଳ ଯାତ୍ରୀମାନଙ୍କ ପାଇଁ ବେଶ ଉପାଦାୟ ହୋଇପାରିଅଛି। ତେବେ ଓଡ଼ିଶାରେ 6 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିବା ବେଳେ ପୁରୀରୁ 2 ଟ୍ରେନ୍ ପ୍ରତ୍ୟହ ଯାତ୍ରା କରୁଅଛି। ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସାଙ୍ଗକୁ ସାଧାରଣ ଏକ୍ସପ୍ରେସ୍ ଟ୍ରେନ୍ ତୁଳନାରେ ବ୍ୟବସ୍ଥିତ ଭାବେ ଶୀଘ୍ର ତଥା ସମୟ ଅନୁସାରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବାରୁ ବନ୍ଦେ ଭାରତ ଟ୍ରେନ୍ ଯାତ୍ରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏନେଇ ଯାତ୍ରୀ ବିଶ୍ୱରଞ୍ଜନ ପତିଙ୍କ ସହ ଯାତ୍ରା ସମ୍ପର୍କରେ ଅଧିକ ଆଲୋଚନା କରିବା।
3: ମୁଁ ଯେତେବେଳେ ବନ୍ଦେ ଭାରତରେ ହାଉଡ଼ାରୁ ପୁରୀ ଆସିଲି, ମୋତେ ଅତ୍ୟନ୍ତ ଆରାମ ଦାୟକ ଯେଉଁଟା କହନ୍ତି ମୁଁ ସେଇଟା ଅନୁଭବ କଲି। ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଏଇ ଯେଉଁ ପରିକଳ୍ପନା ବା ଏଇ ଯେଉଁ ଯୋଜନା ସମଗ୍ର ଭାରତବର୍ଷ ପାଇଁ ଲୋକମାନଙ୍କର, ସାଧାରଣ ଜନତାଙ୍କର ହେଉ ଅଥବା ବହୁତ ଧନୀ ଲୋକଙ୍କ ପାଇଁକି ହେଉ ବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ହେଉ ନା କାହିଁକି, ଯେଉଁ ସୁବିଧା କରିଛନ୍ତି ବିଶେଷ କରି ଗମନାଗମନ କ୍ଷେତ୍ରରେ, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।
2: ଓଡ଼ିଶାରେ ଏହି ଟ୍ରେନ୍ର ଅଧିକ ସଂଖ୍ୟା ବୃଦ୍ଧି ପର୍ଯ୍ୟଟନ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି।
1: ବନ୍ଦେ ଭାରତ ଖାଲି ଗୋଟିଏ ଦ୍ରୁତ ରେଲ ଯାତ୍ରାର ମାଧ୍ୟମ ନୁହେଁ, ଏଇଟା ଓଡ଼ିଶାର ଯା ଆସ ପର୍ଯ୍ୟଟନ ଆଉ ଅର୍ଥନୈତିକ ସଂଯୋଗକେ ଆହୁରି ମଜବୁତ କରିବାର ଗୋଟିଏ ନୂଆ ସମ୍ଭାବନା ଆଏ। ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ମୁଁ ସୁପ୍ରୀତି ମିଶ୍ର।
0: ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନୁ ଆଜି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଆଘର କେନ୍ଦ୍ରମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତ ଥିଲେ। ବୈଠକଟି ଜିଲ୍ଲାର କୃଷି, ଉଦ୍ୟାନ କୃଷି ଆଉ ମତ୍ସ୍ୟ ବିଭାଗର ସମୀକ୍ଷା କରାଯାଇଛି। ଜିଲ୍ଲାନ ଉତ୍ପାଦନ ହେଉଥିବା ଲିଚୁ, ମିର୍ଚା, ଫୁଲ ଆର୍ ଆମ୍ର ଉତ୍ପାଦନ ବଢ଼ାବାର ସହିତ ବାହାର ରାଜ୍ୟକେ ରପ୍ତାନୀ ଉପରେ ନୂଆ ଯୋଜନା ଲାଗୁ କରିବାର ଲାଗି ବୈଠକଟି ଆଲୋଚନା ହୋଇଛି। ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟ୍ଠାରେ ମାଇ ଭାରତ ତରଫରୁ ବନ୍ଦେ ମାତରମ୍ କ୍ୟାମ୍ପର ଉଦ୍ଘାଟନ ହୋଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇକରି ଏକ ଭାରତ ଶ୍ରେଷ୍ଠ ଭାରତ ଆଉ ବିକଶିତ ଭାରତ 2047 ବାବଦେ ଆଲୋଚନା କରିଥିଲେ। ଯୁବପିଢ଼ିଙ୍କ ଭିତରେ ଜାତୀୟ ଏକତା, ଦେଶପ୍ରେମ, ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଆଦାନ ପ୍ରଦାନ ଆଉ ନେତୃତ୍ୱ ଦକ୍ଷତାର ବିକାଶ ଲାଗି ବକ୍ତାମାନେ ଜୋର ଦେଇଥିଲେ। ପାଣିପାଗ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଆଇବା ମଙ୍ଗଳବାର ତକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିଶ୍ୱରେ ସୃଷ୍ଟି ହେଉଥିବା ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବବର୍ଗଙ୍କ ନିକଟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ଚେନ୍ନାଇରେ 13,000 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସାମୁଦ୍ରିକ ନୌ ଅଭ୍ୟାସ କଙ୍କଣ ପାଇଁ ବ୍ରିଟେନ୍ ପହଞ୍ଚିଲା ଭାରତୀୟ ଜାହାଜ ଆଇଏନ୍ଏସ୍ ତ୍ରିଶୂଳ। ପୂର୍ବ ଆଫ୍ରିକାରେ ଡଙ୍ଗାବୁଡ଼ି, 15 ଶିଶୁଙ୍କ ସମେତ 109 ଜଣ ମୃତ ଏବଂ ଆନ୍ତର୍ଜାତିକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଉଦୟବୀର ସିନ୍ଧୁଙ୍କୁ ସ୍ୱର୍ଣ୍ଣ ପଦକ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ଭାରତର ଯୁବବର୍ଗଙ୍କ ନିକଟରେ ପ୍ରତିଭା ଏବଂ ଦକ୍ଷତା ରହିଛି। ସମଗ୍ର ବିଶ୍ୱ ଭାରତର ଯୁବବର୍ଗଙ୍କ ପ୍ରତି ସମସ୍ୟାର ସମାଧାନ ପାଇଁ ସେମାନଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ଲାଗି ଯୁବବର୍ଗ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିନିମନ୍ତେ ଭାରତ ଯୁବବର୍ଗଙ୍କୁ ବ୍ୟାପକ ସୁଯୋଗ ପ୍ରଦାନ କରିଛି ଏବଂ ରାଷ୍ଟ୍ରର ବିକାଶ ନିମନ୍ତେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବା ଲାଗି ଆହ୍ୱାନ ଦେଇଛି। ଯୁବବର୍ଗଙ୍କ ଦ୍ୱାରା ବିକଶିତ ସମାଧାନର ପନ୍ଥା ଏବଂ ନବସୃଜନମୂଳକ ଚିନ୍ତାଧାରା କେବଳ ଭାରତର ଭବିଷ୍ୟତ

0: କରିବ ତାହା ନୁହେଁ, ବରଂ ବିଶ୍ୱର ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଚେନ୍ନାଇଠାରେ ଜୟଗୋପାଳ ଗରୋଡିଆ ହିନ୍ଦୁ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ଏହା କହିଛନ୍ତି।
1: ବିକଶିତ ଭାରତ କେ ଲିଏ ଜୋ ନୟେ ଆଇଡିଆ ଚାହିଏ, ଜୋ ନୟେ ସଲ୍ୟୁସନ୍ସ ଚାହିଏ, ଉନସେ ଭାରତ ହି ନହିଁ ବିଶ୍ୱ କା ଭବିଷ୍ୟ ଭି ତୟ ହୋଗା। ଆଜ କମ୍ପୋନେଣ୍ଟ ସେ ଟେକ୍ନୋଲୋଜି और फिनिश प्रोडक्ट्स का हर राज्य में केंद्र सरकार प्रोडक्ट चेन को मजबूत कर रही है और इन्हीं कोशिशों का परिणाम है आज हम दुनिया के सेकंड लार्जेस्ट मोबाइल मैन्युफैक्चरर है। 2014 से अब तक हमारे इलेक्ट्रॉनिक्स एक्सपोर्ट 11 टाइम्स बढ़े हैं, हमारे डिफेंस एक्सपोर्ट 50 टाइम्स बढ़े हैं और हमारे इंजीनियरिंग एक्सपोर्ट ने भी नया रिकॉर्ड बनाया है।
0: ଭାରତର ନିର୍ମାଣକାରୀ ଅଭିବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଏହି କ୍ଷେତ୍ରକୁ ବ୍ୟାପକ କରାଯିବା ଦ୍ୱାରା ଯୁବବର୍ଗଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଭାରତର ପ୍ରତିରକ୍ଷା ରପ୍ତାନୀ ପରିମାଣ 50 ଗୁଣ ବୃଦ୍ଧି ପାଇଛି। ସେହିପରି ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନୀ ପରିମାଣ ନୂତନ ରେକର୍ଡ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ନିର୍ମାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। 2014 ମସିହା ପରଠାରୁ ଭାରତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନୀ ପରିମାଣ 11 ଗୁଣ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇସ୍ଥିତ ଆଇଆଇଟି ମାଡ୍ରାସ୍ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାମିଲନାଡୁରେ 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପ ମଧ୍ୟରେ ସଡ଼କ ଏବଂ ରେଳ ପରିବହନ, ବନ୍ଦର ଭିତ୍ତିଭୂମି, ପେଟ୍ରୋଲିୟମ୍ ଏବଂ ବିଜ୍ଞାନ ଗବେଷଣା ପ୍ରକଳ୍ପ ଆଦି ରହିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଯୋଗାଯୋଗ, ଶିଳ୍ପ ଓ ବାଣିଜ୍ୟର ସୁଦୃଢ଼ୀକରଣ, ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ପ୍ରକଳ୍ପ ଦ୍ୱାରା ଦୈନିକ ଯାତ୍ରା ସହଜ ହେବା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧି ଏବଂ ଆର୍ ଜୟଲଳିତାଙ୍କ ସହିତ ପୂର୍ବରୁ ହୋଇଥିବା କଥାବାର୍ତ୍ତାକୁ ମନେପକାଇ ଶ୍ରୀ ମୋଦି କହିଛନ୍ତି, ସରକାରରେ ପରିବର୍ତ୍ତନ ସତ୍ତ୍ୱେ ତାମିଲନାଡୁର ବିକାଶ ଏବଂ ତାମିଲବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଅପରିବର୍ତ୍ତିତ ରହିଛି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ସହଯୋଗକ୍ରମେ ସେଠାରେ ବିକାଶ ଯାତ୍ରା ଜାରି ରହିବ। ପ୍ରଧାନମନ୍ତ୍ରୀ ତାମିଲବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦି ଆଇଆଇଟି ମାଡ୍ରାସ୍ଠାରେ ସୁଧା ଗୋପାଳନ୍ କ୍ରିଷ୍ଣନ୍ ବ୍ରେନ୍ ସେଣ୍ଟରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ 100ରୁ ଉର୍ଦ୍ଧ୍ୱ ମାନବ ମସ୍ତିଷ୍କକୁ ବିଜ୍ଞାନଗତ ମ୍ୟାପିଂ କରାଯିବାର ବ୍ୟବସ୍ଥା ରହିଛି। ସେଠାରେ ଭ୍ରୂଣରୁ ବୃଦ୍ଧସ୍ତର ପର୍ଯ୍ୟନ୍ତ ସମୁଦାୟ ମଣିଷର ଜୀବନକାଳ ଉପରେ ଗବେଷଣା କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀ 4,900 କୋଟି ଟଙ୍କା ବ୍ୟୟରେ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପୁର୍ଣ୍ଣାମାଲି ଭାଦାପାଲାନୀ ଉଦ୍ଘାଟନ କରିଥିଲେ। ଶ୍ରୀ ମୋଦି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମିଳିତ ଭାବେ ନୂତନ ମେଟ୍ରୋ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଟ୍ରେନ୍ରେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଉପନିବେଶବାଦ ମାନସିକତାରୁ ମୁକ୍ତି ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଆଧୁନିକ ଭାରତର ଇତିହାସ ଦୀର୍ଘ 200 ବର୍ଷ ଧରି ବ୍ରିଟିଶ ଉପନିବେଶବାଦ ଏବଂ ସ୍ୱାଧୀନତା ପରେ ଦଶନ୍ଧି ସହ ସମ୍ପୃକ୍ତ। ଗତ କିଛି ବର୍ଷ ଧରି ସରକାର ଉପନିବେଶବାଦରୁ ମୁକ୍ତ ହେବା ଲାଗି ପ୍ରୟାସ ଜାରି ରଖିଛି। 2022 ମସିହାରେ 76ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଆଗାମୀ 25 ବର୍ଷ ନିମନ୍ତେ 5ଟି ପ୍ରତିଜ୍ଞା ପଞ୍ଚପ୍ରାଣ ପାଇଁ ଆହ୍ୱାନ ଦେଇଥିଲେ। ପ୍ରତ୍ୟେକ ନାଗରିକ ତାଙ୍କ ଅନ୍ତଃକରଣରୁ ଉପନିବେଶବାଦ ମନୋଭାବକୁ ବହିଷ୍କାର କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଅଗଲେ 25 ବର୍ଷ ହମାରେ ଦେଶ କେ ଲିଏ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। 130 କରୋଡ଼ ଦେଶବାସୀଙ୍କ କେ ସାମର୍ଥ୍ୟ କା ସ୍ମରଣ କରତା ହୁଁ, ଉନକେ ସଂକଳ୍ପ କି ଅନୁଭୂତି କରତା ହୁଁ, ତବ ସାଥିଓ ମୁଝେ ଲଗତା ହୈ आने वाले 25 साल के लिए हमें उस पंच प्राण पर अपनी शक्ति को केंद्रित करनी होगी, अपने संकल्पों को केंद्रित करना होगा, अपने सामर्थ्य को केंद्रित करना होगा और हमें
0: ଦେଶକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ନିମନ୍ତେ ଏବଂ ଉପନିବେଶବାଦ ଚିନ୍ତାଧାରାରୁ ମୁକ୍ତି ନିମନ୍ତେ ସରକାର ବିଭିନ୍ନ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଐତିହାସିକ ରାଜପଥର ନାମ କର୍ତ୍ତ

ଆସୁଥିବା ପଥନାମରେ ନାମିତ କରାଯାଇଛି। 2022 ମସିହାରେ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରିଥିଲେ। ସେହିପରି କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ବଦଳରେ ଇଣ୍ଡିଆ ଗେଟ୍ ନିକଟରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। 2017-18 ଆର୍ଥିକ ବର୍ଷ ପରଠାରୁ ସରକାର ରେଳ ବଜେଟ୍କୁ କେନ୍ଦ୍ର ବଜେଟ୍ ସହ ମିଶ୍ରଣ କରିଥିଲେ। ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସାମୁଦ୍ରିକ ନୌଅଭ୍ୟାସ କୋଙ୍କଣ 26 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ନୌଜାହାଜ ଆଇଏନ୍ଏସ୍ ତ୍ରିଶୁଳ ବ୍ରିଟେନ୍ର ପ୍ଲେମାଉଥ୍ରେ ପହଞ୍ଚିଛି। ଏହି ଅଭ୍ୟାସ କାର୍ଯ୍ୟକ୍ରମ

0: ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଏହାଦ୍ୱାରା ଦୁଇ ନୌସେନା ମଧ୍ୟରେ ପାରସ୍କରିକ ସହଯୋଗ ଏବଂ ଆନ୍ତଃ କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ। ଭାରତ ବ୍ରିଟେନ୍ 2035ରେ ବ୍ୟାପକ ରଣନୀତିକ ସହଭାଗିତାକୁ ଏହା ସୁଦୃଢ଼ କରିବ। ଏହି ଅଭ୍ୟାସ ଦ୍ୱାରା ଭାରତ ବ୍ରିଟେନ୍ ମଧ୍ୟରେ ସୁରକ୍ଷିତ ମୁକ୍ତ ଓ ଅବାଧ ସାମୁଦ୍ରିକ ପରିସ୍ଥିତି ସୃଷ୍ଟି ହୋଇପାରିବ। ପୂର୍ବ ଆଫ୍ରିକାର ଜିବୋଟି ଉପକୂଳରେ ଏକ ଡଙ୍ଗାବୁଡ଼ି ଘଟଣାରେ 15 ଜଣ ଶିଶୁଙ୍କ ସମେତ 109 ଜଣଙ୍କର ମୃତ୍ୟୁ ଘଟିଥିବା ଆନ୍ତର୍ଜାତିକ ପ୍ରବାସନ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। 305 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗାଟି ଜିବୋଟିରୁ ୟେମେନ୍ ଅଭିମୁଖେ ଯାତ୍ରା କରୁଥିଲା। ଗତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ 52 ଜଣ ପୁରୁଷ, 42 ଜଣ ମହିଳା ଏବଂ 15 ଜଣ ଶିଶୁ ଥିବା ଜଣାପଡ଼ିଛି। 116 ଜଣ ଏପର୍ଯ୍ୟନ୍ତ ନିଖୋଜ ଥିବା ସୂଚନା ମିଳିଛି। ଇଜିପ୍ଟର କାଇରୋଠାରେ ଚାଲିଥିବା ଆନ୍ତର୍ଜାତିକ ବନ୍ଧୁକ ଚାଳନା କ୍ରୀଡ଼ାସଂଘ ବିଶ୍ୱକପ୍ ରାଇଫଲ ଓ ପିସ୍ତଲ ପ୍ରତିଯୋଗିତାରେ ପୁରୁଷ 10 ମିଟର ଏୟାର ପିସ୍ତଲରେ ଭାରତର ଉଦୟବୀର ସିନ୍ଧୁ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି। 24 ବର୍ଷୀୟ ବନ୍ଧୁକ ଚାଳକ ସିନ୍ଧୁ ଜର୍ମାନୀର ପ୍ରତିଯୋଗୀ ଖ୍ରୀଷ୍ଟିଆନ୍ ରେସ୍ଙ୍କୁ 0.5 ପଏଣ୍ଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଇନ୍ଦୋରର ହଲକର ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି20 ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଜାରି ରହିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। 5ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 6 ୱିକେଟ୍ରେ ପରାସ୍ତ କରିଥିବାବେଳେ ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ବିଜୟୀ ହୋଇଥିଲା। ନେପାଳର ବୁଢ଼ୀ ଗଣ୍ଡକ ନଦୀରେ ପୁଣି ବନ୍ୟା ଆସିଛି। ବନ୍ୟାରେ କେତେକ ବାସଗୃହ ପୋଲ ଭାସିଯିବା ସହ ଗୋରଖ ଜିଲ୍ଲାର ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପରେ ପ୍ରାୟ 50 ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ଭୋର ପ୍ରାୟ 4 ସମୟରେ ବନ୍ୟା ଆସିଥିଲା। ଏବେ ସୁଦ୍ଧା ପ୍ରାୟ 10 ଜଣ ଲୋକ ନିଖୋଜ ଥିବା ଜଣାପଡ଼ିଛି। ନେପାଳ ସେନା କର୍ମଚାରୀ ଏବଂ ଅନ୍ୟ ନିରାପତ୍ତା ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନାକ୍ଚେତ୍ ଏବଂ ଫିଲ୍ମ ବଜାରକୁ ସଂଯୋଗ କରୁଥିବା ଏକ ପୋଲ ବନ୍ୟାରେ ଭାସିଯାଇଥିବା ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱରେ ସୃଷ୍ଟି ହେଉଥିବା ନୂତନ ଆହ୍ୱାନର ମୁକାବିଲା ପାଇଁ ଭାରତର ଯୁବବର୍ଗଙ୍କ ନିକଟରେ ଦକ୍ଷତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ଚେନ୍ନାଇରେ 13,000 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସାମୁଦ୍ରିକ ନୌଅଭ୍ୟାସ କୋଙ୍କଣ ପାଇଁ ବ୍ରିଟେନ୍ ପହଞ୍ଚିଲା ଭାରତୀୟ ଜାହାଜ ଆଇଏନ୍ଏସ୍ ତ୍ରିଶୂଳ। ପୂର୍ବ ଆଫ୍ରିକାରେ ଡଙ୍ଗାବୁଡ଼ି, 15 ଶିଶୁଙ୍କ ସମେତ 109 ଜଣ ମୃତ ଏବଂ ଆନ୍ତର୍ଜାତିକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଉଦୟବୀର ସିନ୍ଧୁଙ୍କୁ ସ୍ୱର୍ଣ୍ଣପଦକ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବରିଷ୍ଠ ନାଗରିକମାନଙ୍କର ମଞ୍ଚିବାର ଅଧିକାର ଆଇନ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ନାଗରିକମାନେ ସମ୍ମାନ ସହ ବଞ୍ଚିବା ଅଧିକାର 2007 ଲାଗୁ ହୋଇଛି। ବରିଷ୍ଠ ନାଗରିକଙ୍କ ସୁପରିଚାଳନା ଏବଂ ଭରଣ ପୋଷଣ ପାଇଁ ଅନେକ ଆଇନ ରହିଛି। ଏହିସବୁ ଆଇନ ବଳରେ ସେମାନେ ଜୀବନର ଶେଷ ସମୟ ଶାନ୍ତିରେ ବଞ୍ଚିବା ଦ୍ୱାରା ଜୀବନ ସଫଳ ହେବ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ନବନୀତା ଦାସ କହିଛନ୍ତି,
3: ବରିଷ୍ଠ ନାଗରିକଙ୍କୁ ତାଙ୍କର ବଞ୍ଚିବା ଅବସ୍ଥାରେ ଏବଂ ଦେହାନ୍ତ ପରେ ମଧ୍ୟ ବିଭିନ୍ନ ପ୍ରକାର ତାଙ୍କର ଆଇନଗତ ତାଙ୍କର ଅଧିକାର ରହିଛି। ତେଣୁ ଏଥିପାଇଁ ଯେଉଁମାନେ ଭରଣ ପୋଷଣର ଅଭାବ ଯୋଗୁଁ ତାଙ୍କୁ ଭଲରେ ଟ୍ରିଟମେଣ୍ଟ ତାଙ୍କୁ ମିଳୁନାହିଁ ଘରମାନଙ୍କରେ, ଆପଣଙ୍କର ବରିଷ୍ଠ ନାଗରିକ ଆଇନ ଯୋଉଟା 2007 ଆସିଲା ସେଇଥିରେ ସେମାନେ ଚାହିଁଲେ ମକଦ୍ଦମା ଆସିକି ଦାଖଲ କରିପାରିବେ। ଯୋଉ ସିନିୟର ସିଟିଜେନ୍ଙ୍କ ପାଇଁ ନାଲସା ସିନିୟର ସିଟିଜେନ୍ ସ୍କିମ୍ ଅଛି 2017 ସ୍କିମ୍, ସେମାନେ ଚାହିଁଲେ ଫ୍ରି ଲିଗାଲ ଏଡ୍ ପାଇଁ ଆମର ପ୍ୟାନେଲ ଓକିଲ ମଧ୍ୟ ଆମେ ଦେଇପାରିବା।
2: ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରେରଣା ଆବଶ୍ୟକ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ପ୍ରଶାସନିକ ଅଧିକାରୀମାନେ ନିଜ ସମୟ ଦେଖି ବିଦ୍ୟାଳୟରେ ଶିକ୍ଷାଦାନ କରିବେ, ବିଦ୍ୟାର୍ଥୀମାନେ ଏଥିରେ ଅନୁପ୍ରାଣିତ ହେବା ସହ ନିଜ ଜୀବନର ଲକ୍ଷ୍ୟ ପ୍ରତି ଆଗକୁ ବଢ଼ିବେ, ସେମାନେ ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିବା ସାଙ୍ଗକୁ

0: ଆତ୍ମସମୀକ୍ଷା କରି ଆଗକୁ ବଢ଼ିବେ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ଖଡ଼ିଆଳଠାରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି।
1: ପିଲାଙ୍କ ପାଇଁ ଟିକେ ପ୍ରେରଣା ଦରକାର ଏବଂ ସେମାନଙ୍କର ପାଇଁ ଏକ ପ୍ରକାର ତାଙ୍କ ଭିତରେ ଗୋଟେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାର ଆବଶ୍ୟକତା ଅଛି। ମୋତେ ଅବକାଶ ମିଳିଲା, ମୁଁ ଦଶମ ଶ୍ରେଣୀର ପିଲାଙ୍କୁ ତାଙ୍କର ସାମାଜିକ ବିଜ୍ଞାନ ପଢା ହଉଥିଲା ସେ କ୍ଲାସକୁ ଗଲି ଏବଂ ସେମାନଙ୍କୁ ତାଙ୍କର ଯୋଉ ତ୍ରୁଟିକୁ ଯୋଉ ସନ୍ଧାନ କରୁଥିଲେ କ୍ଲାସ ଟିଚର ତାକୁ ଉପଯୋଗ କରିକିରି ମୁଁ ଇଂରାଜୀର କିଛି ଗ୍ରାମାର ତାଙ୍କୁ ଟିପ୍ସ ଦଉଥିଲି। ସେମାନେ ବି ଜାଣିଛନ୍ତି, ମୁଁ ଧନ୍ୟବାଦ ଦେବି ତାଙ୍କର ଇଂରାଜୀ ଶିକ୍ଷକଙ୍କୁ, ସେ ଭଲ ଭାବରେ ପିଲାଙ୍କୁ ପଢ଼ିଛନ୍ତି। ପିଲାମାନେ ମଧ୍ୟ ଇଂରାଜୀ ଗ୍ରାମାର ଯୋଉ କଥା ମୁଁ ଉଠେଇଲି ତାଙ୍କ ପ୍ରଶ୍ନ ପଚାରିଲି ସେମାନେ ମଧ୍ୟ ଠିକ ଭାବରେ ଉତ୍ତର ଦେଇପାରିଲେ।
0: ବର୍ତ୍ତମାନ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ଚାଲିଛି ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା। ନିର୍ବାଚନ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ଜଣ ପ୍ରାର୍ଥୀଙ୍କଠାରୁ ଶୁଣିବା ସେମାନେ ନିର୍ବାଚନକୁ କିପରି ଦେଖନ୍ତି।
2: ମୋର ନାଁ ହେଉଛି ୟଶ କୁମାର ଡନସେନା। ସେ ନିର୍ବାଚନ ହେବା ସେ ତା ଲିଡରସିପ୍ କ୍ୱାଲିଟି ଯେନ୍ଟା ଦରକାର ଅଛି ଯେନ୍ ସୁଯୋଗ ମିଳିଛି ଆଠ ବର୍ଷ ପରେ ଏଇଟା ଆମକେ, ସେଥିର ଲାଗି ଆମେ ନିର୍ବାଚନରେ ଆଜି ସୁଯୋଗ ମିଳିଥିବାରୁ ଆମେ ଏଇଟା ବହୁତ ଖୁସି ଲାଗୁଛି। ଆଉ ଆମେ ଷ୍ଟୁଡେଣ୍ଟ ମାନଙ୍କର ଯେନ୍ ଇସ୍ୟୁ ଅଛି ଯେନ୍ ତାଙ୍କର ପ୍ରୋବ୍ଲେମ ମାନେ ଅଛି ସେଟାକେ ଆମେ ସଲ୍ଭ କରିବାକେ ଟ୍ରାଏ କରମୁ।
3: ମୋ ନାଁ ହେଉଛି ପରିତା ନନ୍। ମୁଇଁ ପହିଲା ତ ଆମର ସରକାରକେ ଧନ୍ୟବାଦ ଦେମି। ମୁଁ ଆଶା କରତି ହୁଁ କି ହମାରେ ଲୋକ ଏକ ସହି ଏନଭାରମେଣ୍ଟ ସହି ଲୋକ ଅର୍ ସହି ଚିଜୋକୁ ଚୁନେ। ଯୋ ଆଠ ସାଲ ବାଦ ହମେ ଅପରଚୁନିଟି ମିଲି ହେ ଉସ ଅପରଚୁନିଟି କୁ ବୋ କହେ ଦିଲ ସେ ଅପନାଏ ଅର୍ ଉସ ଚିଜ କା ପୁରା ଭରପୁର ଆନନ୍ଦ ଲେ, ବହୁତ ଖୁସ ହୋ ଅର୍ ଏକ ଦୂସରେ ସେ ମିଲକର ହୋ ରହେ।
0: ସ୍ୱାଧୀନତା ସଂଗ୍ରାମରେ ରକ୍ତତୀର୍ଥ ରୂପେ ପରିଚିତ ସଲିହା ସ୍ୱାଧୀନ ସଂଗ୍ରାମର ସ୍ମୃତିସ୍ତମ୍ଭ 1930 ସେପ୍ଟେମ୍ବର 30 ତାରିଖ ଦିନ ଜଙ୍ଗଲରୁ ଗୃହପାଳିତ ପ୍ରାଣୀଙ୍କ ଚାରଣ କର ଏବଂ ଜଙ୍ଗଲରୁ କାଠ ସଂଗ୍ରହ କରକୁ ବିରୋଧ କରି ସଂଗ୍ରାମୀମାନେ ଇଂରେଜ ସରକାରଙ୍କୁ ବିରୋଧ କରିଥିଲେ। ଏହି ବିଦ୍ରୋହକୁ ଭଣ୍ଡୁର କରିବା ପାଇଁ ଇଂରେଜ ସୈନ୍ୟ ଲାଠିଚାଳନା କରିଥିବା ବେଳେ ତାଙ୍କୁ ଜାଳି ଦେଇଥିଲେ। ପରେ ଇଂରେଜମାନେ ଗୁଳିଚାଳନା କରି ଅନେକଙ୍କୁ ଆହତ କରିଥିଲେ, ଅନେକ ଜେଲ୍ଦଣ୍ଡ ମଧ୍ୟ ଭୋଗିଥିଲେ। ଏହି ଘଟଣାକୁ ମନେ ପକାଇ ପ୍ରତ୍ୟେକ ବର୍ଷ ସଲିହା ସଂଗ୍ରାମ ସ୍ମୃତି ଦିବସ ପାଳିତ ହୋଇ ଆସୁଛି। ଏ ସମ୍ପର୍କରେ ଡକ୍ଟର ଫାନିନ୍ଦମ ଦେଓ କହିଛନ୍ତି,
4: ଆମର ଯୋଉ ସମୟରେ ଭାରତର ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ଏ ଅଞ୍ଚଳର ଲୋକମାନେ ଗାନ୍ଧିଜୀଙ୍କର ପ୍ରତିନିଧି ପଠାଇଲେ ଆଉ କହିଲେ ଯେ ଆମର ଅଞ୍ଚଳରେ ତ ଲୁଣ ନେଲେ ଆମେ କାଁ ଡାକ। ତ ସେ ସମୟରେ ଗୋଟେ ସଜେସନ୍ ଦିଆହେଲା ଯେ ତମେ ଫରେଷ୍ଟ ସତ୍ୟାଗ୍ରହ କର, ଏବଂ ଏଇ ଅଞ୍ଚଳର ଯେନ୍ ଫରେଷ୍ଟଟା ବ୍ରିଟିଶ ସରକାର ନେଇଯାଇଥିଲା ସମସ୍ତ ସବୁ ଆୟ, ସେଥିପାଇଁ ଲୋକ ଜମି ଏଇଟା ବାବଦରେ ସଂଗଠିତ ହଉଥିଲେ ଏବଂ ସ୍ୱରାଜ୍ୟ ପାଇଁ ବି ଲଢେଇ କରୁଥିଲେ। ସବୁ ମିଶିକରି ଏ ଅଞ୍ଚଳର ଲୋକ ଗୋଟେ ସଂଗ୍ରାମ କଲେ ଏବଂ ଏକତ୍ରିତ ହେଇଥିଲେ ଗାନ୍ଧିଜୀଙ୍କର ଯେନ୍ ସତ୍ୟାଗ୍ରହ କେ ସଫଳ କରିବା ପାଇଁ।
0: ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ପୁରୀ ଜିଲ୍ଲା ସମ୍ପର୍କରେ।
5: ଆକାଶବାଣୀ ଭବାନୀପାଟଣା, ସମୟ ରାତି 7:30। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ତେବେ ତା ପୂର୍ବରୁ ଏହି ସୂଚନା।
6: ଚାଷୀ ଭାଇ ଭଉଣୀମାନେ ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଅତି ଅଧିକ ପରିମାଣରେ ଦେଖାଯାଇଥାଏ।
1: ତ ଆଜ୍ଞା, ଏଇଟା ତ କହିଲେ ଆମର ଭାରତରେ ମାଟ କେନ୍ତା ଅମ୍ଳୀୟ ଅବସ୍ଥା ଅଛେ ବୋଲିକରି, ତ ବିଶେଷ କରି ଆମର ଓଡ଼ିଶା ଆର୍ କଳାହାଣ୍ଡିରେ ଏ ଯେନ୍ ଅମ୍ଳ ମାଟିର ସ୍ଥିତି କାଣା ଅଛି ଆଜ୍ଞା?
0: ଦେଖନ୍ତୁ, ଏହା ଓଡ଼ିଶା ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଆମ ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରଫଳର 70% ଜମି ଅମ୍ଳୀୟ ଅଟେ। ଯଦି ଆମେ ଦେଖିବା ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ମୁଖ୍ୟତଃ ଦେଖାଯାଏ, ଏହା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ଦେବଗଡ଼ ଏବଂ ଉପକୂଳ ଓଡ଼ିଶାର ଢିପ ବା ଡଙ୍ଗର ଜମିଗୁଡ଼ିକରେ ଏହି ଅମ୍ଳୀୟ ମାଟି ବ୍ୟାପକ ଭାବରେ ଦେଖାଯାଇଥାଏ। ଯଦି ଆମେ କଳାହାଣ୍ଡି ଜିଲ୍ଲା କଥା କହିବା, କଳାହାଣ୍ଡି ଜିଲ୍ଲାର ମୋଟ ଚାଷ ଜମିର ପ୍ରାୟ 55-60% ଭାଗ ଜମି ଅମ୍ଳୀୟ ଅଟେ। ବିଶେଷ କରି ଥୁଆମୁଲରାମପୁର, ଲାଞ୍ଜିଗଡ଼, ଭବାନୀପାଟଣାର ଉପରମୁଣ୍ଡ, ଜୁନାଗଡ଼, ଗୋଲାମୁଣ୍ଡାର ଉଚ୍ଚା ଜମି ବା ଡଙ୍ଗର ଜମିଗୁଡ଼ିକରେ ଏହି ଅମ୍ଳୀୟତା pH 5.5 କମ୍ ଥାଏ।
1: ତ ଆଜ୍ଞା, କାଣା କଳାହାଣ୍ଡିରେ ଯେତିକି ମ୍ୟାଟ୍ ଅଛି ସବୁ ମ୍ୟାଟ୍ କାଣା ଆଜ୍ଞା ଅମ୍ଳ ଅଛି କି? ଆଜ୍ଞା,
0: କଳାହାଣ୍ଡିରେ ମାଟିରେ ବୈଚିତ୍ର୍ୟ ଦେଖିବାକୁ ମିଳେ। ଅର୍ଥାତ୍ ଯଦି ଆମେ ନଦୀ ଅବବାହିକା ବା ଖାଲ ଜମି, ଯାହାକୁ ଆମେ ସ୍ଥାନୀୟ ଭାଷାରେ ବାହାଲ ବା ବେନା ବୋଲି କହୁ, ସେଠାରେ ମାଟି ପ୍ରଶମିତ ବା ନ୍ୟୁଟ୍ରାଲରୁ ସ୍ଲାଇଟଲି ଆଲ୍କାଲାଇନ୍ ବା ସାମାନ୍ୟ କ୍ଷାରୀୟ ହୋଇଥାଏ। କିନ୍ତୁ ଉଚ୍ଚା ଜମି ବା ଡଙ୍ଗର ଜମିମାନଙ୍କରେ ଯେପରିକି ଲାଲ ମାଟି ଦେଖାଯାଏ ଯେଉଁଠାରେ, ସେହି ଜମିଗୁଡ଼ିକ ଅତ୍ୟନ୍ତ ଅମ୍ଳୀୟ ଅଟେ।
1: ଓହୋ, ତ ଏ ମ୍ୟାଟ୍ କାଁ କରି ଆଜ୍ଞା ଏନ୍ତା ଅମ୍ଳ ହେସି?
0: ଏହାର ପ୍ରଧାନ କାରଣ ହେଉଛି ପ୍ରଚୁର ବର୍ଷା। ଆମେ ଜାଣିଛେ ଯେ ଓଡ଼ିଶା ଆଉ କଳାହାଣ୍ଡି ଭଳି ପାହାଡ଼ିଆ ଅଞ୍ଚଳରେ ବାର୍ଷିକ 1300-1500 mm ବର୍ଷା ହୁଏ। ବର୍ଷା ଜଳ ମାଟିରେ ଥିବା କ୍ୟାଲସିୟମ, ମ୍ୟାଗ୍ନେସିୟମ ପରି କ୍ଷାରୀୟ ଉପାଦାନଗୁଡ଼ିକୁ ଧୋଇ ନେଇଯାଏ, ଯାହାକୁ ଆମେ ଲିଚିଂ ପ୍ରୋସେସ୍ ବୋଲି କହିଥାଉ। ଫଳରେ ମାଟିର ଉପର ଭାଗରେ ଆଲୁମିନିୟମ ଓ ହାଇଡ୍ରୋଜେନ୍ ଭଳି ଏଲିମେଣ୍ଟର ପରିମାଣ ବଢ଼ିଯାଏ, ଯାହା ଅମ୍ଳୀୟତାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ମଧ୍ୟ ମାଟିର ଗଠନ ବା ପଥରର ପ୍ରଭାବ ଯୋଗୁଁ ଦେଖାଯାଇଥାଏ। ଯେପରିକି ଆମ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ମାଟି ଗ୍ରାନାଇଟ୍, ନେଇସ୍ ଓ ଖଣ୍ଡାଲାଇଟ୍ ପଥରରୁ ସୃଷ୍ଟି। ଏହି ପଥରଗୁଡ଼ିକ ପ୍ରାକୃତିକ ଭାବେ ଅମ୍ଳୀୟ, ତେଣୁ ଏହି ମୃତ୍ତିକା ଏହି ପଥର ଯେଉଁଠାରେ ରହିଛି ସେ ପଥରରୁ ସୃଷ୍ଟି ହେଉଥିବା ମୃତ୍ତିକା ସାଧାରଣତଃ ଅମ୍ଳୀୟ ହୋଇଥାଏ। ଏହା ଛଡ଼ା କିଛି ମୃତ୍ତିକା ଗଠନର ପ୍ରୋସେସ୍ ରହିଛି, ଯେଉଁଟାକୁ ଆମେ କହିଥାଉ ଲାଟେରାଇଜେସନ୍ ପ୍ରୋସେସ୍ ବୋଲି, ଯାହାଦ୍ୱାରା ଆମର ଲାଟେରାଇଟ୍ ମୃତ୍ତିକା ଡେଭଲପ୍ ହୋଇଥାଏ। ତେଣୁ ଏହା ମଧ୍ୟ ଅମ୍ଳୀୟ ମୃତ୍ତିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ।
1: ତେବେ ଆଜ୍ଞା, ଏଇଟା ତ ଆପଣ ବୁଝାଉଥିଲେ ଯେ ପ୍ରାକୃତିକ ଉପାୟରେ ମ୍ୟାଟ୍ କେନ୍ତା କରି ବୋଲେ ଅମଳ ହେଉଛି। ତ ଆଜ୍ଞା, ଆମର ଚାଷୀ ଦଦାମାନେ ପୁଣି ତ ଚାଷବାସ କରୁଛନ୍ ଆରୁ ନାନାଦି ଖତସାର ବ୍ୟବହାର କରୁଛନ୍, ଚାଷୀ ଦଦାମାନଙ୍କର ଲାଗି କି ଯେନ୍ମାନେ ଚାଷବାସ କରୁଛନ୍ ଆଜ୍ଞା, ତାଙ୍କର ଲାଗି ମ୍ୟାଟ୍ ଅମ୍ଳ ହେବାର ସମ୍ଭାବନା ଅଛି କି?
0: ଆଜ୍ଞା, ହଁ, ଯଦି ଚାଷୀ ଭାଇମାନେ କ୍ରମାଗତ ଭାବରେ କେବଳ ରାସାୟନିକ ସାର ବିଶେଷ କରି ୟୁରିଆ, ଆମୋନିୟମ ସଲଫେଟ୍ର ଅତ୍ୟଧିକ ବ୍ୟବହାର କରିବେ ଏବଂ ଜୈବିକ ସାର ଯେପରିକି ଗୋବର ଖତ, ଜିଆ ଖତ ଏଗୁଡ଼ିକୁ ବିଲକୁଲ ପ୍ରୟୋଗ ନ କରିବେ, ତେବେ ମାଟିରେ ଦ୍ରୁତଗତିରେ ଅମ୍ଳୀୟତା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପିଏଚ୍ର ମାନ 5.5 କମିଗଲେ ମାଟିରେ ଆଲୁମିନିୟମ ଏବଂ ମାଙ୍ଗାନିଜ୍, ଆଇରନ୍ ଏଇଭଳି ଖଣିଜର ଦ୍ରବଣୀୟତା ବୃଦ୍ଧି ପାଏ, ଯାହା ଗଛ ପାଇଁ ବିଷ ସଦୃଶ ହୋଇଥାଏ। ଆଲୁମିନିୟମର ବିଷାକ୍ତତା ଯୋଗୁଁ ଗଛର ଚେର ବୃଦ୍ଧି ପାଏ ନାହିଁ। ଚେରଗୁଡ଼ିକ ସାଧାରଣତଃ ମୋଟା, କଳା ଏବଂ ଛୋଟ ହୋଇଯାଏ, ଯାହାକୁ ଆମେ ଷ୍ଟବି ରୁଟ୍ ବୋଲି କହିଥାଉ। ଫଳରେ ଗଛ ମାଟିରୁ ଯେନ୍ ହିସାବରେ ପାଣି ଆଉ ପୋଷକ ତତ୍ତ୍ୱ ନେବାର କଥା ସେଟାକୁ ଗଛ ନେଇପାରେ।
1: ଯେନ୍ ଅମ୍ଳିଆ ମାଟି ଅଛି ଆଜ୍ଞା, ଯେନ୍ ଆମେ ମୃତ୍ତିକା କହୁଛୁ, କେନ୍ତା କେତେ ରକମର ପୋଷକ ତତ୍ତ୍ୱର ଅଭାବ ଦେଖା ଦେସି ଆଜ୍ଞା?
0: ଅମ୍ଳିଆ ମାଟିରେ ସାଧାରଣତଃ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସ୍ଫରସ୍, ସଲଫର ବହୁତ କମ୍ ପରିମାଣରେ ଦେଖାଯାଏ, ଏବଂ ଯଦି ଆମେ ଅଣୁସାର କଥା କହିବା ମଲିବ୍ଡେନମ୍ ଓ ବୋରନ୍ର ଘୋର ଅଭାବ ଦେଖାଯାଇଥାଏ।
1: ଆଜ୍ଞା, ଇ ଯେନ୍ ମ୍ୟାଟ୍ ଥି ବୋଲନ୍ତୁ, ଇ ଫସ୍ଫରସ୍ ବୋଲିକରି ଯେନ୍ ଗୋଟେ ସାର ଅଛି, କାଁଥିର ଲାଗି କାମ ନେଇ ଦିଏ ଆଜ୍ଞା?
0: ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆପଣ ପଚାରିଲେ। ଅମ୍ଳିଆ ମାଟିରେ ଆମେ ଯେଉଁ DAP ବା SSP ଦେଉଛେ ସେଥିରୁ ମୁଖ୍ୟତଃ ଫସ୍ଫରସ୍ ମିଳିଥାଏ ମାଟିକୁ। କିନ୍ତୁ ମାଟିରେ ଥିବା ଏବେ ଆମେ ଯେଉଁ କହୁଥିଲେ ଯେ ଆଇରନ୍ ଆଉ ଆଲୁମିନିୟମର ଦ୍ରବଣୀୟତା ବଢ଼ିଯାଇଥାଏ, ସେହି ଦୁଇ ଆଇରନ୍ ଗୁଡ଼ିକ ଏହି ଫସ୍ଫରସ୍ ସହିତ ମିଶି ଫସ୍ଫରସ୍କୁ ଅଦ୍ରବଣୀୟ କରିଦିଅନ୍ତି, ଯାହାଦ୍ୱାରା ଫସ୍ଫରସ୍ ମାଟିରେ ବାନ୍ଧି ହୋଇ ରହିଯାଏ ଏବଂ ଗଛକୁ ଉପଲବ୍ଧ ହୋଇପାରେ ନାହିଁ।

0: ଏସିଡ୍ ସଏଲ୍ରେ ବା ଅମ୍ଳ ମାଟିରେ ଶତକଡ଼ା 70% ଫସ୍ଫରସ୍ ଆମେ ଯେଉଁ ମାଟିରେ ପକାଉଛେ 70% ଫସ୍ଫରସ୍ ବାନ୍ଧି ହୋଇ ରହିଯାଏ ଏବଂ ଗଛକୁ ମିଳିପାରେ ନାହିଁ।
1: ତ ଆମର କଳାହାଣ୍ଡିନେ ଆଜ୍ଞା ଆମର ଚାଷୀ ଦଦା ମା ଭଉଣୀମାନେ ବାଦାମ ଚାଷ କରୁଛନ୍, ମୁଗ ଚାଷ କରୁଛନ୍, ହରଡ଼ କରୁଛନ୍, ଆର୍ କପା କରୁଛନ୍ ଆଜ୍ଞା। ତ ଇ ଯେନ୍ ଅମ୍ଳ ମାଟିର ପ୍ରଭାବ ଆମର ଇ ଯେନ୍ ମୁଖ୍ୟ ଚାଷମାନଙ୍କେ କାଣା ପ୍ରଭାବ ପକାଇବା ଆଜ୍ଞା?
0: ଆମେ ଯେପରିକି ଜାଣିଛେ ଯେ ମୁଗ, ବିରି, ହରଡ଼ ଯେଉଁଗୁଡ଼ିକ କି ଡାଲି ଜାତୀୟ ଫସଲ, ସେଥିରେ ଗୋଟିଏ ଅଣୁଜୀବ ଅଛି ଯାହାକୁ ଆମେ ରାଇଜୋବିୟମ୍ ବୋଲି କହିଥାଉ। ସେ କ'ଣ କରେ ନା ନାଇଟ୍ରୋଜେନ୍କୁ ବାନ୍ଧି ରଖେ ଗଛର ମୂଳରେ। ତ ଅମ୍ଳ ମାଟି ହେଲେ ଏଇ ଅଣୁଜୀବଟି ଠିକ୍ ଭାବରେ ବଞ୍ଚିପାରେ ନାହିଁ, ଯଦ୍ୱାରା ନାଇଟ୍ରୋଜେନ୍କୁ ବାନ୍ଧିବାରେ ସହାୟକ ହୋଇପାରେ ନାହିଁ। ସେହିପରି ଆମେ ଯେମିତି ବାଦାମ କହିବା, ସେଥିରେ କ'ଣ ହୁଏ ନା ହଲୋ ହାର୍ଟ ବା ଫମ୍ପା ବାଦାମର ସମସ୍ୟା ଦେଖାଯାଏ। ଆଉ ଆମର କଳାହାଣ୍ଡିରେ ବହୁତ ସାରା କପା ଚାଷ ହେଉଛେ, ତ ଅମ୍ଳ ମାଟି ହେଲେ କପା କାଣ ହେବ କି ତାର ଗଛର ବୃଦ୍ଧି ନାହିଁ ହୋଇପାରେ।
1: ତ ଆଜ୍ଞା ମେଟ୍ ତ ଯଦି ଅମଲ ଅଛି ବୋଲେ ତ ଆମେ ଚାଷ ତ ବନ୍ଦ ନାଇଁ କରିପାରୁ, ଚାଷ ତ କର୍ବାକେ ପଡ଼୍ବା ଆଜ୍ଞା। ତ କେନ୍ତା କରି ଆମେ ତାର ଯେନ୍ ସୁଧାର କର୍ମା, ଯେନ୍ତା କାଣା ଏନ୍ତା ସ୍ଥାୟୀ ପରିଚାଳନା କର୍ମା ଯେ ଆମର ଚାଷ ଉପରେ ଇ ମେଟ୍ର କିଛି ପ୍ରଭାବ ନାଇଁ ପଡ଼ିପାରେ?
0: ତେବେ ଅମ୍ଳ ମାଟିର ସବୁଠାରୁ ସ୍ଥାୟୀ ପରିଚାଳନା ବା ସବୁଠାରୁ ଭଲ ଉପଯୋଗ ହେଉଛି ଆମେ ଲାଇମିଂ ବା ଚୂନ ପ୍ରୟୋଗ କରିବା। ମାଟିରେ ଚୂନ ମିଶାଇଲେ ମାଟିର ଅମ୍ଳତା କମି pHକୁ ସ୍ୱାଭାବିକ ବା ନ୍ୟୁଟ୍ରାଲକୁ ହୋଇଯାଇପାରେ, ଯଦ୍ୱାରା ଯେତେବେଳେ ମାଟି ନ୍ୟୁଟ୍ରାଲ ହୋଇଯାଏ ସେତେବେଳେ ଆମେ ମାଟିରେ ଯେକୌଣସି ପୋଷକ ତତ୍ତ୍ୱ ଥାଏ ତାହା ଗଛକୁ ଭଲ ଭାବରେ ଉପଲବ୍ଧ ହୋଇପାରେ।
1: ଆଜ୍ଞା, ତ ଆମେ ତ ଜାଣିଛୁ ଆଜ୍ଞା ଆମର ଚାଷୀ ଦାଦା ମା ଭଉଣୀମାନେ ଇ ଯେନ୍ ଅମ୍ଳ ମାଟିର ପ୍ରତିକାର କରବା ଲାଗି ଚୁନ୍ ଫୁନି ବ୍ୟବହାର କରସନ୍। ତ କେନ୍ତା କେନ୍ତା ରକମର ଚୁନ୍ ବ୍ୟବହାର କରବାର କଥା ଆରୁ କେତେ ପରିମାଣ ଥି ବ୍ୟବହାର କରବାର କଥା ସେ ବିଷୟଟି ଦୁଇପଦ କହିଦିଅନ୍ତୁ।
0: ଅମ୍ଳ ମାଟି ଲାଗି ଯେକୌଣସି ଚୂନ ପ୍ରୟୋଗ କରିପାରିବା, ବିଶେଷ କରି କୃଷି ଚୂନ ବା ଏଗ୍ରିକଲଚରାଲ ଲାଇମ୍ ଯେଉଁଟାକୁ ଆମେ କ୍ୟାଲସିୟମ କାର୍ବୋନେଟ୍ କହୁଛେ ତାହାକୁ ମୁଖ୍ୟତଃ ପ୍ରୟୋଗ କରାଯାଉଛି। ତା ଛଡ଼ା ଡୋଲୋମାଇଟ୍ ଯେଉଁଥିରେ ଉଭୟ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଆୟନ୍ ରହିଥାଏ, ଏହା ଛଡ଼ା ମଧ୍ୟ କାଗଜ କଳ ସ୍ଲଜ୍ ବା ପେପର ମିଲ୍ ସ୍ଲଜ୍ କହିଥାଉ, ତା ଛଡ଼ା ବେସିକ୍ ସ୍ଲାଗ୍କୁ ମଧ୍ୟ ଆମେ ଚୂନ ହିସାବରେ ଅମ୍ଳ ମାଟିର ପ୍ରତିକାର ପାଇଁ ବ୍ୟବହାର କରିପାରିବା। ସାଧାରଣତଃ ମାଟି ପରୀକ୍ଷା ରିପୋର୍ଟ ଅନୁସାରେ ହେକ୍ଟର ପ୍ରତି 2-4 ଟନ୍ର ଚୂନ ଦରକାର ହୁଏ, କିନ୍ତୁ ଏହା ଖୁବ୍ ବ୍ୟୟବହୁଳ ହୋଇଥାଏ।
1: ଆଜ୍ଞା, ଆପଣ ଏବେ ବତାଲେ ଯେ ଚୁନ୍ ତ ଆମେ ବ୍ୟବହାର କରିପାରିବା ମାଟିରେ ଯେନ୍ ଅମ୍ଳ ମାଟି ଅଛେ ତାର ପ୍ରତିକାର କରବା ଲାଗି, ଆରୁ ଆଜ୍ଞା ଯଦି ଚୁନ୍ ଯଦି ଆମେ ହେନ୍ତା ହେକ୍ଟର ହେକ୍ଟର ଯଦି ଆମେ ଚୁନ୍ ପକାମା ବୋଲେ ତ ଖର୍ଚ୍ଚା ତ ଆଜ୍ଞା ବନେ କରି ହେବା ବୋଲନ୍ତୁ। ତ ଆମର ଯେନ୍ ଚାଷୀ ଭାଇମାନେ ଯେନ୍ ମାନେ ଖର୍ଚ୍ଚା ବାର୍ଚ୍ଚା ଠିକ୍ ନେଇ କରିପାରନ୍, ଯେନ୍ ମାନେ ନାମକୁ ମାତ୍ର ଚାଷୀ ଅଛନ୍ ଆଜ୍ଞା, ଏନ୍ତା କାଣା ପ୍ରଯୁକ୍ତି ବିଦ୍ୟା ଅଛେ ଯେ ସେ ପ୍ରଯୁକ୍ତି ବିଦ୍ୟାକେ ଲଗେଇ କରି ସେମାନେ ଇ ଅମ୍ଳ ମାଟିର ପ୍ରତିକାର କରିପାରିବେ?
0: ଆଜ୍ଞା, ଏହି ପରିପ୍ରେକ୍ଷୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା OUET ଦ୍ୱାରା ଅନୁମୋଦିତ ସିଆର ଚୂନ ପ୍ରୟୋଗ ବା ଫରୋ ଲାଇମ୍ ଆପ୍ଲିକେସନ୍ ଉପାୟଟି ଆମର ଓଡ଼ିଶାରେ ବହୁତ ଆଦୃତ। ଏହି ଉପାୟରେ ମୋଟ ସମୁଦାୟ ଚୂନ ଦେବା ଦରକାର ନାହିଁ, କେବଳ ଫସଲ ବୁଣିବା ସମୟରେ ସିଆରରେ ହେକ୍ଟର ପ୍ରତି 2-4 କ୍ୱିଣ୍ଟାଲ ଚୂନ ଖତ ସହ ମିଶାଇ ଦେଲେ ଏହା ଯଥେଷ୍ଟ ହୋଇଥାଏ। ତେଣୁ ଯେତେବେଳେ ଆମେ ଏବେ ଟିକେ ଆଗରୁ କହୁଥିଲେ ଯେ ହେକ୍ଟର ପ୍ରତି 2-4 ଟନ୍ ଚୂନ ଦରକାର ହୁଏ, କିନ୍ତୁ ଏହି ପ୍ରକ୍ରିୟାରେ ଦେଖନ୍ତୁ 2-4 କ୍ୱିଣ୍ଟାଲକୁ ଆସିଗଲେ, ଅର୍ଥାତ୍ ଆମେ ତାର 10%ରୁ କମକୁ ଆମର ଶତକଡ଼ା 80% ଖର୍ଚ୍ଚ ଚାଷୀର କମ୍ ହୋଇପାରିବ। ଏହି ଚୂନ ପ୍ରୟୋଗର ମଧ୍ୟ ବିଧି ରହିଛି, ଯେପରିକି ଶସ୍ୟ ଜାତୀୟ ଫସଲ ଯଥା ମକା, ମାଣ୍ଡିଆ ଏସବୁରେ ଆମେ ଶତକଡ଼ା 10% ଚୂନ ପ୍ରୟୋଗ କରିବା ସମୁଦାୟ ଚୂନର, ଏବଂ ଡାଲି ଜାତୀୟ, ତୈଳ ଜାତୀୟ ଏବଂ କୋବି ଜାତୀୟ ଫସଲରେ ବା ପନିପରିବାରେ ଆମେ ଶତକଡ଼ା 20% ଚୂନ ପ୍ରୟୋଗ କରିବା। କେତେବେଳେ ନା ସିଆରରେ ପ୍ରୟୋଗ କରିବା ଯେତେବେଳେ ଆମେ ମଞ୍ଜି ରୋପଣ କରୁଛେ। ତେବେ ଏହି ଚୂନ ଯେତେବେଳେ ପ୍ରୟୋଗ କରିବା ଏହି ଚୂନ ସିଆର ପ୍ରଣାଳୀରେ ପ୍ରତି ବର୍ଷ ଦେଇପାରିବା କିମ୍ବା ଗୋଟିଏ ବର୍ଷ ଛାଡ଼ି ଗୋଟିଏ ବର୍ଷ ଦେଇପାରିବା। ଯଦି ଆମେ ସମ୍ପୂର୍ଣ୍ଣ ଜମିରେ ଚୂନକୁ ଦେଉଛେ ତେବେ 3 ବର୍ଷରେ ଥରେ ଦେଲେ ତାହା ସଫିସିଏଣ୍ଟ ହେବ। ଆମେ କ'ଣ କରୁଛେ ନା ମାଟି ନ ଜାଣି ମଧ୍ୟ ଆମେ DAP ୟୁରିଆ ୟାକୁ ଆଖି ବନ୍ଦ କରି ବ୍ୟବହାର କରୁଛେ, କିନ୍ତୁ ଯଦି ଆମର ମାଟି ଅମ୍ଳୀୟ ହୋଇଥିବ ତେବେ ଆମେ DAP ବଦଳରେ ରକ୍ ଫସ୍ଫେଟ୍କୁ ବ୍ୟବହାର କରିପାରିବା, କିମ୍ବା ରକ୍ ଫସ୍ଫେଟ୍ ସହିତ ସିଙ୍ଗିଲ୍ ସୁପର ଫସ୍ଫେଟ୍ ବା SSPକୁ 1:1 ମିଶ୍ରଣ କରି ବ୍ୟବହାର କଲେ ବହୁତ ଭଲ ଫଳ ମିଳିଥାଏ।
1: ଆଜ୍ଞା,
0: ସେହିପରି ଆମୋନିୟମ୍ ସଲଫେଟ୍ ବା ୟୁରିଆ ପରି ସାର ବଦଳରେ

0: ଆମେ କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ୍ ବା ନିମ୍ କୋଟେଡ୍ ୟୁରିଆର ବ୍ୟବହାର କରିପାରିବା।
1: ତ ଆଜ୍ଞା, ଯେନ୍ ମ୍ୟାଟ୍ ଟିକେ ଅମ୍ଳ ଅଛେ ବୋଲନ୍, ତ ଆମେ ତ ଜାଣିବାକେ ପଡ଼୍ବା ଯେ ଇ ମ୍ୟାଟ୍ଥି କେନ୍ କେନ୍ ରକମର ଚାଷ୍ବାସ୍ ହେବା ବୋଲିକରି, ତ ଆଜ୍ଞା ଟିକେ ବତେଇ ଦିଅନ୍, ଯେନ୍ ଅଞ୍ଚଳନେ ମ୍ୟାଟ୍ ଟିକେ ଅମ୍ଳ ଅଛେ ସେ ଅଞ୍ଚଳନେ ଆମେ କେନ୍ତା ରକମର ଫସଲ ମାନେ କର୍ମା ଯେ ଆମ୍କେ ଦୁଇ ପଇସା କମ୍ ଖର୍ଚ୍ଚା କର୍ବାକେ ପଡ଼୍ବା ଆରୁ ଅତ୍କା ଅମଲ୍ ହେବା।
0: ଆମେ ସେହି ଅଞ୍ଚଳରେ କାଜୁ, ଚା, ଆଳୁ, ଧାନ, ମାଣ୍ଡିଆ, ସୁଆଁ ଏପରି ଫସଲ କରିପାରିବା, କାହିଁକି ନା ଏହି ଫସଲ ଗୁଡ଼ିକ ଅମ୍ଳ ମାଟିକୁ ସହିପାରନ୍ତି। କିନ୍ତୁ ଯଦି ଆମେ ଡାଲି ଜାତୀୟ ଫସଲ, ସୋରିଷ, ବାଦାମ, ମକା, କୋବି ଆଦି କରୁଛେ ତେବେ ତାହା ପାଇଁ ଚୂନ ପ୍ରୟୋଗ ଅତ୍ୟନ୍ତ ଆବଶ୍ୟକୀୟ। ସେଥିପାଇଁ ଆମେ ମାଟିରେ ଜୈବିକ ଖତର ମଧ୍ୟ ପ୍ରୟୋଗ କରିବା ଜରୁରୀ।
1: ତ ଇ ଯେନ୍ ଅମ୍ଳ ମାଟିର ପ୍ରତିକାର କରିବା ଲାଗି ଆଜ୍ଞା, ଇ ଜୈବିକ ଖତ କାଣା ଭୂମିକା ଅଛି ଆଜ୍ଞା?
0: ଆଜିକାଲି ଜୈବିକ ଖତକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛେ। କେବଳ ରାସାୟନିକ ସାର ଆମକୁ ସହଜରେ ଉପଲବ୍ଧ ହେଉଥିବାରୁ ଆମେ ଟଙ୍କା ଦେଇ ରାସାୟନିକ ସାର ଆଣୁଛେ, କିନ୍ତୁ ଆମେ ଜୈବିକ ଖତକୁ ଭୁଲି ଯାଇଛେ, ଯାହା ପୁରାତନ କାଳରେ ଚାଷୀ ଭାଇମାନେ ପାରମ୍ପରିକ ଭାବରେ ଉପଯୋଗ କରୁଥିଲେ। ତେବେ ଏହି ଜୈବିକ ଖତ ଯଥା ଗୋବର ଖତ, ଜିଆ ଖତ, ସବୁଜ ଖତ ବା ଧଣିଚା, ଯେଉଁଟାକୁ ଆମେ ଗ୍ରୀନ୍ ମ୍ୟାନୁରିଂ କହୁ, ସେସବୁକୁ ମଧ୍ୟ ଆମେ ପ୍ରୟୋଗ କରିପାରିବା। ଏସବୁର ପ୍ରୟୋଗରେ କ'ଣ ହୁଏ ନା ମାଟିର pH ନିୟନ୍ତ୍ରଣ ରହେ ଏବଂ ମାଟିରେ ଅଣୁଜୀବମାନଙ୍କର ଆକ୍ଟିଭିଟି ବଢ଼ିଯାଏ, ଯାହାଦ୍ୱାରା ମାଟି ସ୍ୱତଃପୃତ ଭାବେ ତା'ର ଗଠନକୁ ବଜାୟ ରଖେ ଏବଂ ଏସବୁ ଅଣୁଜୀବଙ୍କର ଆକ୍ଟିଭିଟି ବଢ଼ିବା ଲାଗି ଯେକୌଣସି ପୋଷକ ତତ୍ତ୍ୱର ଉପଲବ୍ଧି ଗଛକୁ ଆରାମରେ ହୋଇପାରେ। ଏହା ବ୍ୟତୀତ ମଧ୍ୟ ଜୈବିକ ଖତ ଦେବା ଦ୍ୱାରା ଆମର ଆଲୁମିନିୟମର ବିଷାକ୍ତତା ମଧ୍ୟ ମାଟିରେ କମ୍ ହୋଇଥାଏ। ତେଣୁ ଜୈବିକ ଖତର ଉପଯୋଗ ବିଶେଷ କରି ଅମ୍ଳୀୟ ମୃତ୍ତିକାରେ ବହୁତ ଲାଭଦାୟକ ଅଟେ।
1: ଆଜ୍ଞା,
0: ଆମେ ଯଦି ଦେଖିବା ମାଟି ହିସାବରେ ଚାଷ, ତେବେ ସେହି ପରିପ୍ରେକ୍ଷୀରେ କ'ଣ କରିବା ନା ସେହି ମାଟିରେ ଯେଉଁ ଚାଷ କମ୍ ପରିଚାଳନାରେ ହୋଇପାରିବ ସେ ଫସଲକୁ ନେବା। ଏହିଭଳି କିଛି ଫସଲ ହେଉଛି ଆଳୁ, ଧାନ, ମାଣ୍ଡିଆ, ସୁଆଁ ଏବଂ କାଜୁ। ଏସବୁ ଫସଲ ଗୁଡ଼ିକ ଅମ୍ଳୀୟତାକୁ ସହିପାରନ୍ତି। କିନ୍ତୁ ଯଦି ଆମେ ଡାଲି ଜାତୀୟ ଫସଲ କିମ୍ବା ପନିପରିବାର ଚାଷ କରିବାକୁ ଚାହୁଁଛେ, ସେ ପରିପ୍ରେକ୍ଷୀରେ ଯଥା ସୋରିଷ, ବାଦାମ, କୋବି ଏ ପରିପ୍ରେକ୍ଷୀରେ ଆମକୁ ଚୂନ ପ୍ରୟୋଗ ଅତ୍ୟନ୍ତ ଆବଶ୍ୟକୀୟ ଅଟେ।
1: ହଁ, ତ ଆଜ୍ଞା, ଏବେ ତ ଆପଣ ବୁଝେଇଲେ ଯେ ଆମର ଓଡ଼ିଶାନେ ବିଶେଷ କରି ଆମର କଳାହାଣ୍ଡି ଜିଲ୍ଲାନେ ଯେନ୍ ଅମ୍ଳ ମାଟି ଅଛେ ତାର କାଣା ସମସ୍ୟା ଅଛେ ଆରୁ କେନ୍ତା କରି ଆମେ ତାର ସ୍ଥାୟୀ ପରିଚାଳନା କରିପାର୍ମା ବୋଲିକରି। ତ ଆଜ୍ଞା, ମ୍ୟାଟ୍ ଅମଲ ଅଛେ କି ନେଇ ଆରୁ ସେନେ କାଣା ଉପାଦାନ ମାନେ ଅଛେ, ସେ ଉପାଦାନ କେତେ ଚାଷ ଲାଗି କାମ ଦେବା କି ନେଇ ଦିଏ, ସେ ଇ କଥା ଜାଣିବାର ଲାଗି ଆଜ୍ଞା ଚାଷୀ ପାଖେ କାଣା ଉପାୟ ଅଛେ କି? ଆଜ୍ଞା,
0: ଆଜ୍ଞା, ପ୍ରଥମେ ଚାଷୀ ନିଜର ମୃତ୍ତିକା ପରୀକ୍ଷା ନିହାତି କରାଇବା ଆବଶ୍ୟକ ଏବଂ ନିଜର ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼କୁ ନିଜ ପାଖରେ ରଖିବା ଆବଶ୍ୟକ, ଯଦ୍ୱାରା ଚାଷୀ ଜାଣିପାରିବ ଯେ ତାହାର ମାଟିରେ କେଉଁ ଉପାଦାନ କେତେ ପରିମାଣର ଅଛି ଏବଂ ମାଟିରେ pH କେତେ ଅଛି, ତାଦ୍ୱାରା କେଉଁ ସାର ବା କେଉଁ ସମନ୍ୱିତ ପରିଚାଳନାରେ ସେ ମାଟିରେ ସାର ଉପଯୋଗ କରିପାରିବ, ଯଦ୍ୱାରା ସେ ଭଲ ଅମଳ ପାଇପାରିବ।
1: ଆମର ବିଶେଷ କରି କଳାହାଣ୍ଡି ଆର୍ ନୂଆପଡ଼ାର ଅଞ୍ଚଳର ଚାଷୀମାନେ ଯେନ୍ମାନେ ଆମର କାର୍ଯ୍ୟକ୍ରମକୁ ଏବେ ଶୁଣୁଛନ୍ ଆଜ୍ଞା, ସେମାନଙ୍କେ କାଣା ମୁଖିଆ ମୁଖିଆ ଦୁଇ ଚାରିଟା ପରାମର୍ଶ ଦେବେ ଆଜ୍ଞା?
0: ପ୍ରଥମ ହେଲା, ମାଟି ପରୀକ୍ଷା ନ କରି ଅନ୍ଧ ଭାବରେ ରାସାୟନିକ ସାରର ପ୍ରୟୋଗ କରନ୍ତୁ ନାହିଁ। ଦ୍ୱିତୀୟ କଥା ହେଲା, ଉଚ୍ଚା ବା ଡଙ୍ଗର ଜମିରେ ଡାଲି, ବାଦାମ ଓ କପା ଚାଷ କଲାବେଳେ ସିଆରରେ ଚୂନର ନିଶ୍ଚୟ ପ୍ରୟୋଗ କରନ୍ତୁ। ତୃତୀୟତଃ, ରାସାୟନିକ ସାର ସହ ସବୁଜ ଖତ ଏବଂ ଜୈବିକ ଖତର ସମନ୍ୱିତ ବ୍ୟବହାର କରନ୍ତୁ।
1: ଯେଉଁ ଯେଉଁ ଆମର ଯେନ୍ ଚାଷୀ ଦାଦାମାନେ ମା ଭଉଣୀମାନେ ଶୁଣୁଛନ୍, ସେମାନଙ୍କେ କାଣା ବାର୍ତ୍ତା ଦ୍ୱିପଦ ଦେବେ?
0: ମାଟି ଆମର ମା, ମାଟିର ସ୍ୱାସ୍ଥ୍ୟ ଭଲ ରହିଲେ ହିଁ ଫସଲ ଭଲ ହେବ ଏବଂ ଚାଷୀ ଭାଇ ଭଉଣୀମାନଙ୍କର ଆୟ ବୃଦ୍ଧି ପାଇବ। ଅମ୍ଳିଆ ମାଟିର ସୁଧାର ପାଇଁ ଚୂନ ପ୍ରୟୋଗ କୌଣସି ଅତିରିକ୍ତ ଖର୍ଚ୍ଚ ନୁହେଁ, ଏହା ଆପଣଙ୍କ ଜମିର ଲୁଚି ରହିଥିବା ଉର୍ବରତାକୁ ଜାଗ୍ରତ କରିବାର ଏକ ଭଲ ବିନିଯୋଗ। ସୁସ୍ଥ ମାଟି, ସୁସ୍ଥ ଫସଲ, ସମୃଦ୍ଧ କୃଷକ।
1: ତ ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକ ଆଇଲେ ଆରୁ ଓଡ଼ିଶାରେ ଅମ୍ଳୀୟ ମୃତ୍ତିକା ସମସ୍ୟା ଓ ଏହାର ସ୍ଥାୟୀ ପରିଚାଳନା ଉପରେ ଆମର ସଙ୍ଗେ ଆପଣ ଆଲୋଚନା କଲେ। ଆପଣ ଆମର ବୈଠକ ଆସିଥିବାରୁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
0: ଜୁହାର
2: ଶୁଣିଲି ବାବୁ,
1: ହଇ
2: ଯୋଡ଼େ ସୁନ୍ଦରା କରି ଆଜ୍ଞା କହିଦେଲେ ସବୁ କଥା ଜାନି ହେଲା।
1: ମୁଇଁ ଫୁନି ସୁନ୍ଦରା କରି ପତ୍ରେ ଦେଲି,
2: ହଁ
1: ହଇ ଯେ ଶୁଣୁ ଆଜ୍ଞା କେ ତ ମୁଇଁ ଧନ୍ୟବାଦ ଦିଚେ ନା ଆମର ଆକାଶବାଣୀ ଭବାନୀପାଟନା ତରଫ।

0: ବୋଲୁ ଆଜ୍ଞା କି ଆର୍ ଗୋଟେ ଧନ୍ୟବାଦ ଦମା ଦାଦା ତ ଧନ୍ୟବାଦ ଦେବାର ସାଙ୍ଗେ ସାଙ୍ଗେ ବୋଲୁ ହେଦି ଯେ ସମୟ ପୁଣି ତ ହେଲା ନା ତ ବୈଠକ ଛାଡ଼ିକରି ଯିମା ତ ବୈଠକ ଛାଡ଼ି ଗଲା ବେଲ୍କେ ବୋଲୁ ଆମର ଇ କାର୍ଯ୍ୟକ୍ରମକେ ଯେନ୍ ଚାଷୀ ଦଦା ମା ଭୟନା ଶ୍ରୋତା ବନ୍ଧୁ ଶୁଣୁଛନ୍ ସବକେ ଲେକଡ଼ୁ ଦଦାର
1: ଆର୍ ଯୁଗେ ଦଦାର ଜୁହାର।

ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର୍ ଆପ୍ ଆପ୍ଲିକେସନ୍ ମାଧ୍ୟମରେ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚିତାନନ୍ଦ ମଲ୍ଲିକ ଓ ଆଶ୍ୱାସନା ପଟ୍ଟନାୟକ।

0: କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ପ୍ରସାରଣରେ ରିଲେ ଗ୍ରହଣ କରିକି ପ୍ରଚାର କରୁଛୁ, ଯେମିତିକି ପ୍ରତ୍ୟେକ ଦିନ ସକାଳ 8:30 ଆପଣ ଶୁଣୁଛନ୍ତି ଓଡ଼ିଶାର ବିଭିନ୍ନ ଶକ୍ତିପୀଠମାନଙ୍କର ବିଶେଷ କାହାଣୀ ଉପରେ ଆଧାରିତ ପୀଠ ପରିକ୍ରମା କାର୍ଯ୍ୟକ୍ରମ। ଏବଂ ଆସନ୍ତା 16-20 ପର୍ଯ୍ୟନ୍ତ ଆପଣ ପ୍ରତ୍ୟେକ ଦିନ ଅପରାହ୍ନ 3:30 ଆପଣ 1 ଘଣ୍ଟାର ନାଟକମାନ ଶୁଣିପାରିବେ। ଏହି କାର୍ଯ୍ୟକ୍ରମଗୁଡ଼ାକ ଆପଣ ଶୁଣନ୍ତୁ ଏବଂ ପରବର୍ତ୍ତୀ ସମୟରେ ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ଗ୍ରାମ ରେନ୍ଦାବାହାଲି ବ୍ଲକ ନର୍ଲା ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଖଗେଶ୍ୱର ସା। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ବହୁତ ମନଛୁଆଁ ଲାଗୁଛି, ଖାସ କରି ଚାଷବାସ ପରିକ୍ରମା ଖୋଲା ଝରକା ଯୁବବାଣୀ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ। ଆଗରୁ ପ୍ରଚାର କରାଯାଉଥିଲା ଧଳାସୁନା କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଥିଲା, ତେଣୁ ପୁଣି ଥରେ ଏହି କାର୍ଯ୍ୟକ୍ରମ ପ୍ରଚାର କଲେ ଭଲ ହୁଅନ୍ତା ବୋଲି ସେ ଲେଖିଛନ୍ତି।
0: ଶ୍ରୋତା ବନ୍ଧୁ ଆପଣଙ୍କୁ ବହୁତ ଧନ୍ୟବାଦ ଯେ ଆପଣ କେତୋଟି ଆପଣଙ୍କର ମନ ପସନ୍ଦର କାର୍ଯ୍ୟକ୍ରମ ଯାହା ଆପଣଙ୍କୁ ଭଲ ଲାଗୁଛି ସେ ଉପରେ ଆପଣ ସୁନ୍ଦର ମତାମତ ଦେଇଛନ୍ତି। ଏବଂ ଦ୍ୱିତୀୟ କଥାଟି ହେଲା ଯେ ପୂର୍ବରୁ ଯାହା ପ୍ରଚାର ହେଉଥିଲା ଧଳାସୁନା କାର୍ଯ୍ୟକ୍ରମ ତାହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା, ଏବଂ କୌଣସି ପ୍ରାୟୋଜିତ କାର୍ଯ୍ୟକ୍ରମକୁ ପ୍ରଚାର କରିବା ପାଇଁ ହେଲେ ସମ୍ପୃକ୍ତ କାର୍ଯ୍ୟକ୍ରମର ପ୍ରଯୋଜକଙ୍କଠାରେ ଆମେ ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିଥାଏ, ଏବଂ ସେହି କାର୍ଯ୍ୟକ୍ରମର ଚୁକ୍ତି ଯେତେ ଦିନ ତକ ଥିଲା ସେତେ ଦିନ ତକ ପ୍ରଚାର ହୋଇସାରିଛି। ଏବଂ ପରବର୍ତ୍ତୀ ସମୟରେ ଯଦି ପୁଣି ଥରେ ସେହି କାର୍ଯ୍ୟକ୍ରମର ପ୍ରଯୋଜକ ନୂତନ ଭାବରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି, ଆମ ସହିତ ଚୁକ୍ତିବଦ୍ଧ ହୁଅନ୍ତି, ତାହେଲେ ଆମେ ପୁଣି ପ୍ରଚାର କରିବୁ। ଏଇଥିପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଆଉ କ'ଣ ମତ ରହିଛି?
1: ପୁଣି ସେ ଅନୁରୋଧ କରି ଲେଖିଛନ୍ତି ଯେ ଚାଷବାସ କାର୍ଯ୍ୟକ୍ରମରେ କପା ଚାଷ ବିଷୟରେ ବିଶେଷଜ୍ଞ ଆଜ୍ଞାଙ୍କ ସହିତ ଫୋନ୍ ଇନ୍ କାର୍ଯ୍ୟକ୍ରମଟି ରଖିଲେ ଭଲ ହୁଅନ୍ତା। ଶେଷରେ ଭାଇ ଜଣକ ଲେଖିଛନ୍ତି ଯେ ସଚ୍ଚିଦାନନ୍ଦ ମଲ୍ଲିକ ସାର୍ଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଛି, ସଚିବ ଭାଇଙ୍କୁ ମୋର ସ୍ନେହଭରା ନମସ୍କାର ଓ ଧନ୍ୟବାଦ ଜଣାଇଦେବେ। ଏହା ମୋର ପ୍ରଥମ ଚିଠି, କିଛି ଭୁଲ ଥିଲେ କ୍ଷମା କରିଦେବେ।
0: ଆପଣଙ୍କର ପ୍ରଥମ ଚିଠି ଆଜି ଆମେ ଚିଠି ପାଇଛୁ କାର୍ଯ୍ୟକ୍ରମରେ ସାମିଲ କରିଦେଇଛୁ, ଏବଂ ଚାଷବାସ କାର୍ଯ୍ୟକ୍ରମରେ ଆମେ ନିଶ୍ଚିତ ଭାବରେ ଆପଣ ଅନୁରୋଧ କରିଥିବା ବିଷୟବସ୍ତୁ ଉପରେ ଆଗାମୀ ଦିନରେ ବିଶେଷଜ୍ଞଙ୍କୁ ଡାକି ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରିବୁ। ଆପଣ ଆଗକୁ ଶୁଣନ୍ତୁ, ମତାମତ ପୁଣି ଥରେ ଦିଅନ୍ତୁ, ଏବଂ ଏହିଭଳିଆ ଆପଣଙ୍କର ଭଲ ପାଇବା ଆକାଶବାଣୀ ପ୍ରତି ଜାରି ରଖନ୍ତୁ। ଆପଣ ନୂତନ ଭାବରେ ଯୋଡ଼ି ହୋଇଛନ୍ତି, ଏହି ବନ୍ଧନ ଆଗକୁ ଆହୁରି ମଜବୁତ କରନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ସୁମିତ୍ରା ସାହୁ, ଗ୍ରାମ ପାକେଲପଡ଼ା ପୋଷ୍ଟ ମୁଡ଼ି ଭାୟା ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ମହାଶୟ ଏବଂ ମହାଶୟଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଗତ ବୁଧବାର ଅର୍ଥାତ୍ ଅଗଷ୍ଟ ମାସର 19 ଶକ୍ତିରୂପା କାର୍ଯ୍ୟକ୍ରମରେ ଉପସ୍ଥାପନରେ ଥିଲେ ମନୀଷା କାଲିଶ, ତାଙ୍କର ଉପଦେଶ ଓ ସଚେତନତା କଥା ବହୁତ ଭଲ ଲାଗିଥିଲା ଏବଂ ଗୀତ ଦୁଇଟି ବଜାଇଥିଲେ, ଏହା ଶୁଣିବାକୁ ବହୁତ ଭଲ। ଓ ପରେ ପରେ ଶିକ୍ଷୟତ୍ରୀ ଭଉଣୀ ମଧୁସ୍ମିତାଙ୍କର କଥାବାର୍ତ୍ତା, ତାଙ୍କର ଅନେକ ରୁଚି ଓ ବିବାହ କରିଥିବା ସମୟରେ ଅନେକ ଝଡ଼ଝଞ୍ଜାକୁ ସହି ଆଗେଇ ଯାଇଥିଲେ, ଏଥିରୁ ଅନେକ କିଛି ଜାଣିହେଲା। ପ୍ରକୃତରେ ଜଣେ ସ୍ତ୍ରୀର କର୍ତ୍ତବ୍ୟ ଏହା ଠିକ୍, ଏହାକୁ କହନ୍ତି ବୈକୁଣ୍ଠ ସମାନ ଅଟେ ଆମ ଘର। ତେବେ ପରସ୍ପର ଭାବନା ଏହି ନିରନ୍ତର ଏଥିରେ ସାକ୍ଷାତକାର କରିଥିବା ଓ ଉପସ୍ଥାପନାରେ ଥିବା ଭଉଣୀ ଦୁଇ ଜଣଙ୍କୁ ଧନ୍ୟବାଦଟି ଜଣାଇଦେବେ।
0: ନିଶ୍ଚିତ ଭାବରେ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଥିବା ମନୀଷା ଅପାଙ୍କୁ ଏବଂ ସେଦିନ ନିମନ୍ତ୍ରିତ ହୋଇକି ଆସିଥିବା ଆମର ଅତିଥି ମହାଶୟ ମଧୁସ୍ମିତା ମ୍ୟାଡ଼ାମଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ, ଏବଂ ସେହି କାର୍ଯ୍ୟକ୍ରମ ଆପଣଙ୍କୁ ଯେମିତି ଭଲ ଲାଗିଲା ଏବଂ ଆପଣ ମତାମତଟିଏ ଦେଲେ ଆଜି ଚିଠି ପାଇଛୁ କାର୍ଯ୍ୟକ୍ରମରେ ତାକୁ ପଢ଼ିକି ଆମକୁ ଭାରି ଖୁସି ଲାଗିଲା। ଆଉ କିଛି ମତାମତ ରହିଛି?
1: ହଁ, ପୁଣି ସେ ଲେଖିଛନ୍ତି ଗତ ବୁଧବାର September 30 ଶକ୍ତିରୂପରେ ଗୀତପସରା ଦୀପ୍ତିମୁନ୍ଙ୍କର କଥାଗୁଡ଼ିକ, ଗୀତଟିଏ ଓ କଥାବାର୍ତ୍ତାର ଶୈଳୀ ବହୁତ ଭଲ ଲାଗିଥିଲା, ଏଣୁ ମୋର ଧନ୍ୟବାଦଟି ଦ୍ୱିତୀୟପାଙ୍କୁ ଜଣାଇଦେବେ।
0: ନିଶ୍ଚିତ ଭାବରେ ଗତ ଗୀତପସରା କାର୍ଯ୍ୟକ୍ରମରେ ଯାହା ସବୁ ବିଷୟବସ୍ତୁ ସୂଚନା ଆପଣଙ୍କୁ ପ୍ରଦାନ କରାଯାଇଥିଲା ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ଭାରି ଖୁସି ଲାଗୁଛି। ସମ୍ପୃକ୍ତ ଦିନର ଉପସ୍ଥାପିକା ଦୀପ୍ତି ଅପାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ, ଏବଂ ସୁମିତ୍ରା ଭଉଣୀ ଆପଣଙ୍କୁ ଗୋଟେ ଅନୁରୋଧ କରୁଛୁ ଯେ ଆପଣ ଦୀର୍ଘ 2-3 କଥା ଗୋଟିଏ ଚିଠିରେ ଲେଖିଛନ୍ତି, ଆଗକୁ ନିୟମିତ ଭାବରେ ଯଦି ଆପଣ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଚିଠି ଦେବେ ତାହେଲେ ସପ୍ତାହକୁ ଥରେ ଆପଣଙ୍କର ମନର କଥା, କାର୍ଯ୍ୟକ୍ରମ ସମ୍ପର୍କିତ କଥା ଆପଣ ଲେଖିକି ପଠାଇ ପାରିବେ। ଆଶା କରୁଛୁ ଯେ ପ୍ରତି ସପ୍ତାହରେ ଆପଣଙ୍କର ଚିଠି ଆମର ହସ୍ତଗତ ହେବ। ବହୁତ ଧନ୍ୟବାଦ।

0: ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆସିଛି ଡୁମାଲ ପୋଷ୍ଟ ଉଦିତ ନାରାୟଣପୁର ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ମନୋଜ କୁମାର ପଟେଲ। ଚିଠି ପାଇଛୁ କାର୍ଯ୍ୟକ୍ରମରେ ଥିବା ଭାଇ ଓ ଭଉଣୀଙ୍କୁ ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି ଗତ ସେପ୍ଟେମ୍ବର 25 ତାରିଖ ଶୁକ୍ରବାର ରାତି 7:30 ପ୍ରସାରିତ ଚାଷବାସ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଗେଣ୍ଡୁ ଫୁଲ ଚାଷ ବିଷୟରେ ଶ୍ରୋତାଙ୍କ ସହ ସିଧାସଳଖ କାର୍ଯ୍ୟକ୍ରମ କରିଥିଲେ। ଏଥିରେ ଜଣେ ବିଶେଷଜ୍ଞ ଭଉଣୀ ଶ୍ରୋତାଙ୍କ ଉତ୍ତର ଦେଇଥିଲେ, ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଦେବେ। ଏ ବର୍ଷ ଧାନ ଗଛରେ ବହୁତ ପରିମାଣରେ ରୋଗ ହୋଇଛି, ତେଣୁ ଧାନ ଚାଷରେ ରୋଗ ପୋକର କାରଣ ଓ ନିରାକରଣ ଉପରେ ଫୋନ୍ ଇନ୍ ଯୋଗେ କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା ବୋଲି ସେ ନିଜର ମତାମତ ଦେଇଛନ୍ତି।
0: ନିଶ୍ଚିତ ଭାବରେ ମନୋଜ ଭାଇ, ଆପଣ ସୁନ୍ଦର ମତାମତ ଦେଇଛନ୍ତି ଏବଂ ଆପଣମାନଙ୍କର ମତାମତ କ୍ରମେ ହିଁ ଆମେ ଚାଷବାସ କାର୍ଯ୍ୟକ୍ରମରେ ସିଧା ପ୍ରସାରଣରେ ଗେଣ୍ଡୁ ଫୁଲ ଚାଷ ସମ୍ପର୍କରେ ଏକ ବିଶେଷଜ୍ଞଙ୍କୁ ନିମନ୍ତ୍ରଣ କରିଥିଲୁ ଏବଂ ଆଶା କରୁଛୁ ଯେ ଆମର ଯେତିକି ଶ୍ରୋତା ସେଦିନ ସେହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ସିଧାସଳଖ ତାଙ୍କର ପ୍ରଶ୍ନର ଉତ୍ତର ପାଇପାରିଥିବେ, ଖୁସି ହେଉଥିବେ। ଏବଂ ବର୍ତ୍ତମାନ ପରିସ୍ଥିତିରେ ଧାନ ଚାଷରେ ପୋକ ଲାଗିଛନ୍ତି, ଚକଡ଼ା ପୋକ ଉପଦ୍ରବ କରୁଛନ୍ତି ଏବଂ ଏହାକୁ ଆମେ ଦୃଷ୍ଟିରେ ରଖୁଛୁ। ଆଗାମୀ ଦିନରେ ଏ ସମ୍ପର୍କରେ ଏକ ସୁନ୍ଦର କାର୍ଯ୍ୟକ୍ରମ ବିଶେଷଜ୍ଞଙ୍କୁ ନିମନ୍ତ୍ରଣ କରିକି ପ୍ରଚାର କରିବା ପାଇଁ ଚେଷ୍ଟା କରିବୁ। ନିୟମିତ ଭାବରେ ଏହି କାର୍ଯ୍ୟକ୍ରମଗୁଡ଼ାକ ଶୁଣୁଥାନ୍ତୁ। ଆଉ କ'ଣ ରହିଛି ମତାମତ?
1: ପୁଣି ସେ ଲେଖିଛନ୍ତି ଗତ ସେପ୍ଟେମ୍ବର 27 ରବିବାର ଫୋନ୍ ଇନ୍ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମରେ ଆଲୋକ କୁମାର ସାହୁଙ୍କ ଉପସ୍ଥାପନା ଭଲ ଲାଗିଥିଲା, ତେଣୁ ଅନୁରୋଧ ଯେ ମଝିରେ ମଝିରେ ଭାଇମାନଙ୍କୁ ମଧ୍ୟ ଉପସ୍ଥାପନାରେ ସୁଯୋଗ ଦିଅନ୍ତୁ। ଓଡ଼ିଶାରେ ବିଭିନ୍ନ ଆଞ୍ଚଳିକ ଗୀତ ଦେଇ ଶ୍ରୋତାଙ୍କ ମନୋରଞ୍ଜନ କରନ୍ତୁ, ଯେପରି କଳାହାଣ୍ଡିଆ ଗୀତ, ସମ୍ବଲପୁରୀ ଗୀତ ଓ ଛତିଶଗଡ଼ି ଗୀତ, କିନ୍ତୁ ଆପଣ କୋରାପୁଟିଆ ଆଞ୍ଚଳିକ ଆପଣ ବଜାଉ ନାହାନ୍ତି, ଏହାର କାରଣ କ'ଣ? ତେଣୁ ଅନୁରୋଧ କରୁଛି ଯେ ଆକାଶବାଣୀ ଜୟପୁରରୁ କିଛି କୋରାପୁଟିଆ ଦେଶିଆ ଗୀତ ଆଣି ପ୍ରଚାର କଲେ କାର୍ଯ୍ୟକ୍ରମ ଆହୁରି ଭଲ ଲାଗିବ।
0: ଗତ ହେଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମରେ ଏବଂ ଏଥର ଆଲୋକ ଭାଇ ଉପସ୍ଥାପନା କରିଥିଲେ, ସେହି କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଛି, ଭାରି ଖୁସିର କଥା। ଆଗାମୀ ଦିନରେ ମଝିରେ ମଝିରେ ଆମେ ଉପସ୍ଥାପକମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିବାର ସୁଯୋଗ ଦେବୁ। ଏବଂ ଶେଷ କଥାଟି ଆପଣ ଯାହା ଲେଖିଛନ୍ତି ଯେ ଆଞ୍ଚଳିକ ଗୀତ କ୍ରମରେ କୋରାପୁଟିଆ ଗୀତ ପ୍ରଚାର କରାଯାଉ ନାହିଁ ବୋଲି, ପ୍ରକୃତରେ ଆମର ଯେଉଁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ଅଛି ସେଥିରେ ଆମେ ସମ୍ବଲପୁରୀ ଗୀତ, କଳାହାଣ୍ଡିଆ ଗୀତ ଏବଂ ମଝିରେ ମଝିରେ କୋରାପୁଟିଆ ଗୀତଗୁଡ଼ାକ ପ୍ରଚାର କରୁ। ଯେହେତୁ ଆମ ପାଖରେ କୋରାପୁଟିଆ ଗୀତ କମ୍ ମାତ୍ରାରେ ଗଚ୍ଛିତ ଅଛି, ତାକୁ ଆମେ ଦୀର୍ଘଦିନର ବ୍ୟବଧାନ ଦେଇଛୁ। ଆଶା କରୁଛୁ ଆପଣ ଏ କଥାକୁ ବୁଝିବେ। ତଥାପି ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ, ଆଗାମୀ ଦିନରେ ତାହାରି ସଂଖ୍ୟା ଟିକେ ବଢ଼ାଇବା ପାଇଁ ଆମେ ଚେଷ୍ଟା କରିବୁ। ଆଗକୁ କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ ଏଇଭଳିଆ ଆମକୁ ମତାମତ ପଠାଉଥାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ନୂଆପଡ଼ାରୁ। ଲେଖିଛନ୍ତି ଚିନ୍ମୟ ବେହେରା ଏବଂ ଦେବେଶ ବେହେରା। ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ଶୁଣୁ, ଭଲ ଲାଗେ, ଚିଠି ଦେବୁ ଦେବୁ ଭାବି ସମୟ ଅଭାବରେ ଦେଇପାରୁନଥିଲୁ। ଆମେ ଦୁଇ ଜଣ ଭାଇ ବିଜନେସ୍ କରୁ, ସେଥିପାଇଁ ଟିକେ ବ୍ୟସ୍ତତା ରହିଯାଏ ମଝିରେ ମଝିରେ ଏବଂ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ। ଏକ ଅନୁରୋଧ ରହିଛି ଆମ ଦୁଇ ଜଣ ଭାଇଙ୍କର ଯେ ବିଜନେସ୍ ବା ବ୍ୟବସାୟ ଉପରେ ଯଦି କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରସାର କଲେ ଭଲ ହୁଅନ୍ତା, ଯେମିତିକି ନୂଆ ନୂଆ ଯିଏ ବ୍ୟବସାୟ କରୁଥିବେ ବା ଇଚ୍ଛା କରୁଥିବେ, ତେବେ କିଭଳି କରିବା କଥା, କେଉଁ ବ୍ୟବସାୟ କଲେ ଲାଭଜନକ ବ୍ୟବସାୟ ହେବ, କେମିତି କରାଯିବ, କ'ଣ ଏହାର ସରଳ ଉପାୟ ରହିଛି, ସେହି ସମ୍ପର୍କରେ ଯଦି କୌଣସି ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ବା କାର୍ଯ୍ୟକ୍ରମ ପ୍ରସାର କରାଗଲେ ଏମିତି ଅନେକ ଯୁବପିଢ଼ି ଅଛନ୍ତି ଯେଉଁମାନେ ବେକାରୀ ସମସ୍ୟାରୁ ବଞ୍ଚିପାରିବେ, କିଛି ଆଇଡିଆ ପାଇପାରିବେ। କାରଣ ଟାଉନରେ ସିନା ସବୁ ସୁବିଧା ମିଳିଯାଏ, କିନ୍ତୁ ଗାଁ ଗହଳିରେ କେମିତି କରିବେ ଯାହାଦ୍ୱାରା ତାଙ୍କର ବ୍ୟବସାୟ ଭଲ ହେବ, ସେହି ବିଷୟରେ ଜାଣିବା ନିହାତି ଦରକାର। ଆଶା ଆମର ଏହି କଥା ପ୍ରତି ଧ୍ୟାନ ଦେଇ କାର୍ଯ୍ୟକ୍ରମଟି ପ୍ରସାର କରିବେ।
0: ଆପଣ ଦୁଇ ଜଣ ଭାଇ ଶ୍ରୋତାବନ୍ଧୁଙ୍କୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ଆପଣ ନୂତନ ଭାବରେ ଯୋଡ଼ି ହେଉଛନ୍ତି ଏବଂ ଭାରି ଭଲ ଲାଗିଲା ଆପଣ କାର୍ଯ୍ୟକ୍ରମଗୁଡ଼ାକ ଶୁଣୁଛନ୍ତି। ଆପଣ ଯେଉଁ ମତାମତଟି ଆମକୁ ଦେଇଛନ୍ତି, ଆମେ ନିଶ୍ଚିତ ଭାବରେ ଏହାକୁ ନେଇକି ଆଗକୁ କାର୍ଯ୍ୟକ୍ରମଗୁଡ଼ାକ ପ୍ରଚାର କରିବୁ। କିନ୍ତୁ ଏଇଠି ଆପଣଙ୍କୁ ଆମେ ଟିକେ ସୂଚନା ଦେବା ପାଇଁ ଚାହିଁବୁ ଯେ ଆମର ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 5 ଆମର ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର ହେଉଛି। ସେଇଥିରେ ସରକାରଙ୍କର ବିଭିନ୍ନ ଯୋଜନା ଏବଂ କେଉଁ ଯୋଜନାରେ ଆମର ଲୋକମାନେ କେମିତି ଲାଭ ଉଠାଇ ପାରିବେ ଏବଂ ନୂତନ ଭାବରେ କେମିତି ଏକ ବ୍ୟବସାୟ ଆରମ୍ଭ କରିପାରିବେ, କେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ସୁନ୍ଦର ଭାବରେ ତାଙ୍କର ଜୀବନଶୈଳୀ ଆଗକୁ ବଢ଼ିପାରିବ, ଏ ସମସ୍ତ କଥା ପ୍ରଚାର କରାଯାଏ। ଏବଂ ଦ୍ୱିତୀୟ କଥାଟି ହେଉଛି, ଆପଣ ଯଦି ନିୟମିତ ଭାବରେ ଆମର ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଶୁଣିଥିବେ ଯେ ମଝିରେ ଆମେ 7 ଧରିକି 5 ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରୁଥିଲୁ, ଯାହାର ନାଁ ହେଉଛି ଉଦ୍ୟୋଗ ପ୍ରୋତ୍ସାହନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଆପଣ କେମିତି ଷ୍ଟାର୍ଟଅପ୍ ଇଣ୍ଡିଆ

0: ଏବଂ ଡେଭଲପ୍ଡ ଇଣ୍ଡିଆ ତଥା ବିଜନେସ୍ କେମିତି କରିପାରିବେ, ବ୍ୟବସାୟ କେମିତି କରିପାରିବେ, ସମସ୍ତ କଥା ପ୍ରଚାର ହେଉଥିଲା। ତେଣୁ ଏଭଳିଆ କାର୍ଯ୍ୟକ୍ରମଗୁଡ଼ାକ ଆପଣ ଶୁଣନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କୁ ସହାୟକ ହେବ ଏବଂ ଆପଣ ଆପଣଙ୍କର ବ୍ୟବସାୟରେ ଉନ୍ନତି କରିପାରିବେ। ତଥାପି ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ, ଆଗାମୀ ଦିନରେ ବିଶେଷ କରିକି ଉଦୟ ଭାରତ କାର୍ଯ୍ୟକ୍ରମରେ ଏ ସମ୍ପର୍କିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଚେଷ୍ଟା କରିବୁ। ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମତାମତ ପାଇଁ। ତାହେଲେ ଆଶ୍ୱସ୍ନା, ଆଜି ଶ୍ରୋତବନ୍ଧୁମାନଙ୍କର ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ହେବାକୁ ବସିଲାଣି, ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳି ଆମର ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବା, ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ, କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଲେଖିକି ଆମକୁ ଚିଠି ଦିଅନ୍ତୁ। ଆମକୁ ଚିଠି ଦେବାର ଠିକଣା ଆପଣମାନେ ଟିପି ରଖନ୍ତୁ।
1: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର ଚିଠିପତ୍ର ସହିତ ହ୍ୱାଟ୍ସଆପ୍ରେ ଆସିଥିବା ଆପଣଙ୍କର ମତାମତ ସହିତ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଆଶ୍ୱସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର।

ପ୍ରଚାର କଲୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱସନ ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10ଟାରେ ଓ ଦିନ 3:30। ଏହି କ୍ରମରେ ଶୁଣିବେ 16 ତାରିଖ ଶୁକ୍ରବାର ନାଟକ ଦେବୀ ଓ ଦାନବ, ପ୍ରସାରଣ ସମୟ ରାତି 10ଟା, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ, 17 ତାରିଖ ଶନିବାର ଗୀତିନାଟ୍ୟ ମହିଷାସୁରବଦ୍ଧ, ରଚନା ଗଣକବି ବୈଷ୍ଣବ ପାଣି, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶୁଣିପାରିବେ ଦିନ 3:30। 18 ତାରିଖ ରବିବାର ଦିନ ଶୁଣିବେ ନାଟକ ଦଶଭୁଜା, ରଚନା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ମନୋରଞ୍ଜନ ଦାସ, ପ୍ରଯୋଜନା ନରସିଂହ ମହାପାତ୍ର। ଶୁଣିପାରିବେ ଦିନ 3:30। ସୋମବାର 19 ତାରିଖ ଗୀତିନାଟ୍ୟ ଦେବୀ ଦୟାମୟୀ, ରଚନା ଶରତ ଚନ୍ଦ୍ର ମୁଲିଆ, ପ୍ରଯୋଜନା ଗୌରବ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଶୁଣିବେ ଦିନ 3:30। ମଙ୍ଗଳବାର 20 ତାରିଖ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ଝରଣା ଦାସ, ସଙ୍ଗୀତ ପରିଚାଳନା ଭୁବନେଶ୍ୱର ମିଶ୍ର। ଶୁଣିବେ ଦିନ 3:30। ଶୁଣିଲେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନାଟକର ବିଶେଷ ପ୍ରସାରଣ କାର୍ଯ୍ୟକ୍ରମର ସାରଣୀ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ସୋନୁ ନିଗମ। ଶିଳ୍ପୀ ଗାଇଛନ୍ତି ବଲବୀର ନିର୍ଦ୍ଦୋଷଙ୍କ ଗୀତ ରଚନାରୁ।

धाकत धेना धी धेना धाकत धेना धी धेना धी धेना धा।

0: Traditional ceremonies and devotional celebrations marked the auspicious occasion. In cricket, India defeated West Indies by 14 runs in the third T20 International at the Holkar Stadium in Indore today. Chasing 224 runs for victory, West Indies could manage to score 209 for 7 in stipulated 20 overs. Earlier, West Indies won the toss and opted to bowl. Put into bat, India were all out for 223 in the stipulated 20 overs. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ସମୟ ରାତି 11:10। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଶୁଣନ୍ତୁ, ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ ସକାଳ 6:30। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ସକାଳ 7:25 କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ସକାଳ 7:30 ଶ୍ରୀରାମଚରିତ ମାନସ ଚାଷର କଥା ପ୍ରଚାର କରିବୁ ସକାଳ 7:40। ସକାଳ 7:45 ପୁରାତନ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ। ରାଜ୍ୟସ୍ତରୀୟ ପ୍ରସାରଣ କାର୍ଯ୍ୟକ୍ରମରେ ପୀଠ ପରିକ୍ରମା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। 9:10 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସକାଳ 9:45 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଶ୍ରୋତାବନ୍ଧୁ, ଏହି ଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ତେବେ ଶ୍ରୋତାବନ୍ଧୁ, ସେତେବେଳ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।